ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 10 ଦିନ 2026 ମସିହା ମଇ ମାସର 31 ତାରିଖ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

ଅତୀତକୁ ବିନା ପଶ୍ଚାତାପରେ ଗ୍ରହଣ କର, ବର୍ତ୍ତମାନକୁ ବିଶ୍ୱାସର ସହିତ ପରିଚାଳନା କର, ଭୟଶୂନ୍ୟ ହୋଇ ଭବିଷ୍ୟତର ସମ୍ମୁଖୀନ ହୁଅ, କହିଛନ୍ତି ଡକ୍ଟର APJ ଅବଦୁଲ କଲାମ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଆମ ସମୟର ପ୍ରସିଦ୍ଧ ଜୈନ ଗୁରୁ ଥିଚ୍ ନାଟ୍ ହାନ୍ଙ୍କ ସୁନ୍ଦର ଉପଦେଶଟିଏ ହେଲା, ସମ୍ପୂର୍ଣ୍ଣ ଭାବରେ ପ୍ରାଣବନ୍ତ ଓ ସଚେତନ ରୂପେ ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବାଠାରୁ ଅଧିକ ମୂଲ୍ୟବାନ କଥା ଆଉ କିଛି ନାହିଁ। ମଣିଷ ତାର ଦୈନନ୍ଦିନ ଜୀବନର ସୁବିଧା ପାଇଁ କେଉଁ ପ୍ରାଚୀନ କାଳରୁ ସମୟକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏଭଳି ତିନୋଟି ଭାଗରେ ବିଭକ୍ତ କଲା। ମାତ୍ର ବାସ୍ତବରେ ଅତୀତ ଓ ଭବିଷ୍ୟତର ଅସ୍ତିତ୍ୱ କେବଳ ମନସ୍ତାତ୍ତ୍ୱିକ। ବର୍ତ୍ତମାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଭିନ୍ନ ଧର୍ମ ମତର ମାର୍ଗଦର୍ଶକଗଣ, ବୈଜ୍ଞାନିକ, ଦାର୍ଶନିକ ତଥା ପ୍ରଜ୍ଞାବାନ ବ୍ୟକ୍ତିଗଣ। ଖେଳ ପଡ଼ିଆରେ, ପାର୍କରେ, ଖେଳକୁଦରେ ହଜିଯାଇଥିବା ପିଲାମାନଙ୍କୁ କିଛି ସମୟ ଲକ୍ଷ୍ୟ କଲେ ସହଜରେ ଅନୁଭବ କରିହୁଏ ଏହି ବର୍ତ୍ତମାନରୁ ଉତ୍ପନ୍ନ ଆନନ୍ଦ। ଅତୀତରେ ବୁଦ୍ଧଙ୍କ ବାଣୀରେ ମଧ୍ୟ ପ୍ରତିଫଳିତ ହୋଇଥିଲା ଏ କଥା। ତାଙ୍କ ଉପଦେଶ ଥିଲା, ଅତୀତକୁ ନେଇ ଉଦାସୀନ ନ ହେବା, ଭବିଷ୍ୟତକୁ ନେଇ ଚିନ୍ତିତ ନ ହେବା ଏବଂ ବର୍ତ୍ତମାନରେ ବିଜ୍ଞୋଚିତ ଓ ସଠିକ୍ ଭାବରେ ବଞ୍ଚିବା ହେଉଛି ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଗୁପ୍ତ ରହସ୍ୟ। ନିତ୍ୟ ପରିବର୍ତ୍ତନଶୀଳ ଏ ଜଗତରେ ସ୍ଥାୟୀ ବୋଲିବାର ଜିନିଷ ହିଁ କିଛି ନାହିଁ। ସମଗ୍ର ଅସ୍ତିତ୍ୱ ପ୍ରବାହମାନ। ପ୍ରାଚୀନ ଗ୍ରୀସ୍ର ମହାନ ଦାର୍ଶନିକ ପ୍ଲାଟୋ ଏହି ଜାଗତିକ ପରିବର୍ତ୍ତନର ସ୍ରୋତ ସମ୍ବନ୍ଧରେ କହିଥିଲେ, ଜଗତରେ କିଛି ବି ସ୍ଥିର ହୋଇ ରହିନାହିଁ, ସବୁକିଛି ପ୍ରବାହମାନ, ଅଲ୍ ଇଜ୍ ଫ୍ଲକ୍ସ। ଏହି ପରିବର୍ତ୍ତନର ସ୍ରୋତ ହିଁ ମଣିଷ ସାମ୍ନାରେ ସୃଷ୍ଟି କରି ସଦାସର୍ବଦା ନୂତନ ଆହ୍ୱାନ। ସେହି ଚ୍ୟାଲେଞ୍ଜର ମୁକାବିଲା କଲା ସମୟରେ କାମ ଦିଏନି ପୁରୁଣା ରଣନୀତି, ଜ୍ଞାନ ଓ ଅଭ୍ୟାସ। ପରିବର୍ତ୍ତନଶୀଳ ପରିସ୍ଥିତି ସମୟ ମାଗୁଥାଏ ସମୟୋଚିତ ଉତ୍ତର, ସଠିକ୍ ପ୍ରତିକ୍ରିୟା। ପରିବର୍ତ୍ତନର ସ୍ରୋତ ସହିତ ସାମିଲ ହେବାର ପ୍ରୟାସ ବାସ୍ତବିକ ଆଶ୍ଚର୍ଯ୍ୟଜନକ ଓ କ୍ରାନ୍ତିକାରୀ। ଆମେରିକାର ବିଜ୍ଞାନ ଲେଖକ ଆଲଭିନ୍ ଟଫ୍ଲର୍ ଦ୍ରୁତ ପରିବର୍ତ୍ତନଶୀଳ ଜଗତ ସହିତ ମଣିଷର ଖାପ ଖୁଆଇ ଚଳିବାର ସଂଘର୍ଷ ସମ୍ବନ୍ଧରେ ଅନେକ ପ୍ରବନ୍ଧ ଲେଖିଛନ୍ତି। ଏ ପ୍ରସଙ୍ଗରେ ସେ କହିଥିଲେ, ଜୀବନରେ ପରିବର୍ତ୍ତନ ଯେ ଅପରିହାର୍ଯ୍ୟ କେବଳ ସେତିକି ନୁହେଁ, ପରିବର୍ତ୍ତନ ହିଁ ଜୀବନ ଅଟେ। ଗୋଟିଏ ଗାଁରେ ଥିଲା ଦୁଇଟି ମନ୍ଦିର, ଯେତେ ପୁରୁଣା ଥିଲା ଦୁଇ ମନ୍ଦିର ସେତେ ପ୍ରାଚୀନ ଥିଲା ଉଭୟ ମନ୍ଦିରର ପରିଚାଳକମାନଙ୍କ ଶତ୍ରୁତା। ମନ୍ଦିରର ପୂଜକମାନେ କଥାବାର୍ତ୍ତା ତ ଦୂରର କଥା, ଅନ୍ୟର ମୁହଁ ବି ଦେଖୁନଥିଲେ। ମାତ୍ର ସେମାନେ ନିଜ ନିଜ ମନ୍ଦିରରେ ପୃଥିବୀର ସବୁ ମଣିଷଙ୍କ ହୃଦୟରୁ

0: ଘୃଣା ଓ ବିଦ୍ୱେଷ ଦୂର ହେଉ ବୋଲି ନିୟମିତ ପ୍ରାର୍ଥନା କରୁଥିଲେ। ପୂଜା ତଥା ମନ୍ଦିରର ବିଭିନ୍ନ ଛୋଟ ଛୋଟ କାମ କରିବା ପାଇଁ ଉଭୟ ମନ୍ଦିରରେ ରଖାଯାଇଥିବା ସେବାକାରୀ ପିଲାମାନଙ୍କୁ ତାଗିଦ କରାଯାଇଥିଲା ଅନ୍ୟ ମନ୍ଦିରର ପିଲାମାନଙ୍କ ସହ ମିଳାମିଶା ନ କରିବା ପାଇଁ। ମାତ୍ର ନିଷ୍ପାପ ବାଳକମାନେ ସେହି କଟକଣାକୁ ପ୍ରାୟତଃ ଭୁଲି ଯାଉଥିଲେ। ଯଦିଓ ସେମାନଙ୍କ ଭିତରେ ବନ୍ଧୁତାର ସୁଯୋଗ ନଥିଲା, କେବେ କେମିତି ଭେଟ ହେଲେ ସେମାନେ ଔପଚାରିକ ବାର୍ତ୍ତାଳାପ କରୁଥିଲେ। ଥରେ ପୂର୍ବ ଦିଗ ମନ୍ଦିରର ସେବକ ଆଲୋକ ଏବଂ ପଶ୍ଚିମ ଦିଗ ମନ୍ଦିରର ସେବକ ଅଜୟ ରାସ୍ତାରେ ଭେଟ ହେଲେ। ଆଲୋକ ପଚାରିଲା, କ'ଣ ସାଙ୍ଗ, କୁଆଡ଼େ ବାହାରିଲ? ଦାର୍ଶନିକ ସୁଲଭ ଭଙ୍ଗୀରେ ଅଜୟ ଉତ୍ତର ଦେଲା, ପବନ ଯୁଆଡ଼େ ଠେଲି ନେଉଛି। ଏଭଳି ବିଚିତ୍ର ଉତ୍ତରର କିଭଳି ପ୍ରତ୍ୟୁତ୍ତର ଦେଇ କଥାବାର୍ତ୍ତାକୁ ଆଗକୁ ନେଇହେବ ଆଲୋକ ଜାଣିପାରିଲା ନାହିଁ। ସେ ଚୁପଚାପ ଚାଲି ଆସିଲା ଓ ତା ମନ୍ଦିରର ପୂଜକକୁ ସବୁ କଥା କହିଲା। ତା କଥା ଶୁଣି ସେ ରାଗରେ କମ୍ପି ଉଠିଲେ। ଏହା ଘୋର ଅପମାନର କଥା। ଆଜି ପର୍ଯ୍ୟନ୍ତ ସେହି ମନ୍ଦିରର କେହି ଆମକୁ ହରାଇ ପାରିନାହାନ୍ତି, ତୁ ପ୍ରଥମ ଥର ପାଇଁ ହାରିଗଲୁ, ମାତ୍ର ଏଥର ସେହି ପିଲାକୁ ଉଚିତ ଜବାବ ଦେଇ ଯେମିତି ହେଉ ହରାଇବାକୁ ପଡ଼ିବ। ମନ ଦେଇ ଶୁଣ, ଆସନ୍ତାକାଲି ତୁ ପୁଣି ତାକୁ ଭେଟି ସେହି ସମାନ ପ୍ରଶ୍ନ କର। ପବନ ଯୁଆଡ଼େ ଠେଲି ନେଉଛି ବୋଲି ସେ ଯେତେବେଳେ ଉତ୍ତର ଦେବ, ତୁ କହିବୁ, ଯଦି ପବନର ପ୍ରବାହ ବନ୍ଦ ହୋଇଯାଏ ତେବେ କୁଆଡ଼େ ଯିବ ବନ୍ଧୁ? ଦେଖିବୁ ତା ମୁହଁ କେମିତି ବନ୍ଦ ହୋଇଯିବ। ତୁମେ ପରଦିନ ସେହି ଜାଗାରେ ଉଭୟଙ୍କ ପୁଣି ଭେଟ ହେଲା। ଆଲୋକ ପଚାରିଲା, ଆଉ ବନ୍ଧୁ କୁଆଡ଼େ ବାହାରିଲ? ଅନ୍ୟମନସ୍କ ଭାବରେ ଅଜୟ କହିଲା, ପାଦ ଯୁଆଡ଼େ ନେଇଯାଉଛି। ଏଭଳି ଅପ୍ରତ୍ୟାଶିତ ଉତ୍ତର ପାଇ ଆଲୋକର ବୁଦ୍ଧି ବଣା ହୋଇଗଲା। ତାର ପୂର୍ବ ପ୍ରସ୍ତୁତ ଉତ୍ତର ବେକାର ହୋଇଗଲା। ସିଏ ମୁହଁ ଶୁଖାଇ ଚୁପଚାପ ଫେରିଗଲା ଓ ପୂଜକକୁ ସବୁ କଥା ଜଣାଇଲା। ପୂଜକ ରାଗିଯାଇ କହିଲା, ଘୋର ଲଜ୍ଜାର କଥା, ଯାହା ଜଣାପଡ଼ୁଛି ପିଲାଟା ଭାରି ସିଆଣା। ହଉ ଠିକ୍ ଅଛି, କାଲି ତାକୁ ମଜା ଚଖେଇବା। ସେ ଯେତେବେଳେ କହିବ ପାଦ ଯୁଆଡ଼େ ନେଇଯାଉଛି, ତୁ ସାଙ୍ଗେ ସାଙ୍ଗେ କହିବୁ, ଭଗବାନ ନ କରନ୍ତୁ ତୁମେ ପଙ୍ଗୁ ହୋଇଯାଅ। ଯଦି ପଙ୍ଗୁ ହୋଇଯାଅ ଆଉ କୁଆଡ଼େ ହେଲେ ଯାଇପାରିବ? ପରଦିନ ଆଲୋକ ବେଶ ଉତ୍ସାହିତ ହୋଇ ସେହି ରାସ୍ତାରେ ପହଞ୍ଚିଗଲା। ସେ ନିଶ୍ଚିତ ଥିଲା ଆଜି ଅଜୟ ନିଶ୍ଚୟ ହାରିଯିବ। କିଛି ସମୟ ପରେ ଅଜୟ ଆସିଲା। ତା ପାଖକୁ ଯାଇ ହସି ହସି ଆଲୋକ ପଚାରିଲା, ବନ୍ଧୁ ଆଜି କୁଆଡ଼େ ବାହାରିଲ? ତାକୁ କ୍ଷଣଟିଏ ଚାହିଁ ଶାନ୍ତ ଭାବରେ ଅଜୟ କହିଲା, ବଜାରକୁ ଯାଉଛି ପନିପରିବା ଆଣିବା ପାଇଁ। ଅଜୟର ଉତ୍ତର ଶୁଣି ଆଲୋକର ମାନସିକ ସ୍ଥିତି କ'ଣ ହୋଇଥିବ ସହଜେ ଅନୁମେୟ।
1: ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 466।

ଯୋଗୀନ୍ଦ୍ର ଚମସ ବୁଝାଇଛନ୍ତି, ବେଦରେ ସୌତ୍ରାମଣି ଯଜ୍ଞରେ ସୁରାଘ୍ରାଣ ଅବଶ୍ୟ କରଣୀୟ, ସୁରାପାନ ବିଧାନ ନାହିଁ। ଯଜ୍ଞରେ ପଶୁବଧ ବିଧେୟ, ଅନ୍ୟତ୍ର ପ୍ରମାଦ। ପୁତ୍ରାର୍ଥେ ନାରୀ ସଙ୍ଗମ ଶ୍ରେୟ, ରଥିସୁଖ ପାଇଁ ବର୍ଜନୀୟ। ଏହି ପ୍ରସଙ୍ଗରେ ସେ ଆହୁରି କହିଛନ୍ତି, ଭଗବତ ବିମୁଖ ବ୍ୟକ୍ତିମାନେ କଷ୍ଟରେ ଅର୍ଜିତ ନିଜର ଗୃହ, ପୁତ୍ର, ବନ୍ଧୁବାନ୍ଧବ ତଥା ଧନ ଓ ସମୃଦ୍ଧି ଅନିଚ୍ଛା ସତ୍ତ୍ୱେ ପରିତ୍ୟାଗ କରି ମୃତ୍ୟୁ ପରେ ନରକରେ ପଡ଼ିଥାନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଭାଗ ଥିଲା 466। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ରାଜ୍ୟର ସବୁ ବିଧାନସଭା ମଣ୍ଡଳୀ ଗଲାକାଲିନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଆନୁଷ୍ଠାନିକ ଭାବେ ମୂଲ ହୋଇଛି। ପହିଲା ଦିନେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକେ ଘର ଯାଇକରି 2,59,166 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବାଣ୍ଟିଛନ୍। ସବୁ ଭୋଟରଙ୍କୁ 2 ଲେଖା ଆଘନୁ ଛପା ହୋଇଥିବା ଫର୍ମ ଦିଆଯାଇଛି। ଭୋଟରମାନେ voters.eci.gov.in ୱେବ୍ସାଇଟ୍ନୁ ବିଲ୍ ଫର୍ମ ଡାଉନ୍ଲୋଡ୍ କରିକି ବିଏଲ୍ଓମାନଙ୍କୁ ଦେଇପାରିବେ। ଏ ଅଭିଯାନ ଲାଗି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫୁ 33,026 ଜଣ ବିଏଲ୍ଏ ନିଯୁକ୍ତ ହୋଇଛନ୍। ନୂଆ ଭୋଟରମାନଙ୍କର ପଞ୍ଜୀକରଣ, ମୃତ କି ସ୍ଥାନାନ୍ତରିତ ଭୋଟରମାନଙ୍କର ନାଁ ବାଦ୍ ଦେବାର ଆଉ ଭୋଟର କାର୍ଡ଼ର ଭୁଲ ସଂଶୋଧନ କରବାର ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଲାଗି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍କ ତାଲିକାଭୁକ୍ତ ବେସରକାରୀ ଡାକ୍ତରଖାନାର ପ୍ରତିନିଧିମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଏ ଅବସରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସ୍ୱଷ୍ଟ କରିଛନ୍, ରୋଗୀମାନେ ହସ୍ପିଟାଲନ ଆଡମିଟ୍ ହେବା 3 ଦିନ ଆଗରୁ ହୋଇଥିବା ମେଡିକାଲ ପରୀକ୍ଷା ଆୟୁଷ୍ମାନ କାର୍ଡ଼ଥି କରାଯିବା। ଟେଷ୍ଟମାନଙ୍କର ସବୁ ଖର୍ଚ୍ଚା ଆୟୁଷ୍ମାନ ପ୍ୟାକେଜ୍ନୁ କରାଯିବା। ଗାଇଡ୍ଲାଇନ୍ ନାଇଁ ମାନିଲେ ସମ୍ପୃକ୍ତ ଡାକ୍ତରଖାନା ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଆୟୁଷ୍ମାନ ଯୋଜନାର ହିତାଧିକାରୀମାନଙ୍କୁ ଭଲ ବ୍ୟବହାର ଦେଖାବାର ସହିତ ଗୁଣାତ୍ମକ ଆଉ କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦେବାରକେ ସେ ସବୁ ବେସରକାରୀ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍।
1: ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜ୍ରେ ଇନକ୍ଲୁଡ୍ ଅଛି ଏବଂ ସେ ପଇସା ପ୍ୟାକେଜ୍ରେ ବହନ କରାଯିବ ଏବଂ ଏଇ ଆୱାରନେସ୍ଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ୍ ଭାବରେ ହସ୍ପିଟାଲ ଯେଉଁମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ୍ ବୁଝାଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
0: ବୈଠକଟି ସ୍ୱାସ୍ଥ୍ୟ ବିଭାଗ ସଚିବ କମିଶନର ଅଶ୍ୱତୀ ଏସ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏମ୍ଡି ଡି ବୃନ୍ଦା, ବରିଷ୍ଠ ଅଧିକାରୀ ଓ ବେସରକାରୀ ଡାକ୍ତରଖାନାମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଇବା ରଥଯାତ୍ରାକେ ନଜରଥି ରଖିକରି ରେଳବାଇର ପ୍ରସ୍ତୁତି ଓ ପରିଚାଳନା ବାବଦେ ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ପୁରୀ ସର୍କିଟ୍ ହାଉସ୍ନ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରଥଯାତ୍ରା ସମୟଥି ଯାତ୍ରୀ ସେବା, ସୁରକ୍ଷା ଓ ପରିଚାଳନା ବାବଦେ ବିସ୍ତୃତ ଆଲୋଚନା ହୋଇଥିଲା। ଏ ସମୟଥି ଭିଡ଼ କମାବାର ଲାଗି ପୁରୀନୁ କଟକ, ଭୁବନେଶ୍ୱର ଆଉ ଖୋର୍ଦ୍ଧା ରୋଡ଼କେ ଅଏତ୍କା ଟ୍ରେନ୍ ଚଳାଚଳ ବାବଦେ ବିଲ୍ ଜୋର୍ ଦିଆଯାଇଛି। ରେଳବାଇ ତରଫୁ ଚାଲିଥିବା ନିର୍ମାଣ କାମକେ ତୁର୍ତ୍ତି ସାରବାର ଲାଗି ବୈଠକଟି ଜୋର୍ ଦିଆଯାଇଥିଲା। ଆକର୍ଷଣର ପର୍ଦ୍ଦାଫାସ୍, ନିକୋଟିନ୍ ଆଉ ତମାଖୁ ନିଶା ବିରୋଧୀ ମୁକାବିଲା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଲୁକୁ ତମାଖୁ ସେବନ ଲାଗି ହେଉଥିବା ସ୍ୱାସ୍ଥ୍ୟହାନି ବାବଦେ ସଚେତନ କରବାର ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ 1988 ଆଜି ଦିନକେ ୱାର୍ଲଡ ନୋ ଟୋବାକୋ ଡେ ଭାବେ ସାରା ପୃଥିବୀ ପାଳନ କରାଯାଉଛି। ଏ ଦିବସ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲା ସରକାରୀ ହୋମିଓପାଥି ଆଉ ଆୟୁର୍ବେଦିକ ଚିକିତ୍ସାଳୟର କାମକାଜ ଆଉ ଉନ୍ନୟନ ପଦକ୍ଷେପ ସମୀକ୍ଷା ଲାଗି ଜିଲ୍ଲାସ୍ତରୀୟ ବୈଠକ ଗଲାକାଲି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଆଇବା ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସକେ ସବୁ ଆୟୁଷ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରନ ବ୍ୟାପକ ଭାବେ ପାଳନ କରବାରକେ ନିଷ୍ପତ୍ତି ହୋଇଛି। ଟିବି ମୁକ୍ତ ଭାରତ ଅଭିଯାନଟି 100 ଦିନିଆ ଖାସ୍ ସର୍ବେକ୍ଷଣକେ ସଫଲ କରବା ଲାଗି ସମକର ସହଯୋଗ କାମନା କରାଯାଇଛି। ଇତାର ସହିତ ଆୟୁଷ ଡାକ୍ତରମାନଙ୍କ ଲାଗି ଆର୍ଏନ୍ଟିସିପି ଜରିଏ ଖାସ୍ ତାଲିମ କାର୍ଯ୍ୟକ୍ରମ ଆୟୋଜନ ଲାଗି ବିଲ୍ ପ୍ରସ୍ତାବ ଦିଆଯାଇଛି। ପାଣିପାଗ, ରାଜ୍ୟ କାଲବୈଶାଖୀର ପ୍ରଭାବଥି ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ତୁକାଗଡ଼ି ଓ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାନ ଜବର ତୁକାଗଡ଼ି ସାଙ୍ଗେ ବର୍ଷା ହୋଇଯାଇଛି। ଏବେ 2 ଦିନ ତ କାଲବୈଶାଖୀ ବର୍ଷା ଲାଗି ତାପମାତ୍ରା 2-4 ଡିଗ୍ରୀ ତକ କମ୍ବା, ତା'ର ଉତ୍ତରୁ ଫେର୍ ଘାଏ ବଢ଼ବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

କରିବ ରାତି 10:30। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା ଆମର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 269,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ୍ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇ କେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି

0: ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିମିତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 5 ଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଂ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ। ମ୍ୟାମାର ରାଷ୍ଟ୍ରପତି ଏକ ବ୍ୟବସାୟିକ ମଞ୍ଚରେ ମଧ୍ୟ ଅଂଶଗ୍ରହଣ କରିବେ। ସେ ମଙ୍ଗଳବାର ଦିନ ମୁମ୍ବାଇ ଯାତ୍ରା ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ।

ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖର ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ ପହିଲାରୁ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବାବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇ ଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ 2026 ସିଜିନ୍ର ଫାଇନାଲରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ
ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍

ହାସଲ କରିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025ରେ ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଗତକାଲି ରାତିରେ ବ୍ରିଷ୍ଟଲ୍ରେ ଅନୁଷ୍ଠିତ ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1ରେ ସମାନ ରହିଛି। ସିରିଜ୍ର ତୃତୀୟ ଏବଂ ଶେଷ ଟି ଟ୍ୱେଣ୍ଟି ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଶୁଭ ସକାଳ ପିଲାମାନେ, ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଟୁକୁମୁସି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ତୁମମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା।

ପିଲାମାନେ, ଆମେ ଆମ କାର୍ଯ୍ୟକ୍ରମରେ ଅନେକ ସମୟରେ ବିଭିନ୍ନ ମନୋରମ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ବିଷୟରେ ଆଲୋଚନା କରିଥାଉ। ଆଜି ମଧ୍ୟ ଆମେ ସେହିଭଳି ଏକ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ବିଷୟରେ ଜାଣିବା। ହଁ ପିଲାମାନେ, ଯେତେବେଳେ ପ୍ରକୃତି ନିଜ ହାତରେ ସୌନ୍ଦର୍ଯ୍ୟର ରଙ୍ଗ ଢାଳିଦିଏ, ସେତେବେଳେ ସେଠାରେ

ଏକ ଅପରୂପ ସୃଷ୍ଟି ଜନ୍ମ ନିଏ। ଆଜି ଆମେ ଆମ ଓଡ଼ିଶାର ଏମିତି ଏକ ଗର୍ବ ଏବଂ ଗୌରବମୟ ସ୍ଥାନକୁ ବୁଲିଯିବା ଯାହାର ନୀଳ ଜଳରାଶିକୁ ଦେଖିଲେ ମନ ବିଭୋର ହୋଇଉଠେ। ହଁ ପିଲାମାନେ, ଆଜି ଆମେ ଯେଉଁ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ବିଷୟରେ ଜାଣିବା ତାର ନାମ ହେଉଛି ଚିଲିକା। ଯେଉଁ ଚିଲିକାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ କବିବର ରାଧାନାଥ ରାୟ ଲେଖିଥିଲେ, ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ବାସ୍ତବରେ ଚିଲିକା ହେଉଛି ଆମ ଓଡ଼ିଶା ମାଆର ଏକ ନୀଳ ପୋଖରୀ ସଦୃଶ, ଯେଉଁଠି ପାଣି ଏବଂ ଆକାଶ ପରସ୍ପର ସହ ମିଶିଗଲା ଭଳି ମନେ ହୁଏ। ଏହାର ବିସ୍ତୃତ ଜଳରାଶି ତିନୋଟି ଜିଲ୍ଲା ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମକୁ ଛୁଇଁ ରହିଛି। ପ୍ରାୟ 1100 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଏହି ହ୍ରଦ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ଲକ୍ଷ ଲକ୍ଷ ପକ୍ଷୀ ଏବଂ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀ ଓ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକାର ମାଧ୍ୟମ। ପିଲାମାନେ, ତୁମେ ଜାଣିଛ କି ଚିଲିକା କାହିଁକି ଏତେ ସ୍ୱତନ୍ତ୍ର? ଏହାର କାରଣ ହେଉଛି ଏହାର ଭୌଗୋଳିକ ସ୍ଥିତି। ଏହାର ଗୋଟିଏ ପଟେ ମଧୁର ଜଳର ନଦୀଗୁଡ଼ିକ ମିଶୁଥିବା ବେଳେ ଅନ୍ୟପଟେ ବଙ୍ଗୋପସାଗରର ଲୁଣିଆ ପାଣି ଏହା ଭିତରକୁ ପ୍ରବେଶ କରେ। ଏହି ମଧୁର ଏବଂ ଲୁଣିଆ ପାଣିର ଅପୂର୍ବ ମିଶ୍ରଣ ଯୋଗୁଁ ଏଠାରେ ଏକ ସ୍ୱତନ୍ତ୍ର ଜୈବ ବିବିଧତା ଦେଖିବାକୁ ମିଳେ। ଯଦି ତୁମେମାନେ କେବେ ଚିଲିକା ବୁଲିଯିବ, ତେବେ ତୁମକୁ ଚିଲିକାର ସେହି ପ୍ରସିଦ୍ଧ ଆକର୍ଷଣ ଇରାବତୀ ଡଲଫିନ୍ ନିଶ୍ଚୟ ଆକର୍ଷିତ କରିବ। ସାରା ବିଶ୍ୱରେ ଯେଉଁ କେତୋଟି ସ୍ଥାନରେ ଏହି ବିରଳ ପ୍ରଜାତିର ଡଲଫିନ୍ ଦେଖାଯାଆନ୍ତି, ସେଥିମଧ୍ୟରୁ ଚିଲିକା ହେଉଛି ଅନ୍ୟତମ। ଚିଲିକାର ସାତପଡ଼ା ନିକଟରେ ତୁମେମାନେ ଯେତେବେଳେ ଡଙ୍ଗାରେ ଯାଉଥିବ, ସେତେବେଳେ ପାଣି ଭିତରୁ ହଠାତ୍ ମୁଣ୍ଡ ଟିକି ଡଲଫିନ୍ ଗୁଡ଼ିକ ଡେଇଁବା ଆରମ୍ଭ କରନ୍ତି। ସତରେ ପିଲାମାନେ, ସେହି ଦୃଶ୍ୟ ସମସ୍ତ ପର୍ଯ୍ୟଟକଙ୍କ ମନକୁ ଖୁସିରେ ଭରିଦିଏ। ତୁମ ଭଳି ଛୋଟ ପିଲାମାନଙ୍କଠୁ ଆରମ୍ଭ କରି ବୃଦ୍ଧମାନେ ମଧ୍ୟ ସମସ୍ତେ ସେହି ଡଲଫିନ୍ମାନଙ୍କ ଗୋଟିଏ ଝଲକ ପାଇବା ପାଇଁ ଚାହିଁ ରହିଥାନ୍ତି। ତେବେ ଆସ ଏବେ ଗୋଟିଏ ସୁନ୍ଦର ଭଜନ ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମକୁ ଆଗେଇ ନେବା।

ପିଲାମାନେ ଏବେ କଥା ହେବା ଚିଲିକାର ସବୁଠାରୁ ବଡ଼ ଉତ୍ସବ ବିଷୟରେ। ବଡ଼ ଉତ୍ସବ ମାନେ ମୁଁ କୌଣସି ମଣିଷଙ୍କ ମେଳା ବିଷୟରେ କହୁନି ପିଲାମାନେ, ବରଂ ଏହା ହେଉଛି ଡେଣାଧାରୀ ଅତିଥିଙ୍କ ମେଳା। ପ୍ରତିବର୍ଷ ଶୀତ ଋତୁ ଆସିଲେ ଚିଲିକା ପାଲଟି ଯାଏ ପକ୍ଷୀମାନଙ୍କର ସ୍ୱର୍ଗପୁରୀ। ସୁଦୂର ସାଇବେରିଆ, କାସ୍ପିଆନ ସାଗର, ବୈକାଲ ହ୍ରଦ ଏବଂ ମାଙ୍ଗୋଲିଆ ଭଳି ମାଇଲ ମାଇଲ ଦୂର ଅଞ୍ଚଳରୁ ହଜାର ହଜାର କିଲୋମିଟର ଉଡ଼ି ଅନେକ ପ୍ରଜାତିର ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି। ଚିଲିକା ମଧ୍ୟରେ ଥିବା ନଳବଣ ପକ୍ଷୀ ଅଭୟାରଣ୍ୟ ଏହି ପକ୍ଷୀମାନଙ୍କର ମୁଖ୍ୟ କେନ୍ଦ୍ରବିନ୍ଦୁ। ପିଣ୍ଟେଲ, ଗଡ଼ୱାଲ, ଫ୍ଲେମିଙ୍ଗୋ ବା ଜେଣ୍ଟିଆ ପକ୍ଷୀ ଏବଂ ବିଭିନ୍ନ ପ୍ରଜାତିର ବତକଙ୍କ କାକଳିରେ ସାରା ଚିଲିକା ଗୁଞ୍ଜରିତ ହୋଇଉଠେ। ଚିଲିକାର ନୀଳପାଣି ଉପରେ ଏହି ରଙ୍ଗ ବେରଙ୍ଗର ପକ୍ଷୀମାନଙ୍କର ଉଡ଼ିବା ଏବଂ ପାଣିରେ ଖେଳିବା ଦୃଶ୍ୟ କୌଣସି ଜୀବନ୍ତ ଚିତ୍ରପଟଠାରୁ କମ୍ ନୁହେଁ। ପ୍ରକୃତି ପ୍ରେମୀ ଓ କବି ଲେଖକମାନେ ଏହି ଚିଲିକାର ସୌନ୍ଦର୍ଯ୍ୟରେ ବିଭୋର ହୋଇପଡ଼ନ୍ତି।

ପିଲାମାନେ, ଚିଲିକା କେବଳ ପ୍ରକୃତିର ସୌନ୍ଦର୍ଯ୍ୟରେ ସୀମିତ ନୁହେଁ, ଏହାର ଏକ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଦିଗ ମଧ୍ୟ ରହିଛି। ଚିଲିକାର ନୀଳଗର୍ଭରେ ଅବସ୍ଥିତ ପ୍ରସିଦ୍ଧ ମା କାଳିଜାଇ ମନ୍ଦିର, ଏକ ଛୋଟ ପାହାଡ଼ିଆ ଦ୍ୱୀପ ଉପରେ ଏହି ମନ୍ଦିରଟି ରହିଛି। ଓଡ଼ିଶାର ଲୋକକଥା ଓ ଇତିହାସରେ ଜାଇ ନାମକ ଜଣେ କନ୍ୟାର କାହାଣୀ ଏହି ସ୍ଥାନ ସହ ଜଡ଼ିତ, ଯିଏ ନିଜ ଶାଶୁଘରକୁ ଯିବା ସମୟରେ ଚିଲିକାର ଭୟଙ୍କର ଝଡ଼ରେ ନିଖୋଜ ହୋଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେଠାରେ ଦେବୀ ଭାବରେ ସେ ପୂଜା ପାଇଲା। ଚିଲିକାର ମତ୍ସ୍ୟଜୀବୀ ଏବଂ ନାଉରିଆମାନେ ମା କାଳିଜାଇଙ୍କୁ ଚିଲିକାର ରକ୍ଷାକର୍ତ୍ତୀ ବୋଲି ବିଶ୍ୱାସ କରନ୍ତି। ଡଙ୍ଗାରେ ବସି ମାଙ୍କ ମନ୍ଦିର ଦର୍ଶନ କରିବାକୁ ଯିବା ଏକ ଭିନ୍ନ ରୋମାଞ୍ଚ ଆଣିଥାଏ। ଏହା ଛଡ଼ା ଚିଲିକା କୂଳରେ ଥିବା ନାରାୟଣୀ ମନ୍ଦିର ଏବଂ ନିର୍ମଳ ଝର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ପ୍ରଧାନ ଆକର୍ଷଣ। ମକର ସଂକ୍ରାନ୍ତି ସମୟରେ ମା କାଳିଜାଇଙ୍କ ପୀଠରେ ଏକ ବଡ଼ ମେଳା ହୋଇଥାଏ, ଯେଉଁଠି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ପିଲାମାନେ, ଏବେ ଆସ ଜାଣିବା, ଯଦି ଆମେ ଚିଲିକା ବୁଲିଯିବାକୁ ଚାହିଁବା ତେବେ କେଉଁ କେଉଁ ସ୍ଥାନ ଦେଇ ଆମେ ଚିଲିକାର ମଜା ନେଇପାରିବା। ଚିଲିକାକୁ ମୁଖ୍ୟତଃ ତିନୋଟି ପ୍ରବେଶ ପଥ ଦେଇ ଯାଇହୁଏ। ଏହାର ପ୍ରଥମ ଦ୍ୱାର ହେଉଛି ବାଲୁଗାଁ ଏବଂ ବରକୂଳ। ଏହା ଜାତୀୟ ରାଜପଥ କୂଳରେ ଥିବାରୁ ଯାତାୟାତ ପାଇଁ ସବୁଠାରୁ ସହଜ। ଏଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥ ନିବାସ ଏବଂ ୱାଟର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଅଛି। ଏଠାରୁ ଆମେ ସ୍ପିଡ୍ ବୋଟ୍ କିମ୍ବା ସାଧାରଣ ବୋଟ୍ ସାହାଯ୍ୟରେ ମା କାଳିଜାଇ ମନ୍ଦିର ଓ

ଓ ନଳବଣ ବୁଲିବାକୁ ଯାଇପାରିବା। ଦ୍ୱିତୀୟ ମୁଖ୍ୟ ସ୍ଥାନ ହେଉଛି ସାତପଡ଼ା, ଯାହା ପୁରୀ ସହର ଠାରୁ ପ୍ରାୟ 50 କିଲୋମିଟର ଦୂରରେ ଅବସ୍ଥିତ। ଡଲଫିନ୍ ଦେଖିବା ପାଇଁ ଏହା ହେଉଛି ସର୍ବୋତ୍ତମ ସ୍ଥାନ। ଏଠାରେ ଚିଲିକାର ଲୁଣିଆ ପ୍ରବାହ ସମୁଦ୍ର ସହିତ ସିଧାସଳଖ ମିଶିଛି। ତୃତୀୟ ପ୍ରବେଶ ପଥଟି ହେଉଛି ମଙ୍ଗଳା ଯୋଡ଼ି, ଯାହା ପକ୍ଷୀମାନଙ୍କ ପାଇଁ ଏକ ସ୍ୱର୍ଗ। ଏଠାରେ ପାରମ୍ପରିକ କାଠ ଡଙ୍ଗାରେ ବସି ପକ୍ଷୀମାନଙ୍କୁ ସେମାନଙ୍କର ଖୁବ୍ ନିକଟରୁ ଦେଖିବାର ଅପୂର୍ବ ସୁଯୋଗ ମିଳେ। ଏହା ସହିତ ଚିଲିକାର ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଓ ବିଭିନ୍ନ ପ୍ରକାର ମାଛର ଆମ୍ବୁଲରାଇ କିମ୍ବା ଭଜାର ସ୍ୱାଦ ପର୍ଯ୍ୟଟକଙ୍କ ପାଇଁ ଭୋଜନର ଆନନ୍ଦକୁ ଦ୍ୱିଗୁଣିତ କରିଦିଏ। ପିଲାମାନେ, ଚିଲିକାର କାହାଣୀ ଏତିକିରେ ସରିନାହିଁ। ଏହି ହ୍ରଦର ଇତିହାସ ଏବଂ ଏହା ସହିତ ଜଡ଼ିତ ସାମୁଦ୍ରିକ ଗୌରବର କଥା ଆହୁରି ରୋମାଞ୍ଚକର। ତୁମେ ଜାଣିଛ କି ପିଲାମାନେ, କିଛି ଶତାବ୍ଦୀ ପୂର୍ବେ ଚିଲିକା ଏକ ବିଶାଳ ସାମୁଦ୍ରିକ ବନ୍ଦର ଥିଲା ବୋଲି? ହଁ ପିଲାମାନେ, ଆମ ଓଡ଼ିଶାର ସାଧବ ପୁଅମାନେ ଯେତେବେଳେ ବୋଇତ ବା ବଡ଼ ବଡ଼ ଜାହାଜ ନେଇ ଜାଭା, ସୁମାତ୍ରା, ବୋର୍ନିଓ ଏବଂ ବାଲିଦ୍ୱୀପ ଭଳି ସୁଦୂର ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ସେମାନଙ୍କର ଯାତ୍ରା ଏହି ଚିଲିକାର ଆଶ୍ରୟସ୍ଥଳୀରୁ ହିଁ ଆରମ୍ଭ ହେଉଥିଲା। ଚିଲିକାର ଦକ୍ଷିଣ ଭାଗରେ ଥିବା ଘଣ୍ଟଶିଳା ପାହାଡ଼ ଏବଂ ଏହାର ଆଖପାଖ ଅଞ୍ଚଳ ସେହି ସମୟର ସାମୁଦ୍ରିକ କାର୍ଯ୍ୟକଳାପର ମୁକସାକ୍ଷୀ ଭାବେ ଆଜି ମଧ୍ୟ ଠିଆ ହୋଇଛି। କୁହାଯାଏ ଯେ ଚିଲିକା କୂଳରେ ଥିବା ମାଣିକପାଟଣା ଏକ ପ୍ରଧାନ ଆନ୍ତର୍ଜାତୀୟ ବନ୍ଦର ଥିଲା, ଯେଉଁଠାରୁ ଚୀନ, ରୋମ୍ ଏବଂ ଆରବ ଦେଶ ସହିତ ବ୍ୟାପାର ଚାଲୁଥିଲା। ପିଲାମାନେ, ଯେତେବେଳେ ଆମେ ଚିଲିକାର ଢେଉକୁ ଦେଖିବା, ସେତେବେଳେ ଆମର ସେହି ପୁରୁଣା ନୌବାଣିଜ୍ୟର ଗର୍ବିତ ଇତିହାସ ନିଶ୍ଚୟ ମନେ ପଡ଼ିଯିବ। ଚିଲିକାରେ ଏମିତି ଅନେକ ଛୋଟ ବଡ଼ ଦ୍ୱୀପ ରହିଛି ଯାହା ବିଷୟରେ ଅନେକ ପର୍ଯ୍ୟଟକ ସମ୍ପୂର୍ଣ୍ଣ ଜାଣିନାହାନ୍ତି। ବରକୂଳ ପାନ୍ଥନିବାସ ଠାରୁ କିଛି ଦୂରରେ ଅବସ୍ଥିତ ଦ୍ୱୀପଗୁଡ଼ିକ ପ୍ରକୃତି ପ୍ରେମୀଙ୍କୁ ଶାନ୍ତିର ଏକ ନିଆରା ଅନୁଭୂତି ଦେଇଥାଏ। ବ୍ରେକ୍ଫାଷ୍ଟ ଆଇଲ୍ୟାଣ୍ଡରେ ବ୍ରିଟିଶ ଶାସନ କାଳରେ ନିର୍ମିତ ଏକ କ୍ଷୁଦ୍ର ବଙ୍ଗଳାର ଭଗ୍ନାବଶେଷ ରହିଛି, ଯାହାକୁ କାଲିକୋଟର ତତ୍କାଳୀନ ରାଜା ତିଆରି କରିଥିଲେ। ଏହି ଦ୍ୱୀପଗୁଡ଼ିକ ଚାରିପାଖରେ ଥିବା ଅଗଭୀର ସ୍ୱଚ୍ଛ ଜଳରାଶି ଏବଂ ସେଠାରେ ଉଠିଥିବା ସବୁଜ ଘାସର ଗାଲିଚା ଦେଖିଲେ ମନେ ହେବ ଯେମିତି ସମୟ ସେଇଠି ଅଟକି ଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତିର ନିସ୍ତବ୍ଧତାକୁ ଉପଭୋଗ କରିବା ସହ ଫଟୋଗ୍ରାଫିର ଭରପୁର ଆନନ୍ଦ ନେଇଥାନ୍ତି। ପିଲାମାନେ, ଚିଲିକାର ଆଉ ଏକ ରୋମାଞ୍ଚକର ସ୍ଥାନ ହେଉଛି ପାରିକୁଦ ଏବଂ ମାଲୁଦ ଅଞ୍ଚଳ। ଏହା ଚିଲିକା ଭିତରେ ଥିବା ବଡ଼ ଭୂଖଣ୍ଡ ଯେଉଁଠାରେ ଲୋକମାନେ ବହୁ ବର୍ଷ ଧରି ବସବାସ କରି ଆସୁଛନ୍ତି। ପାରିକୁଦର ରାଜପ୍ରାସାଦ କିମ୍ବା ରାଜବାଟି ଏହି ଅଞ୍ଚଳର ଏକ ଐତିହାସିକ ଆକର୍ଷଣ। ପୂର୍ବରୁ ଏହି ସ୍ଥାନଗୁଡ଼ିକୁ ଯିବା ପାଇଁ କେବଳ ଦେଶୀ ଡଙ୍ଗା ହିଁ ଭରସା ଥିଲା, କିନ୍ତୁ ଏବେ ସରକାରଙ୍କ ତରଫରୁ ଏଠାରେ ବଡ଼ ବଡ଼ ଭେସେଲ ବା ଜାହାଜ ଚଳାଚଳ କରୁଛି। ଏହି ବଡ଼ ଜାହାଜରେ ଆମେ ନିଜ ନିଜ ଗାଡ଼ି, ବାଇକ୍ କିମ୍ବା କାର୍ ରଖି ସାତପଡ଼ାରୁ ସିଧାସଳଖ ପାରିକୁଦ କିମ୍ବା ଜହ୍ନିକୁଦାକୁ ଯାଇପାରିବା। ଏହି ଜାହାଜ ଯାତ୍ରାର ଅନୁଭୂତି ସମ୍ପୂର୍ଣ୍ଣ ଅଲଗା। ପାଣି ମଝିରେ ବଡ଼ ଜାହାଜରେ ବସି ଚିଲିକାର ଥଣ୍ଡା ପବନକୁ ଉପଭୋଗ କରିବା ଏବଂ ଆକାଶରେ ଉଡୁଥିବା ପକ୍ଷୀମାନଙ୍କୁ ଦେଖିବା ପ୍ରତିଟି ପର୍ଯ୍ୟଟକଙ୍କୁ ଅପାର ଆନନ୍ଦ ଦେଇଥାଏ। ପିଲାମାନେ, ଏବେ ମୁଁ ତୁମମାନଙ୍କୁ ସୌନ୍ଦର୍ଯ୍ୟମୟୀ ଚିଲିକାର ଏକ ସଫଳତାର କାହାଣୀ ଶୁଣାଇବି, ଯାହା ସାରା ବିଶ୍ୱ ପାଇଁ ଏକ ପ୍ରେରଣା। ସେଇଟା ହେଉଛି ମଙ୍ଗଳା ଯୋଡ଼ିର କାହାଣୀ।

ଆଜି ଆମେ ଯେଉଁ ମଙ୍ଗଳାଯୋଡ଼ିକୁ ପକ୍ଷୀମାନଙ୍କର ସ୍ୱର୍ଗ ବୋଲି କହୁଛୁ, ଦିନେ ସେଠାକାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। କୁହାଯାଏ ବହୁ ବର୍ଷ ପୂର୍ବେ ମଙ୍ଗଳାଯୋଡ଼ି ଗାଁର କିଛି ସ୍ଥାନୀୟ ଲୋକ ବିଦେଶୀ ପକ୍ଷୀମାନଙ୍କୁ ଶିକାର କରୁଥିଲେ। ପକ୍ଷୀ ମାଂସ ବିକ୍ରି କରିବା ସେମାନଙ୍କର ଜୀବିକା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କ ପ୍ରେରଣାରେ ସେହି ଗ୍ରାମବାସୀମାନେ ନିଜର ଭୁଲ ବୁଝିପାରିଲେ। ଯେଉଁ ହାତ ଦିନେ ପକ୍ଷୀ ଶିକାର ପାଇଁ ବନ୍ଧୁକ ବା ଜାଲ ଧରୁଥିଲା, ସେହି ହାତ ଆଜି ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଲା। ଆଜି ସେହି ପୂର୍ବତନ ଶିକାରୀମାନେ ଚିଲିକାର ସବୁଠାରୁ ବଡ଼ ସଂରକ୍ଷକ ସାଜିଛନ୍ତି। ସେମାନେ ନିଜେ ପର୍ଯ୍ୟଟକମାନଙ୍କୁ ଡଙ୍ଗାରେ ବୁଲାଉଛନ୍ତି ଏବଂ ପକ୍ଷୀମାନଙ୍କର ପ୍ରଜାତି ଚିହ୍ନାଇବାରେ ସାହାଯ୍ୟ କରୁଛନ୍ତି। ଏହି ପରିବର୍ତ୍ତନ

ଯୋଗୁଁ ମଙ୍ଗଳାଯୋଡ଼ି ଆଜି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି। ପିଲାମାନେ ପ୍ରକୃତି ଏବଂ ଆଧ୍ୟାତ୍ମିକତା ବ୍ୟତୀତ ଆଧୁନିକ ପର୍ଯ୍ୟଟକଙ୍କ ପାଇଁ ଚିଲିକା ଏବେ ଏକ ଆଡଭେଞ୍ଚର ହବ୍ ପାଲଟିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ବରକୂଳ ଏବଂ ସାତପଡ଼ାଠାରେ ବିଭିନ୍ନ ପ୍ରକାରର ଜଳକ୍ରୀଡ଼ା ବା ୱାଟର ସ୍ପୋର୍ଟସର ବ୍ୟବସ୍ଥା କରାଯାଇଛି। ଏଠାରେ ସ୍ପିଡ୍ ବୋଟିଂ, ଜେଟ୍ସ୍କି, କାୟାକିଂ ଏବଂ ବାନାନା ରାଇଡ୍ ଭଳି ରୋମାଞ୍ଚକର ଖେଳର ଆନନ୍ଦ ନେଇପାରିବା। ନୀଳ ଜଳରାଶି ଉପରେ ସ୍ପିଡ୍ ବୋଟ୍ରେ ବସି ତୀବ୍ର ଗତିରେ ଗଲାବେଳେ ମୁହଁରେ ବାଜୁଥିବା ପାଣିର ଛିଟା ସଭିଙ୍କ ମନ ଭିତରେ ଏକ ଅଦ୍ଭୁତ ଉନ୍ମାଦନା ଭରିଦେବ। ଏହା ଛଡ଼ା ଏବେ ଚିଲିକା କୂଳରେ ବିଳାସପୂର୍ଣ୍ଣ କ୍ୟାମ୍ପିଂ ଏବଂ ପ୍ରକୃତି ଶିବିରର ଆୟୋଜକ ମଧ୍ୟ କରାଯାଉଛି, ଯେଉଁଠି ପର୍ଯ୍ୟଟକମାନେ ରାତିରେ ଚିଲିକା କୂଳରେ ତମ୍ବୁ ପକାଇ ରହିପାରିବେ ଏବଂ ସକାଳର ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ। କିନ୍ତୁ ପିଲାମାନେ, ଏହି ସୌନ୍ଦର୍ଯ୍ୟମୟୀ ଚିଲିକାର ସୁରକ୍ଷା ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର ରହିଛି। ଆଜିକା ସମୟରେ ପ୍ଲାଷ୍ଟିକ ପ୍ରଦୂଷଣ, ବେଆଇନ ଚିଙ୍ଗୁଡ଼ି ଘେରି ଏବଂ ପରିବେଶର ଅପକ୍ଷୟ ଯୋଗୁଁ ଚିଲିକାର ପ୍ରାକୃତିକ ସନ୍ତୁଳନ ଏବଂ ଏହାର ଜୈବ ବିବିଧତା ସାମାନ୍ୟ ବିପନ୍ନ ହେବାକୁ ବସିଛି। ଆମ ସମସ୍ତଙ୍କୁ ବୁଝିବାକୁ ହେବ ଯେ ଚିଲିକା ଆମର ସମ୍ପତ୍ତି। ଆମେ ଯେତେବେଳେ ସେଠାକୁ ବୁଲିବାକୁ ଯିବା, ଆମକୁ ନିଶ୍ଚିତ କରିବାକୁ ହେବ ଯେପରି ହ୍ରଦ ଭିତରକୁ କୌଣସି ଅଳିଆ ଆବର୍ଜନା କିମ୍ବା ପ୍ଲାଷ୍ଟିକ ବୋତଲ, ପଲିଥିନ ଆଦି ଫିଙ୍ଗିବା ନାହିଁ। ଆମକୁ ମନେ ରଖିବାକୁ ହେବ ଯେ ଆମର ଗୋଟିଏ ଛୋଟ ଭୁଲ ସେହି ଅତିଥି ପକ୍ଷୀ ଏବଂ ନିରୀହ ଡଲଫିନ୍ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ପ୍ରକୃତିର ଏହି ଅନନ୍ୟ ଉପହାରକୁ ଆଗାମୀ ପିଢ଼ି ପାଇଁ ହସ ଖୁସିର ସହ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ।

ତେବେ ପିଲାମାନେ ଆଜିର କାର୍ଯ୍ୟକ୍ରମରେ ଆମେ ଚିଲିକାର ନୀଳ ଲହଡ଼ିରୁ ଆରମ୍ଭ କରି ଅତିଥି ପକ୍ଷୀଙ୍କ କଳରବ, ଇରାବତୀ ଡଲଫିନ୍ଙ୍କ ସୁନ୍ଦର ଝଲକ, ମା କାଳିଜାଇଙ୍କ ଆଶୀର୍ବାଦ ଏବଂ ମଙ୍ଗଳା ଯୋଡ଼ିର ସେହି ପ୍ରେରଣାଦାୟୀ କାହାଣୀ ଶୁଣିଲେ। ବାସ୍ତବରେ ଚିଲିକା କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ଏହା ପ୍ରକୃତି ଏବଂ ମଣିଷର ସହଭାଗିତାର ଏକ ଅପୂର୍ବ ନିଦର୍ଶନ। ଆଶା କରୁଛି ପିଲାମାନେ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ତୁମେମାନେ ଏପର୍ଯ୍ୟନ୍ତ ଚିଲିକା ଯାଇନ, ତେବେ ସମୟ ଅସୁବିଧା ଦେଖି ନିଜର ପରିବାର ଏବଂ ସାଙ୍ଗସାଥିମାନଙ୍କ ସହ ନିଶ୍ଚୟ ଥରେ ବୁଲିଯିବା ପାଇଁ ଚେଷ୍ଟା କରିବ ଏବଂ ଓଡ଼ିଶାର ଏହି ଅପରୂପ ସୌନ୍ଦର୍ଯ୍ୟକୁ ନିଜ ଆଖିରେ ଦେଖିବ ଓ ଅନୁଭବ କରିବ। ତେବେ ପିଲାମାନେ ଆଜି ତ ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ। ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖି ତୁମମାନଙ୍କଠୁ ବିଦାୟ ନେଉଛି ମୁଁ ଅନ୍ନପୂର୍ଣ୍ଣା।

0: ପ୍ରଚାର କଲୁ କୁନି କୁନି ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟୁ କୁମସି ଆକାଶବାଣୀ ବଲାଙ୍ଗୀର।
1: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବୋଝେ?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
2: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି,
2: ଏବେ ଯାଅ ଭାଇ।
3: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
4: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
5: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
4: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ

0: ଆପଣଙ୍କ ବାର୍ତ୍ତା
1: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡ଼ି ହେଲା sdair@gmail.com।

ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଏକ ଦେଶଭକ୍ତି ଗୀତ। କଣ୍ଠଶିଳ୍ପୀ ମମତା ସାହୁ, ଲକ୍ଷ୍ମୀକାନ୍ତ ଏବଂ ସାଥୀ ଗୀତ ରଚନା କରିଛନ୍ତି ବାଞ୍ଛାନିଧି ମହାନ୍ତି।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
3: ବନିଗଲା ବଜେଟ୍?
2: ହଁ, 5,000 ବଞ୍ଚିଗଲା।
3: ତ ନୂଆ ଶାଢ଼ୀ ନେଇଯିବା?
2: ନା, ଗଲା ମାସରେ ହିଁ ତ ନେଇଥିଲି
3: ଆଉ ଗୋଟିଏ।
2: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
3: ଦେଖେଇ ହଉଛି,
2: ଏବେ ଯାଅ ଭାଇ।
4: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: କଥାଚିତ୍ର ବେତାପ, କଣ୍ଠଶିଳ୍ପୀ ସାବିର କୁମାର, ଗୀତା ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମାନ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଲୋଫର, କଣ୍ଠଶିଳ୍ପୀ ଗୁଡ଼ଲି ରଥ, ଗୀତ ବାପୁ ଗୋସ୍ୱାମୀ, ସଙ୍ଗୀତ ଗୁଡ଼ଲି ରଥ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: କଥାଚିତ୍ର ମ୍ୟାଟ୍ରିକ୍ ଫେଲ୍, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି, ଗୀତ ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶେଷରେ କଥାଚିତ୍ର ଲେଖିଛି ନା ତୋର, କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

ପ୍ରଚାର କଲୁ ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: अभिनेता मनीषा जैन।
1: आज के फनकार।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଆମେ ଜାଣିଛେ ଶରୀରରେ ଯଦି ଗଣ୍ଠି ନଥାନ୍ତା ଆମେ ଚଳପ୍ରଚଳ ହୋଇପାରିନଥାନ୍ତେ, ନାଚଗୀତ କରିପାରିନଥାନ୍ତେ, ଚାଲି ବି ପାରିନଥାନ୍ତେ। କିନ୍ତୁ ଦେଖାଯାଉଛି ଯେ ଯେଉଁ ଗଣ୍ଠି ଯଦି ଠିକ୍ ନ ରହୁଛି ସେଇଟା ଆମ ପାଇଁ ବଡ଼ ଅସୁବିଧାର କଥା। କିନ୍ତୁ ସମସ୍ତଙ୍କ ଧାରଣା ଯେ ଗଣ୍ଠି ରୋଗଟା ଗୋଟେ ବୟସଗତ ସମସ୍ୟା, ତ ୟାକୁ କେମିତି ଆମେ ଦୂର କରିପାରିବା, ୟା ପାଇଁ କ'ଣ ସବୁ ପ୍ରତିକାର ଅଛି, କ'ଣ ଖାଇବା, ବହୁତ ପ୍ରକାର ଜିନିଷ ଅଛି ଯେଉଁଟାକି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଆଜିର ଆମର କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ। ସେଥିପାଇଁ ଏଥରର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ମଇ 27 ତାରିଖ ଦିନ ଏ ସମ୍ପର୍କିତ ସମସ୍ୟାକୁ ନେଇ ଫୋନ୍ ଯୋଗେ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ଏହାର ଉତ୍ତର ଦେବା ସହିତ ଏହାରି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ମେଡିସିନ୍ କନ୍ସଲ୍ଟାଣ୍ଟ ଡକ୍ଟର ଅନୁରାଗ ଅନୁପମ। ସାର୍ଙ୍କୁ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
4: ନମସ୍କାର ମ୍ୟାମ୍।
0: ଆମେ ଜାଣିଛୁ ଶରୀର ଅଛି ମାନେ ରୋଗ ନିଶ୍ଚୟ ହେବ, ବିଭିନ୍ନ ପ୍ରକାର ରୋଗ ଅଛି, ଆମେ ବହୁତ ଜିନିଷ ଜାଣୁଛୁ, ଅଧା ଜିନିଷ ଜାଣି ବି ପାରୁନୁ। ଏଇ ଯେଉଁ ଅଟୋଇମ୍ୟୁନ୍ ରୋଗ ଗୁଡ଼ିକ ସେଇଟା କ'ଣ, ତାର ଲକ୍ଷଣ କ'ଣ?
4: ଭଲ କ୍ୱେଶ୍ଚନ୍ଟେ ପଚାରିଲେ ମ୍ୟାମ୍। ଆକ୍ଚୁଆଲି ଆମ ଦେହରେ ଗୋଟେ ଇମ୍ୟୁନ୍ ସିଷ୍ଟମ୍ ଅଛି, ଯେଉଁଟାକୁ ଆମେ କହିପାରିବା ଆମର ପ୍ରତିରକ୍ଷା ପ୍ରଣାଳୀ। ସେ ପ୍ରତିରକ୍ଷା ପ୍ରଣାଳୀର ମେନ୍ ପର୍ପଜ୍ ହେଲା ଆମ ଯାହା ବି ଜୀବାଣୁ ହୁଏ, ଭୂତାଣୁ ହୁଏ, ଯିଏ ଆମକୁ ଏଫେକ୍ଟ କରେ, ଆମକୁ ଆଟାକ୍ କରେ, ଆମ ବଡ଼ିର ପ୍ରତିରକ୍ଷା ପ୍ରଣାଳୀ ତାକୁ ନ୍ୟୁଟ୍ରାଲାଇଜ୍ କରେ, ତାକୁ ମାରିଦିଏ। ତାଦ୍ଵାରା ଆମକୁ ରୋଗରୁ ରିହାତି ମିଳେ, ଆମକୁ ଇନ୍ଫେକ୍ସନ୍ଟା ହୁଏନି। କିନ୍ତୁ ସେଇ ପ୍ରତିରକ୍ଷା ପ୍ରଣାଳୀ ଯେତେବେଳେ ବେଶୀ ଓଭର ଆକ୍ଟିଭ୍ ହୋଇଯାଏ, ଦରକାରଠୁ ଅଧିକା କାମ କରେ, ସେ ଜୀବାଣୁ ଭୂତାଣୁ ମାରିବା ଜାଗାରେ ଆମର ଶରୀରର ନିଜର କୋଷିକା ଗୁଡ଼ାକୁ ନଷ୍ଟ କରିବା ଷ୍ଟାର୍ଟ କରିଦିଏ। ତ ଏଇ ଡିଜିଜ୍ ଗୁଡ଼ାକ ମଲ୍ଟି ସିଷ୍ଟମିକ୍, ସେ ଶରୀରର କେଉଁ ହେଲେ କୋଷିକାକୁ, କେଉଁ ହେଲେ ଅଙ୍ଗକୁ, କେଉଁ ହେଲେ ପ୍ରତ୍ୟଙ୍ଗକୁ ନଷ୍ଟ କରିପାରେ। ସବୁଠୁ କମନ୍ ହେଲା, ସବୁଠୁ ମୁଖ୍ୟ ରୂପେ ଯେଉଁଟା ଏଫେକ୍ଟେଡ୍ ହୁଏ ସେଇଟା ହେଲା ଆମର ଜଏଣ୍ଟସ୍। ଜଏଣ୍ଟସ୍ ମାନେ ଆମେ ଯେଉଁଟାକୁ ଆମେ ଗଣ୍ଠି ବୋଲି କହୁ। ତା ସହିତ ଚର୍ମକୁ ବି ଏଫେକ୍ଟ କରେ, ଆମର ବଡ଼ ବଡ଼ ଅଙ୍ଗ ପ୍ରତ୍ୟଙ୍ଗକୁ ବି ଏଫେକ୍ଟ କରିପାରେ, ଯେମିତି କିଡ଼ନୀ ହେଲା, ଯେମିତି ହାର୍ଟ ହେଲା, ବ୍ରେନ୍ ହେଲା, ମସ୍ତିଷ୍କ ହେଲା, ଏସବୁ ଅର୍ଗାନ୍ ଗୁଡ଼ାକୁ ଇଏ ଏଫେକ୍ଟ କରିପାରେ।
0: ତ ଏଇଟା ଏଫେକ୍ଟ ହେଲା ବୋଲି ଆମେ କେମିତି ଜାଣିବା, ତାର ଲକ୍ଷଣ କ'ଣ, କ'ଣ କ'ଣ ସବୁ ଦେଖାଦେବ?
4: ଯେବେ ବି ଆମର ଇମ୍ୟୁନ୍ ସିଷ୍ଟମ୍ଟା ଓଭର ଆକ୍ଟିଭ୍ ରହେ ଆଉ ସେ ଯେତେବେଳେ କୋଷିକା ଗୁଡ଼ାକୁ ମାରିବା ଷ୍ଟାର୍ଟ କରେ, ଶରୀରରେ ଇନ୍ଫ୍ଲାମେସନ୍ ତିଆରି ହୁଏ। ଇନ୍ଫ୍ଲାମେସନ୍ ଆମେ ଯାହାକୁ ପ୍ରଦାହ ବୋଲି କହୁଛେ, ଫୁଲା ବୋଲି କହୁଛେ। ଯଦି ଜଏଣ୍ଟରେ ଡ୍ୟାମେଜ୍ ଷ୍ଟାର୍ଟ ହେଲା ତ ଜଏଣ୍ଟରେ ଫୁଲା ଷ୍ଟାର୍ଟ ହେବ, ଜଏଣ୍ଟ ରେଡ୍ ହୋଇଯିବ, ଫୁଲିଯିବ, ବଥା କରିବ, ଯାହାକୁ ଆମେ ଗଣ୍ଠି ବାତ ବୋଲି କହୁଛେ। ସେଇଭଳିଆ ଚର୍ମକୁ ଯେତେବେଳେ ଏଫେକ୍ଟ କରେ, ଖରାକୁ ଗଲେ ସ୍କିନ୍ଟା ଲାଲ୍ ପଡ଼ିଯାଏ, ଆକୁ ଆମେ ଫୋଟୋ ସେନ୍ସିଟିଭିଟି କହୁ। ଆଉ ସ୍କିନ୍ରେ ଅଲଗା ଅଲଗା ଜାଗାରେ ଚକଡ଼ା ଚକଡ଼ା ପଡ଼ିଯାଏ, ତାକୁ ଆମେ ସ୍କିନ୍ ରାସେସ୍ କହୁ। ସେଇଭଳିଆ କିଡ଼ନୀ ଏଫେକ୍ଟେଡ୍ ହେଲେ ଆମର ପରିସ୍ରା କମ୍ ହୋଇଯାଇପାରେ, ପରିସ୍ରାରେ ରକ୍ତ ଆସିପାରେ, କିଡ଼ନୀ ଫେଲିୟର୍ ବି ହୋଇପାରେ, ଯେଉଁପାଇଁ ଡାଇଲିସିସ୍ ବି ଦରକାର ପଡ଼ିପାରେ। ମସ୍ତିଷ୍କ ଏଫେକ୍ଟେଡ୍ ହେଲେ ବ୍ରେନ୍ରେ ଆମର ବାତ ମାରିପାରେ, ସିଜର୍ସ ହୋଇପାରେ, କନ୍ଭଲ୍ଜନ୍ସ ହୋଇପାରେ, ଆଉ କେବେ କେବେ ସାଇକାଟ୍ରିକ୍ ଡିଷ୍ଟର୍ବାନ୍ସ ବି ଆସେ, ୟଙ୍ଗ ଝିଅମାନଙ୍କର ସାଇକାଟ୍ରିକ୍ ଡିଷ୍ଟର୍ବାନ୍ସ ଆସେ। ସେମିତି ଫୁସ୍ଫୁସ୍ ଏଫେକ୍ଟେଡ୍ ହେଲେ

0: ଫୁସ୍ଫୁସ୍ରେ ପାଣି ଜମିଯାଏ, ନିଶ୍ୱାସ ନେଲା ବେଳେ କଷ୍ଟ ହୁଏ, କେବେ କେବେ ଫୁସ୍ଫୁସ୍ ଭିତରେ ରକ୍ତ ବି ବାହାରିଯାଏ, ତାକୁ DAH କୁହାଯାଏ, ଡିଫ୍ୟୁଜ୍ ଆଲଭିଓଲାର ହେମରେଜ୍। ତ ଶରୀରର ମୁଣ୍ଡରୁ ଗୋଡ଼ ଯାଇ ଅଲମୋଷ୍ଟ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଇଏ ଏଫେକ୍ଟ କରିପାରେ।
1: ତ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ଅଛି କି ଯେ ଏଇ ବୟସରେ ରୋଗଟା ଦେଖାଦେବ?
0: ଏକଦମ ଠିକ୍ କଥାଟା ପଚାରିଲେ। ଅଟୋ ଇମ୍ୟୁନ୍ ଡିଜିଜ୍ ଗୁଡ଼ାକ ଜେନେରାଲି କମ୍ ବୟସର ଲୋକମାନଙ୍କର ଦେଖାଯାଏ, ୟଙ୍ଗ ପପୁଲେସନ୍ରେ ଦେଖାଯାଏ, ଯେମିତିକି ଆଉ ଏସ୍ପେସିଆଲି ଏଇଟା ସ୍ତ୍ରୀ ଲୋକମାନଙ୍କର ବେଶୀ ଦେଖାଯାଏ, ଯେଉଁମାନେ ରିପ୍ରୋଡକ୍ଟିଭ୍ ଏଜ୍ ଗ୍ରୁପ୍ରେ ରହନ୍ତି, ଯେଉଁ ସମୟରେ ସେ ଲୋକମାନେ ନିଜ ପରିବାର ଷ୍ଟାର୍ଟ କରନ୍ତି, ସମ୍ 18-35-40 ଇୟର୍ସ ଏଜ୍ ଗ୍ରୁପ୍ରେ, ଏହି ସମୟରେ ବେଶୀ ଏ ଡିଜିଜ୍ ଗୁଡ଼ା ଦେଖାଯାଏ। ଇଭେନ୍ ମେଲ୍ସରେ ବି କିଛିଟା ଡିଜିଜ୍ ଅଛି ଯେଉଁଟା ଫିମେଲ୍ସରେ ଅଧିକା ହୁଏ, କିଛିଟା ଡିଜିଜ୍ ମେଲ୍ସରେ ଅଧିକା ହୁଏ। ଇଭେନ୍ ମେଲ୍ସରେ ବି ଯେଉଁଟା ହୁଏ ସେଇଟା 40% କମ୍ ବୟସରେ ହିଁ ପ୍ରାୟ ସ୍ଟାର୍ଟ ହେଇଯାଏ।
1: ତ ଏଇ ଯେଉଁ ବୟସ ଅନୁସାରେ ଯେଉଁ ଆର୍ଥ୍ରାଇଟିସ୍ଟା ହେଉଛି ଆଉ ଅଟୋଇମ୍ୟୁନ୍ ରୋଗ ଯେଉଁ ଯେଉଁଟା ହେଉଛି, ଆ ଭିତରେ ପାର୍ଥକ୍ୟ କ'ଣ?
0: ଏକ୍ଜାକ୍ଟଲି, ମୁଁ ଆପଣଙ୍କୁ ଗୋଟେ ସେନାରିଓ ଦେବି। ମାନେ ଓପିଡ଼ିରେ ସପୋଜ୍ ଆମେ ଆମର ଦୁଇଟା ପ୍ରତିନିଧି ଅଛନ୍ତି ଗୋଟେ ଗୋଟେ ରୋଗର। ଗୋଟେ 60 ବର୍ଷର ମା ଆସିଲେ ଆପଣଙ୍କ ପାଖକୁ ଓପିଡ଼ିରେ, ସେ କହିଲେ ବାପାରେ ମୋର ଆଣ୍ଠୁ ଦୁଇଟା ବହୁତ ଜୋରରେ କାଟୁଛି, ମୁଁ ଯେତେବେଳେ ବି ଚଲାବୁଲା କରୁଛି, ସିଢ଼ି ଚଢ଼ୁଛି କି ସିଢ଼ିରୁ ଓହ୍ଲୁଛି, ସେ ସମୟରେ ମୋ ଗଣ୍ଠି ଗୁଡ଼ା ବହୁତ ଜୋରରେ କାଟୁଛି, ଆଉ ଯେତେ କାମ କରୁଛେ ସେତେ ଅଧିକା କାଟୁଛି, କିନ୍ତୁ ଟିକେ ଶୋଇପଡ଼ିକି ଉଠି ପଡ଼ିଲେ ଗଣ୍ଠି ଯାକ ଭଲ ଲାଗୁଛି, ଆଉ ଯେତେବେଳେ ଚାଲୁଛି ଠକ୍ ଠକ୍ ଠକ୍ ଠକ୍ ସାଉଣ୍ଡ ହେଉଛି, କଟ୍ କଟ୍ ହେଉଛି ଗଣ୍ଠି ଗୁଡ଼ାକ, ଏଇଟା ଟିପିକାଲ ଗୋଟେ ଆମର ଯେଉଁ ବୟସ ଜନିତ ଆର୍ଥରାଇଟିସ୍ର ଲକ୍ଷଣ। ଏଇଥିରେ ଆପଣ ଯେତେ କାମ କରିବେ ସେତେ ଆର୍ଥରାଇଟିସ୍ଟା ବଢ଼ିବ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ନମସ୍କାର,
1: ନମସ୍କାର, କିଏ କହୁଥିଲେ?
2: ବୟସ 48 ବର୍ଷ ହେଲା, ମୁଁ ଟିକେ ସବୁବେଳେ ସକାଳୁ ଡକ୍ଟରଙ୍କ ପରାମର୍ଶ କ୍ରମେ ଟିକେ ୱାକିଂ ବି କରେ। ମୋର ଆଣ୍ଠୁ ଗଣ୍ଠି ଯେବେ ପେନ୍ ହୁଏନି, କିନ୍ତୁ କିଛି ଗାଁ ଗହଳିରେ କହନ୍ତି ବେଶୀ ଚାଲିଲେ କାଳେ ଆଣ୍ଠୁ ଗଣ୍ଠି ଭାତ ବାହାରିବ, ତାର କଣ ସତ୍ୟତା ଆସିକି ସାର୍ଙ୍କୁ ଜାଣିବା ପାଇଁ?
1: ସାର୍ କହୁଛନ୍ତି, ଶୁଣନ୍ତୁ।
0: ନମସ୍କାର, ଆପଣଙ୍କ ଏଇ ଯୋଉ ପ୍ରଶ୍ନଟି ପଚାରିଲେ, ଭଲ ପ୍ରଶ୍ନଟି ପଚାରିଲେ। ଏମିତି ନାହିଁ ଯେ ଚଲାବୁଲା ଟିକେ ବେଶୀ କରିଦେଲେ ଗଣ୍ଠି ଭାତ ହେଇଯିବ କି ଗଣ୍ଠିରେ ପୀଡ଼ା ହେବା ଷ୍ଟାର୍ଟ ହେଇଯିବ। ଇନ୍ ଜେନେରାଲ ଆମେ ଯେତେ ଫିଜିକାଲି ଆକ୍ଟିଭ୍ ରହିବା, ଯେତେ ଚଲାବୁଲା କରିବା, ବ୍ୟାୟାମ କରିବା, ସେତେ ଆମର ଗଣ୍ଠିର ହେଲ୍ଥଟା ଭଲ ରହିବ, ଆଉ ଆମକୁ ଏଇସବୁ ରୋଗ ଗ୍ରାସ କରିବ ନାହିଁ। କିନ୍ତୁ ଯଦି ଆମେ ବହୁତ ଭାରି ଜିନିଷ ଉଠାଉଛେ, କିମ୍ବା ଦରକାରଠୁ ଅଧିକା ପରିଶ୍ରମ କରୁଛେ, କିମ୍ବା ଅକୱାର୍ଡ ମୁଭମେଣ୍ଟ ଗୁଡ଼ିକ କରୁଛେ କିଛି, ଯେଉଁଟା ନର୍ମାଲି ଆମ ବଡ଼ିର ଆଲାଇନମେଣ୍ଟ ସାଙ୍ଗରେ ମ୍ୟାଚ୍ କରୁନି, ଉଲ୍ଟା ସିଧା ଜାଗାରେ ଷ୍ଟେପ୍ ପଡ଼ିଲା, ବେଶୀ ଭାରି ଜିନିଷ ଟେକିଦେଲେ, ସଡନ୍ଲି ବୁଲିଲେ, ଉଠିଲେ, ଏସବୁ ଜିନିଷରେ ଜଏଣ୍ଟକୁ ଡ୍ୟାମେଜ୍ ହେବାର ଚାନ୍ସ ଅଛି।
1: ନାଇଁ ଭାଇ, କହିଲା ବେଳେ ଆମେ ବି ଶୁଣୁଛୁ ଯେହେତୁ ଏବେ ତ ଆଉ ଘାସ ନାହିଁ, ଲୋକ ଯେଉଁ ୱାକ୍ରେ ଯାଉଛନ୍ତି, ସବୁ ରାସ୍ତାରେ ଯାଉଛନ୍ତି, ପିଚୁ ରାସ୍ତାରେ ଚାଲୁଛନ୍ତି, ସେଇ ଏଫେକ୍ଟଟା ରହିବ କି?
0: ନାଇଁ, ଏତେ ଦୂର ତ ଏଫେକ୍ଟ ତ ରହିବନି, ନିଶ୍ଚୟ ଗ୍ରାସ୍ରେ ଚାଲିଲେ ଟିକେ କୁସନିଂ ଏଫେକ୍ଟ ଯୋଗୁଁ ଆପଣଙ୍କ ଟିକେ ଗଣ୍ଠି ଉପରେ କମ୍ ପ୍ରେସର ପଡ଼ିବ, କିନ୍ତୁ ଏକ୍ସରସାଇଜ୍ ଡେଫିନେଟଲି କିଛି ଆପଣଙ୍କୁ ହାର୍ମ କରିବ ନାହିଁ, ନିଶ୍ଚିତ ଭାବେ ଆପଣଙ୍କ ଜଏଣ୍ଟକୁ ଆହୁରି ଭଲ କଣ୍ଡିସନରେ ରଖିବ।
1: ଭାଇ, ବଢିଆ ପ୍ରଶ୍ନ ପଚାରିଲେ, ଆଉ ଆପଣ ମାନେ ଅନ୍ୟମାନଙ୍କର ବି ଯୋଉ ସକ୍ ଥିଲା ସେଟା ଦୂର କରିଦେଲେ ଯେ ଚାଲିବାଟା ନିହାତି ଭଲ, କିଛି ଅସୁବିଧା ନାହିଁ। କୁହନ୍ତୁ
2: ସାର, ଆମ ଗାଁ ଗହଳିରେ କିଏ କିଏ କହନ୍ତି ଯେ ଟିକେ ବୟସ ବଢିଲେ ଯୋଉ ଆଣ୍ଠୁ ଗଣ୍ଠିରେ ସବୁ କଣ ଅଏଲ ଥାଏ ସରିଯାଏ, ସେଇଟା କଣ ସତ କଥା ସାର?
0: ହଁ, ସେଟା ସତ କଥା। ବୟସ ଜନିତ ଆର୍ଥରାଇଟିସ୍ ଯୋଉ ଥାଏ, ଯୋଉଟାକୁ ଆମେ ଅଷ୍ଟିଓ ଆର୍ଥରାଇଟିସ୍ କହୁ, ସେଇଟା ଗୋଟେ ନ୍ୟାଚୁରାଲ ଜିନିଷ, ସେଟା ଆମ ବୟସ କ୍ରମେ ଧୀରେ ଧୀରେ ଯୋଉ ଆର୍ଟିକୁଲାର କାର୍ଟିଲେଜ୍ ଥାଏ ଦୁଇଟା ବୋନ୍ ଭିତରେ, ଆମର ଦୁଇଟା ହାଡ଼ ଭିତରେ ଜଏଣ୍ଟରେ, ସେଇଟା ଘସି ହେଇ ହେଇ ଟିକେ ଟିକେ ଟିକେ ଟିକେ ସରିବାକୁ ଲାଗେ, କିନ୍ତୁ ଆଉ ସେଇଥିରେ ଯେଉଁ ଜଏଣ୍ଟ ଫ୍ଲୁଇଡ୍ ଅଛି, ଆପଣ ଯେଉଁ କହିଲେ ଯେଉଁ ଅଏଲ ଅଛି ବୋଲି ଯେଉଁ କହୁଛନ୍ତି, ଯେଉଁଟାକୁ ସାଇନୋଭିଲ୍ ଫ୍ଲୁଇଡ୍ କୁହାଯାଏ, ତାର ବି ପ୍ରଡକ୍ସନ୍ଟା ବୟସକ୍ରମେ ଧୀରେ ଧୀରେ କମ୍ ହୁଏ, ଯେମିତିକି ଶରୀରର ସବୁ କୋଷିକା ଧୀରେ ଧୀରେ ବୟସକ୍ରମେ ଧୀରେ ଧୀରେ ଟିକେ ହ୍ରାସ ପାଏ, ସେଇଭଳିଆ ଜଏଣ୍ଟରେ ବି ସେଇ ଜିନିଷ ହୁଏ। କିନ୍ତୁ ଡେଫିନେଟଲି ଯେଉଁ ସାବଧାନତା ପ୍ରଥମ ହେବ, ଆମର ଜଏଣ୍ଟର ମୁଖ୍ୟ କାମ ହେଲା ଆମର ୱେଟ୍କୁ ବିୟର କରିବା, ଆମର ଯେଉଁ ଓଜନ ଅଛି ସେଇଟା ଆମ ଜଏଣ୍ଟ ଥ୍ରୁରେ ଆମେ ୱେଟ୍ଟାକୁ ବିୟର କରୁଛେ। ତ ଯଦି ଆମର ଓଜନ ବେଶୀ ହେବ, ତାହେଲେ ନିଶ୍ଚିତ ଭାବେ ଆମର ଜଏଣ୍ଟର ସବୁ ପ୍ରୋବ୍ଲେମ ଗୁଡ଼ିକ ବଢ଼ିବ। ତ ଆମର ପ୍ରଥମ କାମ ହେଲା ଫିଜିକାଲି ଆକ୍ଟିଭ୍ ରହିକି ଯେତେ ସ୍ଲିମ୍ ରହିପାରିବା, ଯେତେ ହେଲ୍ଦି ରହିପାରିବା, ଯେତେ ୱେଟ୍ଟାକୁ କଣ୍ଟ୍ରୋଲ କରିକି ରଖିପାରିବା, ସେତେ ଆମର ଜଏଣ୍ଟ ଉପରେ ପ୍ରେସର କମ୍ ପଡ଼ିବ, ତାକୁ ଆମେ ଜଏଣ୍ଟ ଅଫ୍ ଲୋଡିଂ ବୋଲି କହୁ। ଆଉ ପ୍ରପର ଡାଏଟ୍ ନେବା, ହେଲ୍ଦି ଡାଏଟ୍ ନେବା, ଆଣ୍ଟି ଇନ୍ଫ୍ଲାମେଟୋରି ଡାଏଟ୍, ଯେଉଁ ଡାଏଟ୍ଟା ଫୁଲାକୁ କମ୍

0: କରେ। ଗ୍ରୀନ୍ ଲିଫି ଭେଜିଟେବଲ୍ସ ହେଲା, ଆମର ଯେଉଁ ପରିବା ପତ୍ର ହେଲା, ହଁ ଗ୍ରୀନ୍ ପରିବା ପତ୍ର ହେଲା, ଆମର ହଳଦୀର ପ୍ରୟୋଗ କରିବେ। ହଳଦୀଟା ଗୋଟେ ନ୍ୟାଚୁରାଲ୍ ଆଣ୍ଟି ଇନ୍ଫ୍ଲାମେଟରୀ। ଆପଣ ଯଦି ଆମିଷ ଆମିଷ ଖାଉଛନ୍ତି ତାହେଲେ ଆମର ମାଛ, ମାଛରେ ଓମେଗା 3 ଫ୍ୟାଟି ଏସିଡ୍ସ ଥାଏ। ଏଇସବୁ ଜିନିଷ ଜଏଣ୍ଟରେ ଫୁଲାକୁ କମ୍ କରେ। ତ ଏଇ ଜିନିଷ ଗୁଡ଼ାକୁ ନିଶ୍ଚୟ ଆପଣ ୟୁଜ୍ କରିପାରିବେ। ଆଉ ନିଶ୍ଚିତ ଯେମିତି ଆପଣଙ୍କୁ ଆଗରୁ କହିଲି, ଏକ୍ସରସାଇଜ୍ ଇଜ୍ ଅଫ୍ ପାରାମାଉଣ୍ଟ ଇମ୍ପୋର୍ଟାନ୍ସ। ଏକ୍ସରସାଇଜ୍ କରିବେ ଯଦି ଆପଣଙ୍କ ଜଏଣ୍ଟ ନିଶ୍ଚିତ ଭାବେ ଭଲ ରହିବ।
1: ବହୁତ ବହୁତ ଧନ୍ୟବାଦ ସାର୍, ବହୁତ ବଢିଆ କଥା କହିଛନ୍ତି।
2: ଧନ୍ୟବାଦ ଭାଇ। ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
3: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥ୍ ଲ୍ୟାବ୍ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
2: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ଆମେ କଥା ହଉଥିଲେ ବୟସ ସମ୍ବନ୍ଧୀୟ ଆର୍ଥରାଇଟିସ୍ ଆଉ
0: ଏକ୍ଜାକ୍ଟଲି ମୁଁ ଆପଣ ଯେମିତି କହିଲି, ଯେମିତି ବୃଦ୍ଧା ମହିଳା ଆସିକି କହିଲେ ଆମକୁ କି ଯେତେ ଚାଲୁଛି ସେତେ ଅଧିକା ଗଣ୍ଠି କଷ୍ଟ ହଉଛି, ଆଉ ଯେତେବେଳେ ରେଷ୍ଟ ନେଇଯାଉଛି ଗଣ୍ଠିଟା ଭଲ ଲାଗୁଛି। ଆଉ ଏଇଟା ଏବେ କିଛି ଦିନ ହେଲା, ମାନେ 50 ଡେଇଁଲା ପରେ ଧୀରେ ଧୀରେ ଷ୍ଟାର୍ଟ ହେଲା ଆଉ ପ୍ରତିଦିନ ଟିକେ ଟିକେ ଟିକେ ବଢି ବଢି ଯାଉଛି। ଏଇଟା ଟିପିକାଲ ଏଜ୍ ରିଲେଟେଡ୍ ଆର୍ଥରାଇଟିସ୍ର ଲକ୍ଷଣ, ଯେଉଁଟା କମ୍ ବୟସର ଲୋକମାନଙ୍କୁ ହୁଏ। ସପୋଜ୍ ଗୋଟେ 17 ବର୍ଷର କିଶୋରୀ ଗୋଟେ ଝିଅଟା ଆସିଲା, ସିଏ କହୁଛି ଯେ ମୋର ହାତର ଗଣ୍ଠି ଗୁଡାକ ସକାଳେ ଉଠିଲା ବେଳେ ବହୁତ ଜୋରରେ ଫୁଲି ଯାଉଛି, କଷ୍ଟ ହଉଛି, ମୋ ହାତଟିକୁ ମୁଠା କରିପାରୁନି, ମୁଁ ଯେତେ ଚଲାବୁଲା କରୁଛି କାମ କରୁଛି ମୋ ହାତର ଜଏଣ୍ଟ ପେନ୍ଟା କମୁଛି, କିନ୍ତୁ ମୁଁ ବସି ପଡ଼ିଲେ କି ଶୋଇ ପଡ଼ିଲେ ମୋର ଆଣ୍ଠୁ ଗଣ୍ଠି ସବୁ ଆଉ ଥରେ ବଥା ହେବା ଷ୍ଟାର୍ଟ ହଉଛି। ଏଇଥିରେ ଠିକ ଓଲଟା ବୟସ କ୍ରମେ ଯୋଉ ଆର୍ଥରାଇଟିସ୍ ହୁଏ।
4: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
5: ହ୍ୟାଲୋ ମ୍ୟାଡମ ନମସ୍କାର।
4: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଛନ୍ତି?
5: ମ୍ୟାଡାମ ମୁଁ ସୌଦାମିନୀ ପଣ୍ଡା ପଶ୍ଚିମବଙ୍ଗରୁ କହୁଥିଲି।
4: କୁହନ୍ତୁ ମ୍ୟାଡାମ, ଆପଣ ତ ରେଗୁଲାର ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଫୋନ ବି କରୁଛନ୍ତି, ଖୁସି ଲାଗିଲା। ଆଜି କ'ଣ ରହିଛି ଆପଣଙ୍କର ସମସ୍ୟା, ପଚାରନ୍ତୁ ସାର୍ଙ୍କୁ, ସାର୍ ବସିଛନ୍ତି।
5: ସାର୍ ନମସ୍କାର।
0: ନମସ୍କାର ମ୍ୟାଡାମ,
5: ନମସ୍କାର। ସାର୍ ମୋର ବୟସ ହେଲା ମାନେ 42 ବର୍ଷ। ତ ଯେ କ'ଣ ହଉଛି, ଯୋଉ ଡାହାଣ ପଟ ଆଣ୍ଠୁରେ ସାର୍ କିଛି ଦିନ ହେଲା ମାନେ ଆଣ୍ଠୁର ବ୍ୟାକ୍ ସାଇଡ୍ରେ ଅଛି, ଉଠିଲା ବେଳେ ଯୋଉ ଶୋଇଥିବି ଉଠିଲା ବେଳେ ଗୋଡଟା ପୁରା ଝିକି ହେଲା ଭଳିଆ ଲାଗୁଛି। ତାପରେ ଆଉ ଦିନ ସାରା କିଛି ପେନ୍ ହଉନି, କିନ୍ତୁ ରାତିରେ ଯୋଉ ଏପଟେ ସେପଟେ କଡ ଲଉଟା ବୋଲେ ଏ ଆଣ୍ଠୁର ଯୋଉ ବ୍ୟାକ୍ ସାଇଡ୍ ଟା ଅଛି ସେଇଟା ପୁରା ଶିର ଝିକି ଦେଲା ଭଳିଆ ଲାଗୁଛି ସାର୍। ଏଇଟା କଣ ବାତର ଲକ୍ଷଣ ନା କଣ ସାର୍?
0: ନାଇଁ ମ୍ୟାଡମ ଦେଖନ୍ତୁ, ବାତର ଲକ୍ଷଣ ହେଲେ ଆମର ଗଣ୍ଠି ଉପରେ ପ୍ରଭାବଟା ପଡିବ। ଯଦି ଆମର ଆଣ୍ଠୁ ଯୋଉଟା ଆଗପଟେ ଅଛି, ଆଣ୍ଠୁର ହାଡ ଆଖପାଖରେ ଯଦି ସ୍ୱେଲିଂ ଥାନ୍ତା କି ସେଇଟା ଯଦି ଲାଲ ପଡିଯାଇଥାନ୍ତା କି ଟକ୍ ଟକ୍ ମାରନ୍ତା, ତାହେଲେ ଆମେ ତାକୁ ଗଣ୍ଠିର କିଛି ରୋଗ ବୋଲି ଭାବିଥାନ୍ତେ। ଏଇଟା ଆପଣଙ୍କ ଆଣ୍ଠୁ ପଛରେ ଅଛି, ଯେଉଁଟାକୁ ଆମେ ପୋପ୍ଲିଟିଆଲ ଫସା ବୋଲି କହୁ, ସେଇ ଜାଗାରେ ଯଦି କଷ୍ଟ ହେଉଛି, ହୁଏତ ଆପଣଙ୍କ କିଛି ଭେରିକୋଜ୍ ଭେନ୍ ଥାଇପାରେ, କିମ୍ବା ଆପଣଙ୍କର କ୍ୟାଲସିୟମ ଡେଫିସିଏନ୍ସି ଥାଇପାରେ, କିମ୍ବା ଭିଟାମିନ୍ B12 ଡେଫିସିଏନ୍ସି ଥାଇପାରେ, ଯେଉଁ କାରଣରୁ ସେଇଟା ଝିକି ହେଲା ଭଳିଆ ଆପଣଙ୍କୁ ଲାଗୁଛି। ମୋର ଷ୍ଟିଲ ମୋର ଜଜମେଣ୍ଟ କହୁଛି ଯେ ଏଇଟା ମୋଷ୍ଟ ଲାଇକ୍ଲି ନ୍ୟୁରୋପାଥି କିମ୍ବା କ୍ୟାଲସିୟମ ଡେଫିସିଏନ୍ସି ହେବାର ଚାନ୍ସ ବେଶୀ ଆଜ୍ କମ୍ପାରିଜନ୍ ଟୁ ଆର୍ଥରାଇଟିସ୍ ହେବାଟା।
4: ବୁଝିପାରିଲେ
5: କ'ଣ ଖାଇବାକୁ ପଡ଼ିବ ସାର୍?
0: ଆମେ ନିଶ୍ଚୟ ଗୋଟେ ସନ୍ତୁଳିତ ଆହାର ନେବା, ଟିକେ କ୍ୟାଲସିୟମଟା ଆମର ଇଏରେ ଡାଏଟ୍ରେ ବଢ଼େଇବା। କାହିଁକି ଆପଣଙ୍କ ଏଜ୍ କହିଲେଣି 45 ପାଖପାଖି ହେଲା, 42 ହେଲା, ତ ଏଇଟାକୁ ଆମେ ପେରି ମେନୋପୋଜାଲ ଏଜ୍ ବୋଲି କହୁଛେ। ସ୍ତ୍ରୀ ଲୋକମାନଙ୍କର ଧୀରେ ଧୀରେ ଏ ସମୟରେ ମେନ୍ସଟ୍ରୁଆଲ ସାଇକେଲ୍ସ ବନ୍ଦ ହେଇଯାଏ, ଟିକେ ଇଷ୍ଟ୍ରୋଜେନ୍ ଡେଫିସିଏନ୍ସି ରହେ, ତ ଏ ସମୟରେ କ୍ୟାଲସିୟମର ଇଣ୍ଟେକ୍ଟାକୁ ବଢ଼େଇବା ଦରକାର। ଅଧିକା କ୍ୟାଲସିୟମ ରିଚ୍ ଖାଦ୍ୟ ଖାଇବାକୁ ପଡ଼ିବ, ଯେମିତିକି କ୍ଷୀର ହେଲା, ପନିର ହେଲା, କି ଆପଣ ଯଦି ନନ୍ଭେଜ୍ ଖାଉଛନ୍ତି ନନ୍ଭେଜ୍ ଖାଇଲେ, ତ ଏଗୁଡ଼ା ଖାଇଲେ ଟିକେ କ୍ୟାଲସିୟମଟା ଯଦି ବେଶୀ ହେବ ବୋନ୍ ଷ୍ଟ୍ରଙ୍ଗ ରହିବ। ସେମିତି ଭିଟାମିନ୍ B12 ରିଚ୍ ଡାଏଟ୍ ନେବେ, ଗଜା ମୁଗ ହେଲା କି କିଛି ମାଛ ମାଂସ ହେଲା, ଏଗୁଡ଼ା ଖାଇଲେ ଆପଣଙ୍କ B12 ଡେଫିସିଏନ୍ସିଟା ବି କରେକ୍ଟ ହେବ। ଏଥିରେ ବହୁତ ନ୍ୟୁରୋମସ୍କୁଲାର ସିଷ୍ଟମ ଆପଣଙ୍କ ଷ୍ଟ୍ରଙ୍ଗ ହେବ।
5: ସାର୍ ଆଉ ଗୋଟେ କଥା ପଚାରି ବୋଲୁଥିଲି ଯେ ଦାତର ମୁଖ୍ୟ ଲକ୍ଷଣ କ'ଣ ସବୁ ଦେଖାଯିବ ସାର୍?
0: ମୁଁ ଯେମିତି ଆପଣଙ୍କୁ ଏବେ ବୁଝାଉଥିଲି, ମ୍ୟାଡମ୍ ସାଙ୍ଗେ ଡିସ୍କସ୍ କରୁଥିଲି, ଯଦି କମ୍ ବୟସର ଲୋକମାନଙ୍କର ଗଣ୍ଠି ଫୁଲା ଷ୍ଟାର୍ଟ ହୁଏ, ଗଣ୍ଠି ଉପରେ ଲାଲ ପଡ଼ିଯାଏ, ଟକ୍ ଟକ୍ ମାରେ, କିମ୍ବା ସକାଳେ ଉଠିଲା ବେଳେ ଗଣ୍ଠିଟା ଷ୍ଟିଫ୍ ହେଇଯାଏ, ମାନେ ଆପଣ ଶୋଇକି ଉଠିଲା ପରେ ଅଧା ଘଣ୍ଟା ଯାଏ ଆପଣ ସେ ଗଣ୍ଠିଟାକୁ ୟୁଜ୍ କରିପାରୁନାହାନ୍ତି, ଏକଦମ ଟାଣ ହେଇଯାଉଛି, ଷ୍ଟିଫ୍ ହେଇଯାଉଛି, କିଛି ସମୟ ଚାଲିଲା ପରେ ସେ ଧୀରେ ଧୀରେ ଧୀରେ ଧୀରେ ଠିକ୍ ହୁଏ, ଆଉ ଯେତେ ସମୟ ବସିକି କି ଶୋଇକି ରହିଲେ ଯଦି ଗଣ୍ଠିଟା ଆହୁରି ଅଧିକା ବଥା ହୁଏ, ତାହେଲେ ଏଇଟା ଫୁଲା ଜନିତ ଗଣ୍ଠି ରୋଗ, ଯେଉଁଟାକୁ ଆମେ ଅଟୋ ଇମ୍ୟୁନ୍ ରୁମାଟିକ୍ ଡିଜିଜ୍ କହୁ, କିମ୍ବା ରୁମାଟିକ୍ ଜଏଣ୍ଟ ଡିଜିଜ୍ କହୁ ଯାହାକୁ।
5: ଠିକ୍ ଅଛି ସାର୍,
4: ଧନ୍ୟବାଦ ଭଉଣୀ।
5: ନମସ୍କାର ମ୍ୟାଡମ୍।
4: ନମସ୍କାର।

0: କହୁଥିଲେ
1: ଏକ୍ଜାକ୍ଟଲି ସେଇ ଜିନିଷ ତ ଇନ୍ କମ୍ପାରିଜନ୍ ଟୁ ଏଜ୍ ରିଲେଟେଡ୍ ଆର୍ଥରାଇଟିସ୍ ଏଇଥିରେ ଆମେ ଯେତେ କାମ ଦାମ କରିବା ସେତେ ଆମକୁ ରିଲିଫ୍ ମିଳିବ କିନ୍ତୁ ଯେତେ ଶୋଇକି ରହିବା ବସିକି ରହିବା ଇନାକ୍ଟିଭ୍ ରହିବା ସେତେ ଜଏଣ୍ଟରେ ଅଧିକା ଫୁଲା ରହିବ ଅଧିକା ଲାଲ୍ ହେଇଯିବ ଜଏଣ୍ଟ ଅଧିକା ବଥା ହେବ
0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ
2: ହ୍ୟାଲୋ
0: ନମସ୍କାର
2: ନମସ୍କାର ଜୟ ଜଗନ୍ନାଥ
0: କିଏ କହୁଥିଲେ
2: ମିନତୀ ଦଳେଇ କହୁଛି
0: ମିନତୀ ଭଉଣୀ ଆମର କୋଉଠୁ କହୁଛନ୍ତି
2: ଗାନ୍ଧୀନଗର
0: ଗାନ୍ଧୀନଗର କୁହନ୍ତୁ ଆପଣଙ୍କର କ'ଣ ସମସ୍ୟା ରହିଛି ନା କ'ଣ ଜାଣିବାକୁ ଚାହୁଁଛନ୍ତି ପଚାରିଲେ ସାର୍ ଶୁଣୁଛନ୍ତି ଆପଣଙ୍କର କଥା
2: ମୋର ଆଣ୍ଠୁ ବେଶୀ ପେନ୍ ହେଉଛି ଆଉ ମୋ ପାଦର ଗଣ୍ଠି ଯାକ ପେନ୍ ହେଉଛି ଫୁଲି ଯାଇଛି ସୀମା ହେଉଛି ତ ବେଶୀ ପେନ୍ ହେଉଛି
0: ଶୁଣନ୍ତୁ ସାର୍ କ'ଣ କହୁଛନ୍ତି
2: ଆଜ୍ଞା
1: ପ୍ରଣାମ ମା ଆପଣଙ୍କ ବୟସ କେତେ ହେଲା କହିଲେ
2: ମୋର 55
1: 55 ହେଲା ଆଚ୍ଛା ଆପଣଙ୍କ କୋଉ କୋଉ ଗଣ୍ଠି କାଟୁଛି ଆଣ୍ଠୁ ଦିଟା କାଟୁଛି ଆଉ ଗୋଇଠି କାଟୁଛି
2: ଆଣ୍ଠୁ ବେଶୀ ପେନ୍ ହେଉଛି ଆଉ ପାଦର ଗଣ୍ଠି ଦିଟା ହେଲେ ପେନ୍ ହେଉଛି ଆଉ ଗୋଟେ ଗଣ୍ଠି ଫୁଲି ଯାଇଛି ସେତେ
1: କୋଉ ଗଣ୍ଠିଟା ଫୁଲିଛି ମା
2: ଡେବ୍ରି ସାଇଡ୍ଟା
1: କୋଉଟା ଆଣ୍ଠୁ ନା
2: ଗଣ୍ଠି ଗଣ୍ଠି ପାଦର ଗଣ୍ଠି
1: ପାଦର ଗଣ୍ଠି ଫୁଲି ଯାଇଛି ଆଚ୍ଛା ଏ ଯୋଉ ଗଣ୍ଠି ଗୁଡା ଅଛି ଏଟା ଚାଲିଲେ ଚାଲିଲେ ବୁଲିଲେ ଅଧିକା କଷ୍ଟ ହେଉଛି ନା କମୁଛି
2: ବସିଥିଲେ ଉଠିଲେ ବେଶୀ ପେନ୍ ହେଉଛି
1: ସକାଳେ ଉଠିଲା ବେଳେ ଗଣ୍ଠି ଗୁଡା ଟାଇଟ୍ ଲାଗୁଛି କି ମା ବେଶୀ ସମୟ ଯାଏ ଅଧା ଘଣ୍ଟା ଠୁ ଅଧିକା ଗଣ୍ଠି ଖୋଲି ଯାଉଛି ଆଉ ଥରେ ଆପଣ ଯିବା ଆସିବା କରିପାରୁଛନ୍ତି ଆଉ ସିଡି ଚଢିଲା ବେଳେ ଓଲିଲା ବେଳେ ବେଶୀ କାଟୁଛି ଆଉ ଆଣ୍ଠୁ ଦିଟା ବେଶୀ ଜୋର ଏଫେକ୍ଟେଡ ଅଛି ଗୋଡର ଗଣ୍ଠି ଗୁଡା ବେଶୀ କାଟୁଛି ତାହେଲେ ଏଇଟା ଅଷ୍ଟିଓ ଆର୍ଥରାଇଟିସ୍ ହେବାର ଚାନ୍ସ ବେଶୀ ଏଇଟା ବୟସ ଜନିତ ଆର୍ଥରାଇଟିସ୍ଟା ମା ହେଲା ଏଇଥିପାଇଁ ଆପଣଙ୍କୁ କିଛି ନା ଟିକେ ଫିଜିଓଥେରାପି କରିବାକୁ ହେବ ସେ ଜଏଣ୍ଟର ଟିକେ କିଛିଟା ଏକ୍ସରସାଇଜ୍ ଅଛି ଆପଣ ନିଜର ଆଖପାଖର ଫିଜିଓଥେରାପିଷ୍ଟ କିମ୍ବା ଅର୍ଥୋପେଡ଼ିସିଆନ୍ କି ରୁମାଟୋଲୋଜିଷ୍ଟ କାହା ପାଖକୁ ଗଲେ ସେ ଆପଣଙ୍କୁ କିଛିଟା ଏକ୍ସରସାଇଜ୍ ଶିଖେଇଦେବେ ସେ ଏକ୍ସରସାଇଜ୍ ଗୁଡ଼ାକ କରିପାରିବେ ଯେଉଁଥିରେ ଗଣ୍ଠିଟା ଟିକେ ଲୁଜ୍ ରହିବ ଆଉ ଷ୍ଟ୍ରଙ୍ଗ ବି ହେବ ଆଗ ଅପେକ୍ଷା ଟିକେ ତା'ର ଶକ୍ତିଟା ବଢ଼ିବ ଆଉ ଆପଣଙ୍କର ଯଦି ଓଜନ ବେଶୀ ଅଛି ତାହେଲେ ଆପଣ ଓଜନ କମେଇବାକୁ ବି ଚେଷ୍ଟା କରିପାରିବେ ଯଦି ଓଜନଟା କମେଇବେ ଗଣ୍ଠି ଉପରେ ଏକ୍ଜାକ୍ଟଲି ଏକ୍ଜାକ୍ଟଲି ଓଜନଟା ଟିକେ କମିଲେ ଆପଣଙ୍କ ସେ ଗଣ୍ଠି ଉପରେ ଲୋଡ଼ଟା କମ୍ ପଡ଼ିବ ଆଉ ଗଣ୍ଠିଟା ଭଲ ବି ଲାଗିବ ଆପଣ କିଛି ତେଲ କି ସ୍ପ୍ରେ ବି ବ୍ୟବହାର କରିପାରିବେ ତା ଉପରେ ଆମର ଯେଉଁ ଅନ୍ୟାନ୍ୟ ସବୁ ସ୍ପ୍ରେ ଆସେ ମାର୍କେଟରେ ତାକୁ ବ୍ୟବହାର କଲେ ବି ଟିକେ ଆପଣଙ୍କୁ ସେଥିରେ ରିଲିଫ୍ ମିଳିବ ଆଉ ଦରକାର ପଡ଼ିଲେ ଆଣ୍ଠୁରେ ଗୋଟେ ଆମର ନି ବ୍ରେସ୍ ଆସେ ସେ ନି ବ୍ରେସ୍ଟା ଲଗାଇଲେ ଆପଣଙ୍କ ଆଣ୍ଠୁକୁ ସେ ଟିକେ ସପୋର୍ଟ ଦେବ ସେଥିରେ ଆପଣଙ୍କ ଆଣ୍ଠୁର ମୁଭମେଣ୍ଟଟା ଏପଟ ସେପଟ ହେବନି ଟିକେ ଷ୍ଟେବୁଲ୍ ରହିବ ଆଣ୍ଠୁଟା ସେଥିରେ ବି ଆପଣଙ୍କ ପେନ୍ଟା ଟିକେ କମିବ
0: ଜାଣିପାରିଲେ ଆପଣ ଟିକେ ପାଖ ଯୋଉ ହସ୍ପିଟାଲ ଅଛି ଯାଇକି ଟିକେ ଦେଖେଇଦେଲେ ଭଲ ହବ ଆପଣଙ୍କୁ ସେ କୋଉ ପ୍ରକାର ଏକ୍ସରସାଇଜ୍ କରିବା ପାଇଁ କହିବେ ସାର୍ ସେ ଆପଣ ସେ ପ୍ରକାର କରିପାରିବେ ଠିକ୍ ଅଛି ଧନ୍ୟବାଦ ଆପଣ ଯୋଉ କହିଲେ ଯେ ମହିଳାମାନଙ୍କୁ ଏଇ ଯୋଉ ରୋଗଟା ପ୍ରଭାବିତ କରେ କେବଳ ମହିଳାମାନଙ୍କଟା ବେଶୀରେ ହୁଏ
1: ନାଇଁ ଅଟୋଇମ୍ୟୁନ୍ ରୋମାଟିକ୍ ଡିଜିଜେସ୍ ବହୁତ ମାନେ ବହୁତ ଧରଣର ଥାଏ କିଛିଟା ଡିଜିଜ୍ ମହିଳାମାନଙ୍କୁ ଅଧିକା ପ୍ରଭାବିତ କରେ କିଛିଟା ପୁରୁଷମାନଙ୍କୁ ଅଧିକା ପ୍ରଭାବିତ କରେ କିନ୍ତୁ ଇନ୍ ଜେନେରାଲ ଅଟୋ ଇମ୍ୟୁନିଟିଟା ସ୍ତ୍ରୀ ଲୋକମାନଙ୍କର ଅଧିକା ଥାଏ ଆଜ୍ କମ୍ପେୟାର୍ ଟୁ ପୁରୁଷ ଲୋକଙ୍କର
0: ଏଇ ଯେଉଁ କହିଲେ ବିଭିନ୍ନ ପ୍ରକାର ରୋଗ ଥାଏ ସେ ଯେଉଁ ରୋଗ ବିଷୟରେ ଟିକେ ଟିକେ ସମ୍ୟକ ସୂଚନା ଦେଲେ ବଢ଼ିଆ ହେବ
1: ନିଶ୍ଚିତ ଭାବେ ଫର ଇନ୍ଷ୍ଟାନ୍ସ ପ୍ରଥମରେ ଆମେ ଯଦି ଷ୍ଟାର୍ଟ କରିବା ଫିମେଲ ମାନଙ୍କର ସ୍ତ୍ରୀ ଲୋକମାନଙ୍କର କିଛିଟା ଡିଜିଜ୍ ଥାଏ ଯେମିତି ସିଷ୍ଟେମିକ୍ ଲ୍ୟୁପସ୍ ଏରିଦେମାଟୋସିସ୍ ନାମର ଗୋଟେ ରୋଗ ଅଛି SLE ଏଇଟା ଅତି ମାରାତ୍ମକ ରୋଗଟେ ଏଥିରେ କେବେ କେବେ ଖାଲି ସ୍କିନ୍ ଇନଭଲ୍ଭ ହୁଏ ଯେଉଁ ଆମର ଚର୍ମ ଇନଭଲ୍ଭ ହୁଏ ଯେମିତି କହୁଥିଲି ଖରାକୁ ଗଲେ ମୁହଁ ଲାଲ୍ ପଡ଼ିଯାଏ ଏ ଆଖି ତଳେ ଗୋଟେ ରାସ୍ ହେଇଯାଏ ତାକୁ ବଟରଫ୍ଲାଏ ରାସ୍ କୁହାଯାଏ କିମ୍ବା ମାଲାର ରାସ୍ କୁହାଯାଏ ଆଖି ତଳେ ଆଉ ନାକର ଜଷ୍ଟ ସାଇଡ଼ରେ ଏ ଚାରିପଟେ ଯେଉଁ ରାସ୍ଟା ହୁଏ ଏଇଟା SLE ର ଗୋଟେ କ୍ୟାରେକ୍ଟରିଷ୍ଟିକ୍ ରାସ୍ ତା ଛଡ଼ା ଆଣ୍ଠୁ ଗଣ୍ଠି ଏଗୁଡ଼ା ସବୁ ଫୁଲା ହେଇଯାଏ ସକାଳୁ ଉଠିଲା ବେଳେ ହାତ ଗୋଡ଼ ବହୁତ ଜୋରରେ ବଥା କରେ ହାତ ମୁଠା କରିହେବନି ଏଥିରେ କିଡ଼ନୀ ଇନଭଲ୍ଭମେଣ୍ଟ ବି ହୁଏ କିଡ଼ନୀ ଇନଭଲ୍ଭମେଣ୍ଟ ଯୋଗୁଁ ପରିସ୍ରା କମ୍ ହେଇଯାଏ ପରିସ୍ରାରେ ରକ୍ତ ଆସେ ଏସବୁ ଅସୁବିଧା ହୁଏ କେବେ କେବେ ସାଇକିଆଟ୍ରିକ୍ ଇସ୍ୟୁଜ୍ ହୁଏ ଆମର ସେମାନେ ଇଆଡ଼େ ସିଆଡ଼େ ବ୍ୟବହାର କରନ୍ତି ଇଆଡ଼େ ସିଆଡ଼େ କଥା କୁହନ୍ତି କେ ଜଣଙ୍କୁ ବାତ ମାରେ ଷ୍ଟ୍ରୋକ୍ ହୁଏ ଏସବୁ ରୋଗ ବି ଏଥିରେ ହୁଏ ଏଇଟା ବହୁତ ମଲ୍ଟି ସିଷ୍ଟେମିକ୍ ଡିଜିଜ୍ଟା
0: ମହିଳାମାନଙ୍କର
1: ହୁଏ ଏଇଟା ବେଶୀ ମାନେ ପୁରୁଷମାନଙ୍କ ଅନୁପାତରେ 9 ଗୁଣ ଅଧିକା ହୁଏ ଏଇଟା ମହିଳାମାନଙ୍କର ସେମିତି ଆଉ ଗୋଟେ ରୋଗ ଅଛି ରୁମାଟଏଡ୍

0: ଆର୍ଥରାଇଟିସ୍। ରୁମାଟଏଡ୍ ଆର୍ଥରାଇଟିସ୍ରେ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଟିକେ କମ୍ ପ୍ରଭାବିତ ହୁଏ ଆଜ୍ କମ୍ପେୟାର୍ଡ଼ ଟୁ ଏସ୍ଏଲ୍ଇ। ପ୍ରାୟ ଆମର ଗଣ୍ଠି ଗୁଡ଼ାକ ଫୁଲିଯାଏ, ଆଉ ରୁମାଟଏଡ୍ ଆର୍ଥରାଇଟିସ୍ର ଗୋଟେ ଲକ୍ଷଣ ହେଲା ସେ ଗଣ୍ଠି ଗୁଡ଼ାକୁ ଡିଫର୍ମିଟି କରିଦିଏ, ମାନେ ବଙ୍କା ହେଇଯାଏ ଗଣ୍ଠି ଗୁଡ଼ାକ, ଆଉ ବଙ୍କା ହେଇକି ପୁରା କୁବ୍ଜ ହେଇକି ରହିଯାଏ ଗଣ୍ଠି ଗୁଡ଼ାକ, ତାକୁ ଖୋଲେନି ସେ ଗଣ୍ଠି ଗୁଡ଼ାକ, ତ ସେ ପ୍ରୋବ୍ଲେମ୍ ହୁଏ। ସେଥିରେ ଡିଫର୍ମିଟିଟା ବହୁତ ଜୋର ହୁଏ, ସେଥିରେ କେବେ କେବେ ଫୁସ୍ଫୁସ୍ ବି ଏଫେକ୍ଟେଡ୍ ହେଇଯାଏ। ଆମେ ଇଣ୍ଟରଷ୍ଟିସିଆଲ ଲଙ୍ଗ୍ ଡିଜିଜ୍ ନାମର ଗୋଟେ ରୋଗ ହୁଏ ସେଇଥିରେ। ତାର ବି ଅନ୍ୟାନ୍ୟ ମାନେ ମେନିଫେଷ୍ଟେସନ୍ ଅଛି, ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବି ଏଫେକ୍ଟ କରେ, କିନ୍ତୁ ଏଇଟା ପ୍ରିଡୋମିନେଣ୍ଟଲି ଜଏଣ୍ଟକୁ ଇନଭଲ୍ଭ କରେ, ଆଉ ଜଏଣ୍ଟଟାକୁ ପୁରା ନଷ୍ଟ କରିଦିଏ, ସେ ଡିଫର୍ମ କରିଦିଏ।
1: ମାନେ ଏଇ ରୋଗଟାକ ସବୁ ବୋଧେ ମାରାତ୍ମକ ସାଧାରଣ ରୋଗ ଅବସ୍ଥାରେ ରହେନି କି?
0: ନା, ଦୁଇ ପ୍ରକାର ଥାଏ। କିଛି ଲୋକଙ୍କର ଯଦି ସେ ଖାଲି ଗଣ୍ଠିକୁ ଏଫେକ୍ଟ କରେ ତାହେଲେ ଖାଲି ଆପଣଙ୍କ ଗଣ୍ଠିରେ ମାନିଫେଷ୍ଟେସନ୍ ହେବ, କିନ୍ତୁ ଯଦି ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ଏଫେକ୍ଟ କରିଥିଲା, ଯେମିତି କିଡ଼ନୀ ହେଇଗଲା, ହାର୍ଟ ହେଇଗଲା, ବ୍ରେନ୍ ହେଇଗଲା, ଯଦି ଏ ଅର୍ଗାନ୍ ଗୁଡ଼ା ଏଫେକ୍ଟେଡ୍ ହେଇଗଲା ତାହେଲେ ନିଶ୍ଚିତ ଭାବେ ମାରାତ୍ମକ ହେଇପାରେ।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ତ ଏ ରୋଗ ଗୁଡ଼ାକ ସୁସ୍ଥ ହେଇପାରିବ କି?
0: ନିଶ୍ଚୟ ହେଇପାରିବ।
1: ଆମର ଏ ବିଷୟରେ କଥାବାର୍ତ୍ତା ହେବା, ଗୋଟେ କଲ୍ ନେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
4: ହ୍ୟାଲୋ,
1: ନମସ୍କାର, ଶୁଣାଯାଉଛି?
4: ନମସ୍କାର।
1: ହଁ, ନରସିଂହ ବାବୁ କେମିତି ଅଛନ୍ତି କହିଲେ? ଭଲ ଅଛନ୍ତି। ଆଜି କଣ ସମସ୍ୟା ରହିଲା ଆପଣଙ୍କର କୁହନ୍ତୁ ସାର, ଶୁଣୁଛନ୍ତି?
4: ଆଣ୍ଠୁ ଗଣ୍ଠି ବାତ ବିଷୟରେ ପଚାରୁଥିଲେ ତ?
1: ହଁ,
4: କହିଲେ ତ ଟିକେ ଶୁଣିଥିଲି ତ ସେଟା ପଚାରିବି ବୋଲି।
1: ପଚାରନ୍ତୁ ସାର, ଶୁଣୁଛନ୍ତି?
4: ସାର ନମସ୍କାର।
0: ନମସ୍କାର, ନମସ୍କାର
4: ଆଜ୍ଞା। ଆଜ୍ଞା, ବାତକୁ ଫାଇଲେରିଆକୁ ସମ୍ପର୍କ କ'ଣ ଆଜ୍ଞା?
0: ନାଇଁ, ବାତ ଓ ଫାଇଲେରିଆ ଦୁଇଟା ଯାକ କମ୍ପ୍ଲିଟଲି ଅଲଗା ଅଲଗା ରୋଗ। ବାତଟା ଆମର ଗଣ୍ଠିକୁ ଏଫେକ୍ଟ କରେ, ଫାଇଲେରିଆଟା ଆମର ଲିମ୍ଫାଟିକ୍ ସିଷ୍ଟମକୁ ଏଫେକ୍ଟ କରେ, ଯେଉଁଥିରୁ ଲିମ୍ଫ ଫ୍ଲୋ ହୁଏ, ଆମର ଯେମିତି ରକ୍ତ ଯେମିତି ପ୍ରବାହ କରେ, ଆମର ଲିମ୍ଫ ନା ଆମର ଗୋଟେ ଦ୍ରବ୍ୟ ଅଛି ଶରୀରରେ, ସେ ଡ୍ରେନେଜ୍ କରେ ଲିମ୍ଫକୁ। ଯେତେବେଳେ ଲିମ୍ଫାଟିକ୍ ସିଷ୍ଟମ ଏଫେକ୍ଟେଡ୍ ହୁଏ ସେଥିରେ ଫାଇଲେରିସିସ୍ ହୁଏ। ସେଥିରେ ଯେଉଁ ଫୁଲାଟା ଅଛି ସେଇଟା ସ୍କିନ୍ରେ ରହେ, ଆମର ଚର୍ମରେ ରହେ, ସେଥିରେ ଗଣ୍ଠି ଫୁଲା ହୁଏନି ଫାଇଲେରିଆସିସ୍।
4: ଇଏ ମାନେ ଜଙ୍ଗରେ ପଡୁଛି, ଜଙ୍ଗରେ ପଡି ମାନେ ଆସ୍ତେ ଆସ୍ତେ ଆସ୍ତେ ଫାଇଲେରିଆଟା ଖସି ଖସି ଯାଉଛି?
0: ହଁ, ପୁରା ଗୋଡ଼ଟା ଫୁଲିଯାଏ, ଗୋଡ଼ରୁ ନେଇକି ଜଙ୍ଘ ଯାଇ ଇଭେନ୍ ଆମର ଯୋଉ ଜନନେନ୍ଦ୍ରିୟ ଜାଗାଟା, ପୁରା ଜେନିଟାଲ ଏରିଆ, ସେ ପୁରା ଜାଗାଟା ଫୁଲିଯାଏ, ତାକୁ ସେଥିପାଇଁ ଏଲିଫେଣ୍ଟାଇସିସ୍ କୁହନ୍ତି। ଏଇଟା ଗୋଟେ ମଶା କାମୁଡ଼ାର ରୋଗଟେ। ବାତଟା ଦିଟା ଯୋଗୁ ହୁଏ, ଆଇଦର ଆମର ଯୋଉଟାକୁ ଆମେ ଷ୍ଟ୍ରକ୍ଚରାଲ ଡିଜିଜ୍ କହୁ, ମାନେ ଯୋଉଥିରେ ବୟସ କ୍ରମେ ଅଧିକା କାମ କରିକରି ହାଡ଼ ଦିଟା ଘସି ହେଇ ହେଇ ତା ଭିତରେ ଆର୍ଟିକୁଲାର କାର୍ଟିଲେଜ୍ ଡ୍ୟାମେଜ୍ ହେଇକି, କି ତା ଭିତରେ ଯୋଉ ସାଇନୋଭିଆଲ ଫ୍ଲୁଇଡ୍ କିମ୍ବା ଅଏଲ୍ ବୋଲି ଆମେ ଯୋଉ କମନଲି କହୁ, ସେଇଟା କମି ଯାଇକି ଯୋଉଟା ହୁଏ ସେଇଟା ଷ୍ଟ୍ରକ୍ଚରାଲ
4: ଡିଜିଜ୍।
0: ଆଉ ଗୋଟେ ଅଛି ଫୁଲା ଜନିତ ରୋଗ, ଯୋଉଥିରେ କି ଆମର ଯୋଉ ରୋଗ ପ୍ରତିରୋଧକ କ୍ଷମତା ଅଛି ସିଏ ଆମର ନିଜର କୋଷିକା ଗୁଡ଼ାକୁ ଆଟାକ୍ କରିକି ତା ଯୋଗୁଁ ବି ଗଣ୍ଠିରେ ଫୁଲା ହୁଏ, ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଏଫେକ୍ଟେଡ୍ ହୁଏ, ସେଟା ଆଉ ଗୋଟେ ପ୍ରକାରର ଗଣ୍ଠି ବାତ।
4: ସେ ମାନେ ଫାଇଲେରିଆ ଫାଇଲେରିଆ ହେଇକି ମାନେ ଜଙ୍ଗରେ ଗୋଟେ ବାସା ଗୋଟେ ଗୋଟା ଗୋଟେ ପଡିଲା, ଗୋଟା ଗୋଟେ ପଡିକିରି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଖସି ଖସିକି ପାଦକୁ ପାଦକୁ ପଳେଇଲା, ତାକୁ ରଙ୍ଗ ସେ ଯୋଉ କହୁନାହାନ୍ତି ଘେରୁ ଘେରୁ ଲେପ ଦଉନାହାନ୍ତି, ସେ ଘେରୁ ଟିକେ ଲେପ ଦେଇଥିବାରୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ତଳକୁ ଖସିବ, ତଳକୁ ଖସିକି ପାଦଟା ଟିକେ ଅଳ୍ପ ଫୁଲଟା ରହିଯାଉଛି, ସେ ଫୁଲଟା ଆଉ କମୁନି। ଆଉ
0: ତା ପାଇଁ ବି ଅନ୍ୟ ମେଡିସିନ ଆସେ,
4: ସେ କମିଲା ଆସ୍ତେ ଆସ୍ତେ ଆଉ ଆଉଥରେ ମାନେ କିଛି ସମୟ ଯଦି ଓହଳେଇ ଉପୁଡ଼ି ଗଲେ ଆଉଥରେ ଫୁଲି ମାନେ ଯେମିତି ଆଉଥରେ ସେମିତି ଫୁଲି ଫୁଲି ଯାଉଛି। ଆଉ
0: ନିଶ୍ଚୟ ନିଶ୍ଚୟ, ଫାଇଲେରିସ୍ ରୋଗଟା ବହୁତ କ୍ରୋନିକ୍ ଡିଜିଜ୍, ଥରେ ହେଲା ମାତ୍ରେ ସେ ବହୁତ ଦିନ ଯାଏ ରହେ, ଆଉ ସେ ଫୁଲାଟା ଏତେ ସହଜରେ କମେନି।
1: ଆପଣଙ୍କ ଯାହା ମାନେ ଅସୁବିଧା ଥିଲା ଆପଣ ବୁଝିପାରିଲେ ତ?
4: ଆଜ୍ଞା ଆଜ୍ଞା ମ୍ୟାମ୍,
1: ହଉ ଧନ୍ୟବାଦ, ନମସ୍କାର।
4: ନମସ୍କାର ଆଜ୍ଞା। ହଉ,
1: ଆମେ କଥା ହଉଥିଲେ ଯୋଉ ସାଧାରଣ ରୋଗ ବା ମାରାତ୍ମକ ରୋଗ ଦେଖାଦଉଛି ସେଟା ସୁସ୍ଥ ହେଇପାରିବା କି ନାହିଁ।
0: ବିଲକୁଲ ବିଲକୁଲ, ମୁଁ ଆପଣ ଯେମିତି କହୁଥିଲି ମେଲ୍ ପ୍ରିଡୋମିନେଣ୍ଟ ଡିଜିଜ୍, ଫିମେଲ୍ ପ୍ରିଡୋମିନେଣ୍ଟ, ସେମିତି ମେଲ୍ସରେ ବି ଆଙ୍କାଲୋଜିଂ ସ୍ପଣ୍ଡିଲାଇଟିସ୍ ଗୋଟେ ରୋଗ ଅଛି, ଯୋଉଥିରେ କି ଅଣ୍ଟା ବଥା ହୁଏ, ଅଣ୍ଟାର ହାଡ଼ ଗୁଡ଼ାକ ଏଫେକ୍ଟେଡ୍ ହୁଏ। ଯୋଉ ରୋଗ ଗୁଡ଼ାକ ମାରାତ୍ମକ ତାର ନିଶ୍ଚିତ ଭାବେ ରେସ୍ପନ୍ସ ରେଟ୍ଟା ଏତେ ଭଲ ରହେନି, ତା ପାଇଁ ବହୁତ ଗୁଡ଼ାଏ ଟ୍ରିଟମେଣ୍ଟ ଆଜିକାଲି ଆଭେଲେବୁଲ୍ ଅଛି। ଆମର ଇମ୍ୟୁନ୍ ସିଷ୍ଟମ୍ ବେଶୀ ଆକ୍ଟିଭ୍ ହେଇଗଲେ ତାକୁ ସପ୍ରେସ୍ କରିକି ନର୍ମାଲ୍

0: ଷ୍ଟେଜ୍କୁ ଆଣିବା ପାଇଁ ଆମର ଇମ୍ୟୁନୋସପ୍ରେସିଭ୍ ମେଡିକେସନ୍ସ ଅଛି, ତାକୁ ଗୋଟେ କ୍ୱାଲିଫାଇଡ୍ ରୁମାଟୋଲୋଜିଷ୍ଟ କିମ୍ବା କ୍ୱାଲିଫାଇଡ୍ ଇଣ୍ଟରନାଲ୍ ମେଡିସିନ୍ ସ୍ପେଶାଲିଷ୍ଟ ହିଁ ୟୁଜ୍ କରିପାରିବେ, ଆଉ ସେଇଟା ଅଣ୍ଡର ସୁପରଭିଜନ୍ ହିଁ ନେବାକୁ ପଡ଼ିବ, କାହିଁକି ସେ ମେଡିସିନ୍
1: କଥା ହେବା ଯୋଡ଼ କଥା ହେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ନମସ୍କାର ଆଜ୍ଞା,
1: କୁହନ୍ତୁ କିଏ କହୁଥିଲେ?
2: ଲକ୍ଷ୍ମୀ ନାରାୟଣ ମାଗା କହୁଥିଲେ, ସେଣ୍ଡର ସୁବର୍ଣ୍ଣପୁରରୁ।
1: ଭଲ ଅଛନ୍ତି ଆପଣ?
2: ଭଲ ଅଛି ଆଜ୍ଞା।
1: ଫୋନ୍ ଲାଗିଗଲା ଆପଣଙ୍କର?
2: ନାଇଁ, ମୁଁ ତ ଜାଣିଛି ଲଗାଇ ବୁଲିକି ଯାଉ।
1: ତାହେଲେ ଜାଣିଛନ୍ତି ଆଜି ସାର୍ ଆମ ପାଖରେ ଅଛନ୍ତି, କ'ଣ ସମସ୍ୟା ରହିଛି, କ'ଣ ଜାଣିବାକୁ ଚାହୁଁଛନ୍ତି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ପଚାରନ୍ତୁ।
2: ଆଜ୍ଞା ନମସ୍କାର।
0: ନମସ୍କାର ନମସ୍କାର ଆଜ୍ଞା। କମ ବୟସର ଲୋକମାନଙ୍କୁ ହୁଏ, ଆଉ ସ୍ତ୍ରୀ ଲୋକମାନଙ୍କୁ ଟିକେ ଅଧିକା ହୁଏ ପୁରୁଷ ଲୋକମାନଙ୍କ ଅପେକ୍ଷା, କିନ୍ତୁ ଯୋଉଟା ବୟସ କ୍ରମେ ଯୋଉ ଗଣ୍ଠିବାତ ଗୁଡା ହୁଏ ସେଇଟା 50 ବର୍ଷ ପରେ, 50 ବର୍ଷ ଡେଇଁଲା ପରେ ହିଁ ହୁଏ। ଫୁଲା ଜନିତ ଗଣ୍ଠିବାତଟା 40 ବର୍ଷ ଆଗରୁ ହୁଏ।
1: କମ ବୟସର ଲୋକଙ୍କୁ କିଛି ସମ୍ଭାବନା ଥାଏ କେମିତି?
0: ବିଲକୁଲ
2: ବିଲକୁଲ
1: ଅଛି। ଶୁଣନ୍ତୁ,
0: ବିଲକୁଲ ସମ୍ଭାବନା ଅଛି। ଯୋଉ ପ୍ରଦାହ ଜନିତ ଆମର ଯୋଉ ଗଣ୍ଠିବାତ ରୋଗ କିମ୍ବା ଯୋଉ ଇନ୍ଫ୍ଲାମେଟରୀ ଆର୍ଥରାଇଟିସ୍ ଆମେ କହୁଛୁ, ସେଇଟା କମ ବୟସର ଲୋକମାନଙ୍କୁ ବେଶୀ ହୁଏ, 40 ବର୍ଷଠୁ କମ ବୟସର ଲୋକମାନଙ୍କୁ ହିଁ ପ୍ରିଡୋମିନେଟଲି ହୁଏ ସେଇଟା।
1: ଆଜ୍ଞା। ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି କି?
0: ଚିକିତ୍ସା ନିଶ୍ଚିତ ଭାବେ ଅଛି। ଏ ଯୋଉ ଇନ୍ଫ୍ଲାମେଟରୀ ଆର୍ଥରାଇଟିସ୍ ପାଇଁ ଆମର ଇମ୍ୟୁନ୍ ସିଷ୍ଟମଟାକୁ ଟିକେ ସପ୍ରେସ୍ କରିକି ରଖିବାକୁ ପଡ଼େ, ଇମ୍ୟୁନ୍ ସିଷ୍ଟମକୁ କଣ୍ଟ୍ରୋଲ କରିବାକୁ ପଡ଼େ। ସେଥିପାଇଁ ଇମ୍ୟୁନୋ ସପ୍ରେସିଭ୍ ମେଡିକେସନ୍ସ ଥାଏ, ଯେମିତି ଆମର ମିଥୋଟ୍ରେକ୍ସେଟ୍ ହେଲା, ସଲ୍ଫାସାଲାଜିନ୍ ହେଲା, ଲେଫ୍ଲୁନାମାଇଡ୍ ହେଲା, ଆମର ବାୟୋଲୋଜିକାଲ ଥେରାପିଜ୍ ଅଛି, ତ ବହୁତ ଗୁଡ଼ିଏ ମେଡିସିନ୍ସ ଆଜିକାଲି ଆସିଲାଣି ଯେଉଁଥିରେ କି ଏ ଡିଜିଜ୍ ଗୁଡ଼ାକ ଭଲ ଭାବେ ଚିକିତ୍ସା ହେଇପାରୁଛି, ଆଉ ଲୋକ ପୁରା ମାନେ ନର୍ମାଲ ଲାଇଫ୍
1: ଏଠି। ଶ୍ରୋତା ବନ୍ଧୁ, ଗୋଟିଏ କଥା କହି ରଖୁଛୁ, ଯେହେତୁ କାର୍ଯ୍ୟକ୍ରମର ସମୟ ସୀମା ସରି ଆସିଲାଣି, ଏହାର ଅବଶିଷ୍ଟାଂଶ ଆସନ୍ତା ରବିବାର ଦିନ ଆମେ କାର୍ଯ୍ୟକ୍ରମରେ ପ୍ରସାରଣ କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 10:30 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: कि देश अपने लोगों की शक्ति से आगे बढ़ रहा है। मेरा आपसे आग्रह है, अपने आसपास के ऐसे प्रयासों को जरूर देखिए। जो लोग समाज के लिए अच्छा काम कर रहे हैं, उन्हें पहचानिए, उनकी सराहना कीजिए, उनसे सीखिए और हो सके तो खुद भी किसी अच्छे काम से जुड़िए। अगले महीने मन की बात में कुछ और प्रेरक गाथाओं के साथ मैं फिर आपसे जुड़ूंगा। बहुत बहुत धन्यवाद। नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
4: ନମସ୍କାର ସାର୍।
5: ନମସ୍କାର ସାର୍।
3: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
4: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି

0: କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି। ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି। ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
2: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
0: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି।

0: କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ? ପ୍ରଥମେ ଅନିମେଶ କୁହନ୍ତୁ।
0: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରୁବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
2: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ, ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ, ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ, ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
0: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ, ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ, ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ, ଏବଂ ଓଡ଼ିଶାରେ

ବେଲପଣା ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ୍, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି। ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ
ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ ତିନୋଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବାଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଡ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ
ସ୍ମୃତି ନିଶ୍ଚୟ ଥିବ, କାହାକୁ ପୋଖରୀରେ ପହଁରିବା

0: ମନେଥିବ କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍କୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୁଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତାର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15ଟି ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୋଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା। ରିଲେ କରି।

ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଓଡ଼ିଆ ଭାଷାନ୍ତରର

0: କଣ କହୁନୁ, ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ, ଆଉ ଇଲେକ୍ଟ୍ରି ବିଲ୍, ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
2: आकाशवाणी बलांगीर प्रचार करूछु गृहिणी मानक पाई कार्यक्रम गृहलक्ष्मी।

0: ନମସ୍କାର ଭଉଣୀମାନେ, ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା
0: ଆଉ ମୁଁ ଆଶା ଜ୍ୟୋତି।

0: ଭଉଣୀମାନେ, ଆମେ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ ବିଷୟବସ୍ତୁ ଉପରେ ଚର୍ଚ୍ଚା କରିଥାଉ। ବିଭିନ୍ନ ବର୍ଗର ମହିଳାମାନେ ଆସି ଆମର କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି। ସେମାନଙ୍କର ପାରଦର୍ଶିତା ବିଷୟରେ ଆମ ଆଗରେ କହିଥାନ୍ତି, ଆଉ ସେଗୁଡ଼ିକ ଶୁଣିଲା ପରେ ନିହାତି ଭାବରେ ଆପଣମାନେ ଅନେକ ଗୁଡ଼ିଏ ଜିନିଷ ସେମାନଙ୍କଠାରୁ ଶିଖିବାକୁ ପାଇଥାନ୍ତି। ସେଇଟା ରୋଷେଇ ହେଉ, ସାହିତ୍ୟ ହେଉ, ବିଜ୍ଞାନ ହେଉ, କିମ୍ବା କୌଣସି କଳା ସଂସ୍କୃତି ଉପରେ ହେଉ, ନା କ'ଣ ପା?
1: ହଁ, ପୁରା ଠିକ୍ କହିଲ ଆଶା। ତେବେ ଭଉଣୀମାନେ, ଆପଣମାନେ ଜାଣି ଖୁସି ହେବେ ଯେ ଆଜି ଆମେ ଜଣେ ଏମିତି ମହିଳାଙ୍କୁ ପାଇଛୁ ଯିଏକି ଜଣେ ସୁସାହିତ୍ୟିକା। ସାହିତ୍ୟ ସାଧନରେ ତାଙ୍କର ପାରଦର୍ଶିତା ଲାଭ କରି ସମସ୍ତଙ୍କୁ କିଛି ନା କିଛି ଭେଟିଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି।
0: ଭଉଣୀମାନେ, ଯେହେତୁ ଆମେ ଆମ ଗହଣରେ ଜଣେ ସାହିତ୍ୟିକାଙ୍କୁ ପାଇଛୁ, ନିହାତି ଭାବରେ ତାଙ୍କ ସହିତ କିଛିଟା କଥାବାର୍ତ୍ତା ହେବା, ତାଙ୍କର କୃତିତ୍ୱ ବିଷୟରେ ଜାଣିବା, ଆଉ ସେ ଆଜି ଆମକୁ କ'ଣ ପଢ଼ିକି ଶୁଣେଇବେ ତାହା ମଧ୍ୟ ଶୁଣିବା। ତେବେ ମୋତେ ଯାହା ଲାଗୁଛି, ଭଉଣୀ ଆମକୁ ଗୋଟିଏ ସୁନ୍ଦର କ୍ଷୁଦ୍ର ଗଳ୍ପ କହିବେ, କିନ୍ତୁ ଗଳ୍ପଟି ଶୁଣିବା ଆଗରୁ ଆସନ୍ତୁ ନା ଭଉଣୀଙ୍କ ସହିତ ଟିକେ କଥାବାର୍ତ୍ତା ହେଇଯିବା। କେମିତି ଭାବରେ ଲେଖିବା ପାଇଁ ତାଙ୍କୁ ଇଚ୍ଛା ହେଲା, କ'ଣ ଲେଖିବାକୁ ସେ ଭଲ ପାଆନ୍ତି, କେଉଁ ବିଷୟରେ ଲୋକଙ୍କୁ ଜଣେଇବା ପାଇଁ ଅଧିକ ଗୁରୁତ୍ୱ ଦିଅନ୍ତି, ସେସବୁ ବିଷୟରେ ଟିକେ କଥା ହେଇଯିବା ଅପା।
1: ହଁ ଆଶା, ମ୍ୟାଡ଼ାମ୍ ଆପଣଙ୍କୁ ଆମ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ୍।
1: ମ୍ୟାଡ଼ାମ୍, ଆମେ ତ ଶୁଣିଛୁ ଆପଣ ସାହିତ୍ୟ କ୍ଷେତ୍ରରେ ଅନେକ ପାରଦର୍ଶିତା ଲାଭ କରିଛନ୍ତି, ଆପଣଙ୍କୁ ଏଠିକି ଆସିକି କେମିତି ଲାଗୁଛି?
2: ଖୁବ୍ ଭଲ ଲାଗୁଛି ମ୍ୟାଡ଼ାମ୍, ଏମିତି ତ ଅନେକ ଥର ଆସିଛି।
1: ହଁ,
2: ଅନେକ ବିଷୟବସ୍ତୁ ଉପରେ ମୁଁ ମୋର କ୍ଷୁଦ୍ର ଗଳ୍ପ ଏଠି ମୁଁ ପାଠ କରିଛି, ଆଉ ଖୁସି ହେଇଛି ଆପଣମାନଙ୍କ ଗହଣରେ।
1: ତ ବିଶେଷ ଭାବରେ ଆପଣ କ'ଣ ସବୁ ଲେଖିବାକୁ ପସନ୍ଦ କରନ୍ତି?
2: ମୁଁ ସାଧାରଣ ଜୀବନକୁ, ବାସ୍ତବ ଦୁନିଆକୁ ଲେଖିବାକୁ ଚାହିଁଛି ବେଶୀ। ଆମ ଚାରିପାଖର ଯାହା ଯାହା ଘଟଣା, ସୁଖ ଦୁଃଖକୁ ନେଇ ଲେଖିଛି। ଆଜିର ଯେଉଁ ସମାଜରେ ଯେଉଁ ଘଟଣାମାନେ ଘଟୁଛି ତା ଉପରେ ମୁଁ ଲେଖିଛି ବିଶେଷ। ଆଉ ପଶୁପକ୍ଷୀ ଉପରେ ମଧ୍ୟ ବେଶୀ ମୁଁ ଲେଖିଛି, ଯେହେତୁ ମୁଁ ପଶୁପକ୍ଷୀଙ୍କୁ ବହୁତ ଭଲ ପାଏ, ଗଛଲତାଙ୍କୁ ଭଲ ପାଏ, ସେମାନଙ୍କ ଉପରେ ମୁଁ ଲେଖିଛି। ବିଶେଷ ଭାବରେ ପରିବେଶକୁ ନେଇ, ମାନେ ଜୀବନ ଯେମିତି ସକାରାତ୍ମକ ଭାବରେ ଉଜ୍ଜଳ ହୋଇ ଉଠୁ, ତାହା ହିଁ ମୁଁ ଲେଖିଛି।
1: ବହୁତ ସୁନ୍ଦର କଥା ମ୍ୟାଡ଼ାମ୍, ଆଉ ଜୀବଜନ୍ତୁ ପଶୁପକ୍ଷୀଙ୍କ ପ୍ରତି ଯେଉଁ ଦୟାଭାବ କଥା କହିଲେ, ତାହା ତ ସମସ୍ତଙ୍କ ଭିତରେ ହିଁ ରହିବା କଥା। ମାନେ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ଚାହିଁଛନ୍ତି, ନୁହଁ?
2: ହଁ ମ୍ୟାଡ଼ାମ୍, ନିଶ୍ଚୟ। ଏଇ ଗଛଲତା ପଶୁପକ୍ଷୀଙ୍କୁ ନେଇ ପରିବେ, ସେମାନେ ହିଁ ଆମର ଭାବମୟତା। ପଶୁପକ୍ଷୀଙ୍କ ପ୍ରତି ଯେଉଁ ସଦୟ ଭାବ, ଉଦାର ଭାବ, ଯେଉଁ ସମ୍ବେଦନଶୀଳ

0: ଭାବଟି ମୋର ସବୁବେଳେ ରହିଆସୁଛି, ତାହା ହିଁ ମୋର ଏଇ ସାହିତ୍ୟର କଳାତ୍ମକ ଦୁନିଆରେ ସ୍ଥାନ ପାଇଛି। ବାସ୍ତବ ଦୁନିଆରେ ଯେଉଁ ଯାହା ହେଉଛି ତାକୁ ହିଁ ଉପସ୍ଥାପିତ କରିବାକୁ ଚାହିଁଛି ମୋ ଗଳ୍ପ ମାଧ୍ୟମରେ।
1: ଆଚ୍ଛା, ତାହେଲେ ମ୍ୟାଡମ୍, ଆମେ ଜାଣିବାକୁ ଚାହିଁବୁ ଯେ ଏଇ ଯେଉଁ ପଶୁପକ୍ଷୀଙ୍କ ଉପରେ ଯାହା ବି ଆପଣ ଲେଖୁଛନ୍ତି, କେବଳ କବିତା ମାଧ୍ୟମରେ ଲେଖୁଛନ୍ତି ନା କ୍ଷୁଦ୍ର ଗଳ୍ପ ହିସାବରେ, କେମିତି ଭାବରେ ଆପଣ ପ୍ରକାଶ କଲେ ଆପଣଙ୍କୁ ଭଲ ଲାଗେ?
0: ମୁଁ କବିତା ମାଧ୍ୟମରେ ବହୁତ ଲେଖିଛି ବି। ମୋ ନଜରରେ ତାଙ୍କୁ ମୁଁ ଈଶ୍ୱର ସମାନ ଜ୍ଞାନ କରେ, କାହିଁକି ନା ଏତେ ଅତ୍ୟାଚାର ଆମଠୁ ସେମାନେ ସହୁଛନ୍ତି, ତଥାପି ସେମାନେ ନିରବରେ ରହୁଛନ୍ତି ପଶୁପକ୍ଷୀମାନେ। ଗଛଲତାମାନେ ତ ସବୁ ଦେଇ ଚାଲିଛନ୍ତି, କେବଳ ତାଙ୍କର ପ୍ରତିଦାନର ଆଶା ନାହିଁ। ସେମାନେ ଅମୃତ ନିର୍ଝର ଆମକୁ ଅମୃତ ଦାନ କରୁଛନ୍ତି, ନିଜେ ବିଷ ପାନ କରୁଛନ୍ତି ନୀଳକଣ୍ଠ ହେଇ, ସେମାନେ ସଂସାରକୁ ଜୀବନ ରକ୍ଷା କରୁଛନ୍ତି, ଖାଦ୍ୟ ଛାୟା ସବୁ ଦେଉଛନ୍ତି ସେମାନେ, ଫଳ ଫୁଲ ସବୁ ଦେଉଛନ୍ତି ଗଛପତ୍ର। ଆଜିର ଯେଉଁ କଂକ୍ରିଟ ଜଙ୍ଗଲ ଭିତରେ ଗଛଲତାମାନେ ମଧ୍ୟ ବହୁତ ଗୁଡ଼ିଏ ହଜିଗଲେଣି, ମୋର ସେମାନଙ୍କ ପ୍ରତି ଅନେକ ଦରଦ। କାରଣ ଆଗରୁ ଦେଖାଯାଉଥିଲା ଗୋଟିଏ ଗଛ ଯଦି ଆମେ କାଟିବାକୁ ଯାଉଛୁ, ଚିନ୍ତା କରିବା, ଆଗରୁ ଚାରି ପାଞ୍ଚଟି ଗଛ ଚାରା ଆମେ ଲଗାଉଥିଲେ ଆଉ ତାପରେ କାଟୁଥିଲେ, କିନ୍ତୁ ଆଜିକାଲି ତ କଂକ୍ରିଟ ରାସ୍ତାଘାଟ କରିଛନ୍ତି ସମୟକ୍ରମେ, ଜନସଂଖ୍ୟା ବୃଦ୍ଧି କ୍ରମେ ବିଭିନ୍ନ, ଆଜିକାଲି ଆମେ ରାସ୍ତାଘାଟ ନିର୍ମାଣ କଲୁ, ପାର୍କିଂ ସ୍ଥଳ ନିର୍ମାଣ କଲୁ, ବିଭିନ୍ନ କଳକାରଖାନା ହେଲା, ବିଭିନ୍ନ ପ୍ରକଳ୍ପ ହେଲା, ସେଇଥିପାଇଁ ଏଇ ବୃକ୍ଷକୁ ଭୂପତିତ କରିବାକୁ ପଡ଼ୁଛି। କିନ୍ତୁ ନିତାନ୍ତ ଜରୁରୀ ନହେଲେ ସେମାନଙ୍କୁ କାଟିବା ଆଦୌ ସମାଚୀନ ନୁହେଁ।
1: ତ ମ୍ୟାଡମ୍, ପ୍ରକୃତରେ ଆପଣଙ୍କର ଏଇ ମହାନ ଭାବନା ସମସ୍ତଙ୍କ ପାଇଁ ସ୍ୱାଗତ ଯୋଗ୍ୟ। ଆମେ ଜାଣିବାକୁ ଚାହିଁବୁ ମାନେ ପ୍ରତିଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜଣଙ୍କ ପଛରେ କାହାର ବି ମଧ୍ୟ ଗୋଟେ ହାତ ଥାଏ, ନୁହଁ କି? ତ ଆପଣ ଏମିତି କାହାର ପ୍ରେରଣାରେ ଏଇ ଲେଖାଲେଖି ଦିଗରେ ଉତ୍ସାହିତ ହେଲେ?
0: ଏମିତି ତ ମୁଁ ଦେଖିବାକୁ ଗଲେ ପ୍ରାୟ 10 / 11 ବେଳଠୁ ମୁଁ ଲେଖିବା ଆରମ୍ଭ କରିଛି, କବିତା ଲେଖିବା ଆରମ୍ଭ କରିଛି। ପ୍ରେରଣା ମାନେ ସାହିତ୍ୟ ପାଠ ପ୍ରତି ମୋର ଗଭୀର ଇଚ୍ଛା ଥିଲା, ତାହା ହିଁ ନିଜର ଅନ୍ତର୍ମନରେ ଭାବ ବିସ୍ତାର କରି ସୃଜନ ଜଗତକୁ ମୋତେ କେତେବେଳେ ନେଇ ଆସିଲା। ଆଉ ତା ଛଡ଼ା ଆମର ପରିବାର ଲୋକଙ୍କର ବି ପ୍ରେରଣା ବହୁତ ରହିଛି, ଆମର ବନ୍ଧୁ ବାନ୍ଧବ ସମସ୍ତଙ୍କର ପ୍ରେରଣା ମୁଁ କହିପାରିବି। ଆଉ ଯେଉଁ କିଛି ଲେଖା ବି ମୋର ମ୍ୟାଗାଜିନ୍ରେ ବାହାରିଥିଲା, ସେମାନଙ୍କର ବି ଆହୁରି ମୋ ପ୍ରତି ଯେଉଁ ଶୁଭକାମନା ଥିଲା ତାହା ପାଇଁ ମୁଁ ଲେଖା ଜଗତକୁ ଆସିଲି। ଆଉ ବିଶେଷତଃ ମୋର ଓଡ଼ିଆ ସାହିତ୍ୟ ପ୍ରତି ବିଶେଷ ଅନୁରାଗ ଏବଂ ଏହାର ପଠନ ଏବଂ ମନନ ଉପରେ ମୁଁ ମୋର ସୃଜନ ଜଗତକୁ ଆସିଲି।
1: ତେବେ ଆପଣ ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି ଏଇ ସାହିତ୍ୟ କ୍ଷେତ୍ରରେ?
0: ମୁଁ ଏମିତି ଆଗରେ ବି ଏମିତି ଲେଖାଲେଖି କରି ଚାଲିବି ବୋଲି ଭାବୁଛି। ଚାରିପାଖର ପୃଥିବୀରେ ଯାହା ଘଟଣା ଘଟୁଛି ତା ଉପରେ ମୁଁ କିଛି ଶିକ୍ଷାମୂଳକ କଥା, କିଛି ସକାରାତ୍ମକ କଥା, ସମସ୍ତଙ୍କୁ ସକାରାତ୍ମକ ବାର୍ତ୍ତା କିଛି ଦେବାକୁ ଚାହୁଁଥିବି।
1: ତେବେ ମ୍ୟାଡମ୍, ଯାହା ବି ଆପଣଙ୍କର ସ୍ୱପ୍ନ ରହିଛି, ଭଗବାନ ଆପଣଙ୍କର ସେଇ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ଆମେ ତାଙ୍କ ନିକଟରେ ପ୍ରାର୍ଥନା କରୁଛୁ। ତେବେ ଆଜି ଯେଉଁ ଆମ ଗଣକୁ ଆପଣ ଆସିଛନ୍ତି, ଆମ ଶ୍ରୋତା ଭଉଣୀମାନଙ୍କୁ କ'ଣ ଶୁଣିବା ପାଇଁ ଚାହିଁବେ?
0: ମୁଁ ଆଜି ଗୋଟେ କ୍ଷୁଦ୍ର ଗଳ୍ପ ଆଣିଛି, ପରିବର୍ତ୍ତିତ ସମୟ।

ସଭିଏ ଜାଣନ୍ତି ହୁଏତ ସମୟ ଅନ୍ତହୀନ ସର୍ବବ୍ୟାପକ ଚିରନ୍ତନ ସୁଦୂର ପ୍ରସାରିତ ଆଖି ଦୁଇଟି ତାର ଲମ୍ବି ଥାଏ ଯେ ଲମ୍ବି ଥାଏ କେଉଁ ଅନାଦିକାଳରୁ ବର୍ତ୍ତମାନର ଘଟଣା ଅଘଟଣା ସୁଖ ଦୁଃଖକୁ ସାଉଁଟି ଧରି ସୀମାହୀନ ଭବିଷ୍ୟତକୁ ଅବଲୋକନ କରୁଥାଏ କିଛି ବି ବା ଯାଏନି ତା ଦୃଷ୍ଟିପଥରୁ ତେବେ ତା ମୁହଁରୁ ହସ ଧରୁଥାଏ ଅବା ଲୁହ କାହାରିକି ଜାଣିବାକୁ ଦେଇନି ଏ କଥା ସେହି ପ୍ରବାହମାନତା ଭିତରେ ହିଁ ତାର ଉପସ୍ଥିତି ସବୁଠି ସେ ହିଁ ମୁକ ସାକ୍ଷୀ ସବୁଠି ଦେଖି ଚାଲୁଥାଏ ନୀତିନୀତି କେତେ କ'ଣ କ'ଣ ପ୍ରକୃତିର ନିୟମରେ କେଉଁ ଅନାଦିକାଳରୁ ସୃଷ୍ଟି ସ୍ଥିତି ଓ ସଂହାର ଲୀଳାର ନିୟମିତତା ବଜାଇ ରହିଛି ଜଙ୍ଗଲୀ ମଣିଷଠାରୁ ଆଜିର ଏଇ ନୂଆ ଯୁଗର ମଣିଷ ଯାଏ କେତେ ପରିବର୍ତ୍ତନ ଘଟି ଚାଲୁଥାଏ ସମୟ ସହ ବିସ୍ତୀର୍ଣ୍ଣ ଜଙ୍ଗଲ ସଫା ହୋଇ ମଣିଷଙ୍କର ଘରଦ୍ୱାର ରାସ୍ତାଘାଟ ଆଦି ନିର୍ମିତ ହେବାରେ ଲାଗିଛି ଅନେକ ମଣିଷ ପଶୁପକ୍ଷୀ ଓ ବୃକ୍ଷଲତାମାନଙ୍କର ଆତ୍ମବଳିରେ ଗଢ଼ି ଉଠିଛି ଆଗମନୀ ସମାଜ ସକଳ ପ୍ରାଣୀଜଗତର ପିଢ଼ି ପରେ ପିଢ଼ି ଆଗମନ ପ୍ରତ୍ୟାଗମନ ପୁରାତନର ବିଦାୟ ନୂତନ ତାର ସ୍ୱାଗତ ସମାରୋହ ଏସବୁର ହିସାବ ହୁଏତ ରଖୁଥିବ ସେଇ ସର୍ବଶକ୍ତିମାନ ସମୟ ମନଟି କିନ୍ତୁ ଛଟପଟ ହୁଏ ମାନି ନେଇ ପାରେ ନା ପ୍ରକୃତିଗତ ହେଉ କି ଯାନ୍ତ୍ରିକ ଅବା ମାନବଗତ ବିବର୍ତ୍ତନ ପରିବର୍ତ୍ତନ ଯେ ଆସିବ ହିଁ ତେବେ ଏପରି ପରିବର୍ତ୍ତନ ଚାହିଁବ ବାକି

ଚାହିଁନଥିଲା କି ସେପରି ସନତ ସମୟ ଦେଖି ଚାଲୁଥିଲା ନୀରବରେ। ଜୀବନର ଯେତେ ସବୁ ସୁଖ ଦୁଃଖ ବାହାରକୁ ଦୃଶ୍ୟ ନହେଲେ ବି ବାଡ଼ ବାନ୍ଧିଲା ପରି ଛିଡ଼ା ହୋଇ ରହିଥିବା ଏଇ ବୃକ୍ଷଗଣ ହୁଏତ ଅନୁଭବିଥିବେ ସନତର ମନକୁ। ବାପା ମାଆଙ୍କ ପରେ କେବେ ଏକାକିତ୍ୱର ଅସହାୟତାରେ ଆକ୍ତା ମାକ୍ତା ହୋଇ ଅଶ୍ରୁଳ ହେଲେ କାହାକୁ ବା କୁହନ୍ତା ସୁଖ ଦୁଃଖ। ହଁ, ସେଇମାନେ ହିଁ ତ ନୀରବ ଶ୍ରୋତା। ତାର ଅସୁମାରୀ ଭାବଟି ତାର ଖୁଲି ହୋଇଯାଏ, ବାଣ୍ଟି ହୋଇଯାଏ ଦୁଃଖଦ ପ୍ରବାହ, ସୁଖଦ ମାଧୁର୍ଯ୍ୟ। ଡାଳପତ୍ରଗୁଡ଼ିକ ଥିରି ଥିରି ହଲି ବିଞ୍ଛି ଦିଅନ୍ତି ତାକୁ, ଶୁଖାଇ ଦିଅନ୍ତି ତା ଲୁହ। ବୁଲା ଗାଈ ଷଣ୍ଢ କୁକୁରମାନେ ଜମା ହୁଅନ୍ତି ତା ପାଖରେ, ପକ୍ଷୀମାନେ କିଚିରି ମିଚିରି କରନ୍ତି, ଆପଣା ଆପଣା ଭାଷାରେ କଥା କହନ୍ତି ତା ସହ। ଅଶାନ୍ତ ବିବ୍ରତ ମନକୁ ମିଳିଯାଏ ଶୀତଳତାର ସ୍ପର୍ଶ, ଧୋଇ ହୋଇଯାଏ ସକଳ ଅସ୍ଥିରତା। ସହଜ ହୁଏ ସନତ, ଯତ୍ନ କରେ ଗଛମାନଙ୍କୁ, ପଶୁପକ୍ଷୀମାନଙ୍କୁ ଖାଦ୍ୟ ଦିଏ, ନିଜେ ଖାଏ। ମମତାର ଅଦୃଶ୍ୟ ମହକଟି ମହକାଇ ଦିଏ ସଭିଙ୍କୁ, ଅବ୍ୟକ୍ତ ଭାବାବେଗର ଧାରାଟିଏ ସହ ଯୋଡ଼ି ହୋଇ ରହନ୍ତି ସଭିଏ। ମନେ ପଡ଼ନ୍ତି ବାପା ମା ଯାହାଙ୍କ ସତ୍କର୍ମର ଫଳସ୍ୱରୂପ ଆଜି ଏଇ ସବୁଜିମାର ଭଣ୍ଡାର। ପିଲାଟି ଦିନୁ ବାପା ମାଆଙ୍କ ସହ ଯାହା ବି ଫଳ ଖାଉଥିଲେ, ଆମ୍ବ ପଣସ ଲିଚି ପିଜୁଳି ଆଦି ମଞ୍ଜିତକ ଘର ବାଡ଼ର କଡ଼େ କଡ଼େ ପକାଉଥିଲେ ସମସ୍ତେ, ସେଗୁଡ଼ିକ ଆଜି ବାଡ଼ ବାନ୍ଧିଲା ପରି ବଡ଼ ବଡ଼ ଦ୍ରୁମ ହୋଇ ଅସ୍ତିତ୍ୱ ଜାହିର କରିଛନ୍ତି। କେତେକ ଚାରାଗଛ ଭାଇ ବନ୍ଧୁ ପାଖ ପଡ଼ୋଶୀମାନଙ୍କର ଘରର ଶୋଭାବର୍ଦ୍ଧନ କରିଛନ୍ତି ମଧ୍ୟ। ଘରର ଗୋଟିଏ ପାଖରେ ଲାଲ କୃଷ୍ଣଚୂଡ଼ା ଗଛଟି ସହ କେତୋଟି ଛୋଟ ବଡ଼ ଫୁଲ ଗଛ, କୂଅ ପାଖରେ ପୁଣି କେତୋଟି ପନିପରିବା ଗଛ ସହ କିଛି ଔଷଧୀୟ ଗଛଲତାଙ୍କର ସ୍ଥାନ ବିମଣ୍ଡିତ। ସାଇ ଭାଇଙ୍କର ଆବଶ୍ୟକତା ମଧ୍ୟ କିଛିଟା ପୂରଣ ହୋଇପାରେ ଏଇ ବଗିଚାରୁ। ବଗିଚା ମଝିରେ ସନତ୍ର ଛୋଟ ଘରଟିଏ ଦିଶୁଥାଏ, ପୁରାଣ ଯୁଗର ଆଶ୍ରମଟିଏ ପରି। ଆଗପଟରେ ତାର ରୋଜଗାର ପନ୍ଥା ହୋଇ ସ୍ଥିତି ଜାହିର କରିଛି ସାଇକେଲ ମରାମତି ଦୋକାନଟି। ବାସ୍, ତା ଏକାକୀ ଜୀବନରେ ଚଳିବା ପାଇଁ ଆଉ ଅଧିକ କ'ଣ ଲୋଡ଼ା ଯେ। ଘର ଅଗଣାରେ ବସି ଭାବବିହର ହୋଇ ଅନାଇ ରହେ ଗଛପତ୍ରମାନଙ୍କୁ ସନତ। ତାରି ଆଗରେ ମଞ୍ଜିରୁ ଗଜା ହୋଇଛନ୍ତି ଏମାନେ। ଛୋଟ ଚାରା ଗଛମାନଙ୍କର କ୍ରମବିକାଶ ଦେଖିଛି, ଫଳଫୁଲ ବିମଣ୍ଡିତ ହେଲେ ତାଳି ମାରି ହସିଛି ଡେଇଁଛି। ଆଜି ଏମାନେ ବଡ଼ ବଡ଼ ଦ୍ରୁମ ପାରଟିଛନ୍ତି। ବୃକ୍ଷଲତାମାନଙ୍କ ମହକରେ ଟାଣି ହୋଇ ଆସୁଛନ୍ତି କେତେ ପଶୁପକ୍ଷୀ। ପକ୍ଷୀ କାକଳିରେ ଚଳଚଞ୍ଚଳ ହୋଇଉଠିଛି ବଗିଚାଟି ତାର। ବୁଲା ଗାଈ କୁକୁର ଯେତେବେଳେ ଯିଏ ଆସିଛନ୍ତି ଆଶ୍ରାଟିଏ ପାଇଁ, ଶୀତଳତାର ସ୍ପର୍ଶ ଦେବାରେ କେବେ କାର୍ପଣ୍ୟ କରିନାହାନ୍ତି ଏଇ ମହିମାମୟ ବୃକ୍ଷଗଣ। ଆଉ ଏକ ମହାନ କାମଟି ଯେ, ବିଷାକ୍ତ ଧୂଳି ଧୂଆଁ କାଟି ପ୍ରାଣୀ ଜଗତକୁ ଦେଇ ଚାଲିଛନ୍ତି ଜୀବନୀ ଶକ୍ତି, ସୁଶୀତଳ ଛାୟା। ଏଇଥିପାଇଁ ତ ଖରାରେ ଯାତାୟାତ ବାଟୋଇମାନେ ଗଛ ଛାଇରେ ଟିକିଏ ଥକା ମାରିବାର ସୌଭାଗ୍ୟକୁ ହାତ ଛଡ଼ା କରିବାକୁ ଚାହାନ୍ତି ନାହିଁ କେବେ। ଅପରାହ୍ନରେ ପୁଣି ସ୍ୱାଗତ କରେ ଛୋଟ ପିଲାମାନଙ୍କୁ ସନତ। ଲୋଚକାଳି ଖେଳଟି ବେଶ ଜମେ ଗଛପତ୍ର ଗହଳରେ, ନିଜେ ବି ସାମିଲ ହୁଏ, ପିଲାଙ୍କୁ ହସାଏ। କେତେ ଅନନ୍ୟ ମୁହୂର୍ତ୍ତ ବିତେଇଛି ସିଏ ଏଇ ବୃକ୍ଷଗଣଙ୍କ ସହ, ନିଜ ପ୍ରାଣଠୁ ବଳି ଏଇ ତାର ପରିବାର, ତାର ଦୁନିଆ, ଗଛପତ୍ର ଓ ପଶୁପକ୍ଷୀ ଯାହାଙ୍କ ସହ ଆବେଗିକ ସ୍ତରରେ ସଦା ସଂଯୋଜିତ ସିଏ। ବଡ଼ି ଭୋରରୁ ଓ ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ଭାସି ଆସେ ତା ଆଶ୍ରମଟିରୁ। ଖଞ୍ଜଣୀର ତାଳେ ତାଳେ ଗାଏ, କାହିଁକି ଆସିଛୁ ମନ କିସ ନେବା ପାଇଁରେ। ନିର୍ମୋହ ଭାବ ଆବେଗିକ ସଙ୍ଗୀତର ସ୍ୱର ବ୍ୟାପିଯାଏ ଚାରିପାଖରେ। ସ୍ୱର୍ଗୀୟ ଭାବଧାରାରେ ପ୍ରବାହମାନ ହୋଇଉଠେ ଜୀବନର ସ୍ୱରଝଙ୍କାର। ଜ୍ୟେଷ୍ଠ କନିଷ୍ଠ ଲୋକେ ତା ଘର ବାରଣ୍ଡାରେ ବସା ଉଠା କରନ୍ତି। କଥାଛଳରେ ସନତ୍ର ବିବାହ ନ କରିଥିବା କାରଣଟି ପଚାରି ବସିଲା ତା ସାଙ୍ଗ ମୋହନ। ଭାବରାଜ୍ୟକୁ ପହଞ୍ଚି ଆସିଲା ସନତ, ଡାକି ଆଣିଲା ସେଇ ସମୟକୁ। ମନ ଖୋଲି ଦେଇ କହିଲା, ପାଖ ସହରର ଝିଅଟିଏକୁ ପସନ୍ଦ କରିଥିଲି ମୁଁ, ସିଏ ମଧ୍ୟ। ତାର ଚାହାଣୀ ଓ ହାବଭାବରେ ସମ୍ମତି ଥିଲା, ଅଥଚ ତା ଘର ଲୋକଙ୍କୁ ଜଣାଇବାକୁ ସାହସ ଜୁଟେଇ ପାରିଲୁନି କେହି, ନା ସିଏ ନା ମୁଁ। ମନ କଥା ରହିଗଲା ମନରେ କେବଳ। ମୋହନ ପଚାରିଲା, ବାସ୍ ସେତିକିରେ ବନ୍ଦ, ଚେଷ୍ଟା ବି କଲୁନି। ଟିକିଏ ରହି ସନତ ଉତ୍ତର ଦେଲା, ହଁ କରିଥିଲି, କିନ୍ତୁ ଡେରି ହୋଇଯାଇଥିଲା। କିଛି ମାସର ବ୍ୟବଧାନ ପରେ ସାହସ ବାନ୍ଧି ଝିଅ ଘରକୁ ଗଲି, ତା ଭାଇଙ୍କୁ ଭେଟିଲି। କିଛି କହିବି କହିବି ହେଲାବେଳେ ଦେଖିଲି ଝିଅ ଦେଖା ପର୍ବ ଚାଲିଛି ପ୍ରତିଷ୍ଠିତ ବ୍ୟବସାୟୀ ଜଣଙ୍କ ସହ। ପୁଅ ଘରଠୁ

ସବୁଜ ସଙ୍କେତ ପାଇ ଝିଅ ଘରଟି ବେଶ ଉତ୍ସବ ମୁଖର। କ'ଣ ବା କରିଥାନ୍ତି, ଫେରିଲି ନୀରବରେ। ନୀରବ ପ୍ରେମଟି ନୀରବି ଯାଇଥିଲା, ଅନ୍ୟତ୍ର ବିବାହ ଯେ କରିପାରିଥାନ୍ତୁ ସନତ, ପାଖକୁ ଆସି କହି ଉଠିଲା ମୋହନ। ଧୀର ଗଳାରେ ସନତ କହିଲା, ମୁଁ କିନ୍ତୁ ଚାହିଁନଥିଲି। ସେଠାରୁ ଫେରି ମୋ ବଗିଚାରେ ବସି ରହିଲି ଘଡ଼ିଏ, ମୋ ମନକୁ ସଜାଡ଼ି ନେଲି। ଶୀତଳ ସମୀରଣର ସ୍ପର୍ଶ ଭରି ଦେଉଥିଲା ପ୍ରଶାନ୍ତି ଉଦାରତା ମୋ ମନରେ ମୋ ଭାବରେ। ସୂଚନା ନଥିଲା, ଆଉ ଥିଲା କେବଳ ଅଶେଷ ଶୁଭକାମନା ସେହି ଝିଅଟି ପ୍ରତି, ଯେଉଁଠି ବି ରହୁ ସୁଖୀ ହେଉ ସିଏ। କହିସାରି ଅଶ୍ରୁସିକ୍ତ ମୁହଁଟିକୁ ତାର ପୋଛି ପକାଉଥିଲା ସଭିଙ୍କ ଲକ୍ଷ୍ୟରେ। ଏହା ବି ଦେଖିପାରୁଥାଏ ସମୟ, ବୁଝୁଥାଏ ଜାଣୁଥାଏ ସବୁକିଛି। ନିଜସ୍ୱ ପରିବାର, ପଶୁପକ୍ଷୀ, ଗଛଲତା ବ୍ୟତୀତ ସନତ ଝିଅର ଠିକଣା ଏବଂ ନାମ ମଧ୍ୟ କାହାରିକୁ ଜାଣିବାକୁ ଦେଇନି, ଏହା ମଧ୍ୟ ଜାଣିସାରିଛି କି ସମୟ। ନୀରବ ସାକ୍ଷୀ ସମୟ ବଢ଼ୁଥାଏ ଆଗକୁ ଆଗକୁ। ସେଦିନର ଖବରଟି କିନ୍ତୁ ନିହାତି ଅପ୍ରତ୍ୟାଶିତ, ହୃଦୟଥରା। ସରକାରୀ ନିର୍ଦ୍ଦେଶ ଆସିଛି ଜବରଦଖଲମାନଙ୍କୁ ହଟାଇବାକୁ ହେବ। ଏ ଯେ ସରକାରୀ ଜାଗା, ଯେଉଁମାନେ ଘର ଜମି ଯାହା ବି କରିଛନ୍ତି ସେସବୁ ମୂଳପୋଛ କରାଯିବ। ମୁଣ୍ଡ ଘୁରିଗଲା ସନତ୍ର, ଥରି ଉଠିଲା ସିଏ। ଛାତି ଭିତରର ସ୍ପନ୍ଦନ ବଢ଼ି ଚାଲୁଥିଲା, କେମିତି ଏକ ଅଣନିଶ୍ୱାସୀ ଭାବ। ଜବରଦଖଲ ଶବ୍ଦଟି ଶୁଣିନଥିଲା ସିଏ, ବାପାଦାଦା ଅମଳର ଜମିଟିଏ, ସରକାରୀ ମାପଚୁପ କଥା ଜାଣିବ ବା କାହୁଁ। ନିଜ ପାଇଁ ନଥିଲା ଚିନ୍ତା, କେମିତି କ'ଣ ହେବ ତା ପ୍ରାଣଠୁ ବଳି ପରିବାରର ଅବସ୍ଥା, କେଉଁଠି ଆଶ୍ରା ନେବେ ପଶୁପକ୍ଷୀ, କିଏ ଦେବ ଖାଇବାକୁ ସେମାନଙ୍କୁ, ତା ପିଲାଦିନର ସାଥୀ ଉଦାର ବୃକ୍ଷଗଣଙ୍କୁ ଯନ୍ତ୍ରଦାନବ ଜେସିବି ନିଶେଷ କରିଦେବନି ତ। ନିର୍ବାକ ଲାଗୁଥିଲା ତା ମୁଣ୍ଡ ଉପରର ଆକାଶଟା, ଅବସନ୍ନ ଲାଗୁଥିଲା ନିଜସ୍ୱ ପୃଥିବୀ। ଚଳଚଞ୍ଚଳ ଜୀବନଧାରାଟି ଯେପରି ଗତିହୀନ ନିଶ୍ଚଳ ଅଶୃଳ ହୋଇ କେତେ ଲୋକଙ୍କୁ କହିଲା ତା ଦୁଃଖ। ଅଫିସ ଯାଇ ବଡ଼ ହାକିମଙ୍କୁ ଭେଟିଲା, ଓଠ ତାର ଥରି ଉଠୁଥିଲା। ବିକଳ ଅସହାୟତାର ମୁଦ୍ରାରେ ହାତ ଯୋଡ଼ି ଗୁହାରି କଲା, ହଜୁର ସଭିଙ୍କ ପ୍ରାଣର ପ୍ରାଣ ଏଇ ଗଛଲତାମାନଙ୍କୁ ବଞ୍ଚି ରହିବାକୁ ଦିଅନ୍ତୁ ଆଜ୍ଞା। ମୋ ଘରଦ୍ୱାର ଦୋକାନ ଭାଙ୍ଗନ୍ତୁ, ଲୋଡ଼ା ନାହିଁ କିଛି, ଜମି ଟିକିଏ ବି ଲୋଡ଼ା ନାହିଁ ମୋର, ଏତିକି ମାଗୁଣୀ କେବଳ, ଏଇ ଉପକାରୀ ଗଛମାନଙ୍କର ଜୀବନ ରକ୍ଷା କରନ୍ତୁ। କେତେ ମଣିଷ ପଶୁପକ୍ଷୀଙ୍କର ସାହାରା, ବର୍ଷ ବର୍ଷ ହୋଇ ଛିଡ଼ା ହୋଇ ରହିଛନ୍ତି ନୀରବରେ ସଭିଙ୍କର ମଙ୍ଗଳାର୍ଥେ ଆଜ୍ଞା। ପରିହାସ କରି ଘୋଡ଼େଇ ଦିଆଯାଉଥିଲା ଅଫିସ୍ ପରିସରରୁ, କିଏ କିଏ ଆକ୍ଷେପ କରୁଥିଲେ ପାଗଳାଟାଏ। କେହି ଜଣେ କର୍ମଚାରୀ ଆଗେଇ ଆସିଲେ ଭିଡ଼ ଠେଲି, ବୁଝେଇବା ମୁଦ୍ରାରେ କହିଲେ, ଜାଣିଛୁ ସନତ, ଏ ସହର ଏବେ ଜିଲ୍ଲା ହୋଇଯିବ ରେ, ଏଣୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କର କାର୍ଯ୍ୟାଳୟ ଓ ବାସଭବନମାନ ନିର୍ମିତ ହେବ, ଆହୁରି କେତେକ ସରକାରୀ କର୍ମଚାରୀମାନଙ୍କ ସୁଦୃଶ୍ୟ ବାସଭବନମାନ ଗଢ଼ି ଉଠିବ ଯୋଜନାକ୍ରମେ। ତୋ ପରି କେତେ ଲୋକଙ୍କର ଘର ଉଜୁଡ଼ିବ ରେ, କିଏ ଶୁଣିବ ତୋ କଥା, କାହାକୁ କହିବୁ, କିଏ ଶୁଣିବ, ବଡ଼ ବଡ଼ ହାକିମ ରହିବେ ସେହି ଅଞ୍ଚଳରେ, କାହାକୁ କହିବୁ, କିଏ ଶୁଣିବ ତୋ କଥା, ଯା ଫେରି ଯା, ଯା ଫେରି ଯା ସନତ। ତଥାପି ଶେଷ ପ୍ରୟାସ କଲା ସନତ, ଦୋହରାଇଲା ପୁଣି, ଆଜ୍ଞା ଆଉ ଥରେ ବିଚାର କରନ୍ତୁ, ଏଇ ଉପକାରୀ ବୃକ୍ଷଲତାମାନଙ୍କୁ ସଦୟ ହୁଅନ୍ତୁ, ଉଦାର ହୁଅନ୍ତୁ ଟିକିଏ, କେତେ ଫଳଫୁଲ ଦେବି ଆପଣମାନଙ୍କୁ। ନିଷ୍ଫଳ ହୋଇ ଫେରି ଆସିଲା ସନତ, ଠିକ୍ରେ ଖିଆପିଆ ନାହିଁ, ତା ଆପଣାର ଗଛଲତାଙ୍କୁ ପଶୁପକ୍ଷୀମାନଙ୍କୁ ବଲବଲ ହୋଇ ଚାହିଁ ରହିଥାଏ। ବିକଳ ଶୂନ୍ୟ ଭାବ ଆଉଁସି ଦିଏ ସେମାନଙ୍କୁ, ଅସହାୟ ଭାବ ସହ କୁଣ୍ଢାଇ ଧରେ ବୃକ୍ଷଲତାମାନଙ୍କୁ। କ'ଣ କରିବ ସିଏ, ବୁଝିଲେନି ଲୋକେ କେମିତି ଏଇ ଗଛଲତା ଓ ପଶୁପକ୍ଷୀମାନଙ୍କ ସହ ହିଁ ଯୋଡ଼ି ହୋଇ ରହିଆସିଛି ମଣିଷମାନଙ୍କର ଅସ୍ତିତ୍ୱ। କହିପାରିବ କେମିତି ସନତ ତା ପ୍ରିୟ ବୃକ୍ଷଗଣଙ୍କୁ, ଆଉ ଦିନ କେତୋଟି ଭିତରେ ନିଶ୍ଚିହ୍ନ ହୋଇଯିବେ ସଭିଏଁ, ନିରାଶ୍ର ହୋଇଯିବେ କି ଏଇ ବାରବୁଲା ପଶୁପକ୍ଷୀ। ନିରବତାର ଭାଷାଟି କିନ୍ତୁ ସଞ୍ଚରିତ ହେଉଥିଲା ତା ଆପଣା ପରିବାର ଯାଏ, ପ୍ରାଣରୁ ପ୍ରାଣକୁ ସ୍ପନ୍ଦିତ ହେଉଥିଲା ଯେପରି ଅନୁଭବ ସବୁ। କାଲି ଆସି ପହଞ୍ଚିବ ସେଇ ଯନ୍ତ୍ର ଦାନବ ହୃଦୟ ଥରାଇ, ପ୍ରବଳ ଗର୍ଜନ କରି ମୁହୂର୍ତ୍ତ କରେ ଧରାଶାୟୀ କରିଦେବ ଘରଦ୍ୱାର ଗଛପତ୍ର ସବୁକିଛି। ସନତ କ'ଣ ଦେଖିପାରିବ ଏସବୁ, ଗଛପତ୍ର କିନ୍ତୁ ସ୍ଥିତପ୍ରଜ୍ଞ, ଜୀବନସାରା ମଣିଷଙ୍କ ସେବାରେ ଫଳଫୁଲର ସମ୍ଭାର ବାଢ଼ିବେ, ଶେଷରେ ସେହିମାନଙ୍କର ଇଚ୍ଛା ଅନିଚ୍ଛା ସହ ଉତ୍ସର୍ଗୀକୃତ ହେବେ, ଏଇ କ'ଣ ସେମାନଙ୍କ ଜୀବନର ସାର୍ଥକତା। ପଶୁପକ୍ଷୀମାନେ ଇତସ୍ତତ ବୁଲୁଥିଲେ, ବୟସ୍କ ଷଣ୍ଢଟିଏ କିନ୍ତୁ ଛିଡ଼ା ହୋଇ ରହିଥିଲା ସେଇଠି, ଗଛଟିଏର ଗଣ୍ଡିରେ ଘଷି ହେଉଥିଲା ତା ମୁହଁ,

ଲୁହର ଅର୍ଘ୍ୟ ବାଢ଼ୁଥିଲା ଗଛଟି ପ୍ରତି। ପବନର ପ୍ରବାହ ସହ ଡାଳପତ୍ରମାନେ ନଇ ଆସୁଥିଲେ, ଆଉଁସି ଦେଉଥିଲେ ତାକୁ। ସିରି ସିରି ହଲି ବୁଝାଇ ଦେଉଥିଲା ଗଛଟି, ଆରେ ପାଗଳା, ଏ ଯେ ପରିବର୍ତ୍ତିତ ଦୁନିଆ, ଆଜି ଅଛି ତ କାଲି ନାହିଁ, ଜାଣିଛୁ ତ କିଛି ନୂଆ କରିବାକୁ ହେଲେ କିଛିଟା ବଳିଦାନ ଲୋଡ଼ା। ଆଜି ଆମର ସେହି ସୌଭାଗ୍ୟ, ଆଜି ନହେଲେ କାଲି ଯେ ଯିବାକୁ ତ ପଡ଼ିଥାନ୍ତା ନିଶ୍ଚୟ। ଘରର ଗୋଟିଏ କଣରେ ବସି ରହିଥିଲା ସନତ, ବୁଝିପାରୁଥିଲା ନିରବ ଆଳାପ ସେମାନଙ୍କର, ଆକଳନ କରୁଥିଲା ପରିବର୍ତ୍ତିତ ଦୁନିଆକୁ। ସତେ ତ କେତେ ଗଲେଣି, କେତେ ଆସିଲେଣି ଯୁଗ ଯୁଗ ସହ, ମାନବ ଅବତାରୀ ଭଗବାନ ମଧ୍ୟ ବାଦ ପଡ଼ିଯାଇ ନାହାନ୍ତି। ତ୍ରେତୟା ଯୁଗରେ ଶ୍ରୀରାମଙ୍କର ରାମସେତୁ ରହିଯାଇଛି ସମୁଦ୍ରରେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ଲୀଳାବତାରର ପରିସମାପ୍ତି ସହ ତାଙ୍କର ଦ୍ୱାରିକା ମଧ୍ୟ ବିଲୀନ ହୋଇଯାଇଥିଲା ମହୋଦଧି ଗର୍ଭରେ। ଏତେ ସବୁ ଜ୍ଞାତ ଥିବା ସତ୍ତ୍ୱେ ସନତ୍ର କୋମଳ ମନଟି ମାନସିକ ପ୍ରସ୍ତୁତି ନେଇ ପାରୁନଥିଲା କେମିତି। ନିଜ ହାତରେ ବଡ଼ କରିଥିବା ଏହି ବୃକ୍ଷଗଣକୁ ତା ଆଖି ସାମ୍ନାରେ ନିଶେଷ ହେଉଥିବା କ'ଣ ଦେଖିପାରନ୍ତା ସିଏ। ପଶୁପକ୍ଷୀମାନେ ମିଳିତ ଭାବେ ଅସ୍ୱାଭାବିକ ରୋଦନା କରୁଥିଲେ, ସାଇରନ୍ ବାଜିଲା ପରି ଚାରିଆଡ଼େ ପ୍ରତିଧ୍ୱନିତ ହେଉଥିଲା। ବିପଦ ସଙ୍କେତ କି? କ'ଣ କରିବ ନ କରିବ ସନତ ଏବେ? ଥଳକୂଳ ନାହିଁ, ଝାପ୍ସା ଝାପ୍ସା ଚାରିଆଡ଼, ବ୍ୟର୍ଥ ମନେ ହେଉଥିଲା ନିଜସ୍ୱ ଅସ୍ତିତ୍ୱ। ରାତ୍ରିର ବୟସ ବଢ଼ୁଥିଲା, ତା ସହ ଅନ୍ଧକାରର ରାଜୁତି। କ'ଣ ଭାବି ଛିଡ଼ା ହୋଇ ପଡ଼ିଲା ସନତ, କେଉଁଆଡ଼େ ନଚାହିଁ ଆଗକୁ ଆଗକୁ ବଢ଼ାଇଲା ପାଦ, ମିଶି ଯାଉଥିଲା କେଉଁଠି ଅନ୍ଧକାର ଭିତରେ ସେଇ ମଣିଷଟି। ପଛରେ ରହିଗଲେ ତା ପ୍ରାଣପ୍ରିୟ ପରିବାର, ତା ଛୋଟ ଘର, ତାର ସାଇକେଲ ମରାମତି ଦୋକାନ। ପଶୁପକ୍ଷୀମାନଙ୍କର ଚିତ୍କାର ବଢ଼ି ଚାଲୁଥିଲା, ବୃକ୍ଷଗଣ ଦୋହଲୁଥିଲେ ବିଦାୟ ମୁଦ୍ରାରେ। ନିରବଦ୍ରଷ୍ଟା ସମୟର କିନ୍ତୁ ସବୁଠି ଯେ ନିରବତା, ନିରବଦ୍ରଷ୍ଟା ସମୟର କେମିତି ସବୁଠି ଯେ ନିରବତା। ଏଥର ମଧ୍ୟ ନୂଆ ସକାଳ ଉପନୀତ, ନିର୍ବିକାର ଥିଲେ ସୂର୍ଯ୍ୟ ମଧ୍ୟ, ହସୁଥିଲେ ସୂର୍ଯ୍ୟ ରକ୍ତିମ ଆଭା ସହ। ଶେଷଥର ପାଇଁ ସୂର୍ଯ୍ୟସ୍ନାତା ହେଉଥିଲେ ଗଛପତ୍ର, ଜେସିବି ଆସିଗଲା ଛାତିଥରା ଶବ୍ଦ ସହ। ପଶୁପକ୍ଷୀମାନଙ୍କର ମିଳିତ ବିରୋଧ ହାର ମାନୁଥିଲା, ନିର୍ବଳ ପଶୁପକ୍ଷୀମାନଙ୍କୁ ଆୟତ୍ତ କରିବା ନୂଆ ନଥିଲା ଚତୁର ମଣିଷଙ୍କ ପାଇଁ। ବୃକ୍ଷଗଣ କିନ୍ତୁ ଅବିଚଳିତ, ଦୃଢ଼, ନିର୍ବିକାର, ନିରବରେ ଛିଡ଼ା ହୋଇ ରହିଥିଲେ ଆପଣା ଧର୍ମରେ ଈଶ୍ୱରଙ୍କ ପରି, ବିନା ପ୍ରତିବାଦରେ। କିଛି କ୍ଷଣ ମଧ୍ୟରେ ଆପଣା ଅସ୍ତିତ୍ୱ ହରାଇବେ ବୋଲି ପ୍ରସ୍ତୁତି ନେଇ ସାରିଥିଲେ ହୁଏତ। ଧନ୍ୟବାଦ।

0: ଭଉଣୀମାନେ, ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ କ୍ଷୁଦ୍ର ଗଳ୍ପ ପରିବର୍ତ୍ତିତ ସମୟ। ଆଉ ଗଳ୍ପଟିକୁ ଆପଣମାନଙ୍କୁ ପଢ଼ି ଶୁଣାଉଥିଲେ ସାହିତ୍ୟିକା ସସ୍ମିତା ସାହୁ। ଏତେ ସୁନ୍ଦର ଗଳ୍ପଟିଏ ଆମର ଭଉଣୀମାନଙ୍କୁ ଶୁଣାଇଲେ, ଆମର କାର୍ଯ୍ୟକ୍ରମରେ ଭାଗ ନେଲେ। ଆମର ବିଭାଗ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
1: ନମସ୍କାର ମ୍ୟାଡମ୍।
0: ତେବେ ଅପା,
2: ହଁ ଆଶା,
0: କ୍ଷୁଦ୍ର ଗଳ୍ପଟି ଖୁବ୍ ଭଲ ଲାଗିଲା, ଆଉ ତାର ଶେଷ ପର୍ଯ୍ୟାୟଟି ତୁମେ ମନ ଦେଇ ଶୁଣୁଥିଲ ନା?
2: ହଁ, ମୁଁ ପୁରା ମନ ଦେଇକି ଶୁଣୁଥିଲି।
0: ଖୁବ୍ କଷ୍ଟ ଲାଗିଲା ନା?
2: ହଁ ପରା,
0: ଯେତେବେଳେ ଜେସିବି ମେସିନ୍ ଆସିଲା ଆଉ ଗଛଗୁଡ଼ିକ ଉପରେ ମାଡ଼ିଗଲା, ଆଉ ଆମର ଭଉଣୀ କହିଲେ ସେମାନେ ତ କଥା କହିପାରନ୍ତି ନାହିଁ, ନିସ୍ତବ୍ଧ ଭାବରେ ଛିଡ଼ା ହୋଇ ରହିଥିଲେ, ମୋ ମନକୁ ତ ଭାରି କଷ୍ଟ ଲାଗିଲା। ତ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଆମର ଭଉଣୀମାନେ ମଧ୍ୟ ନିହାତି ଭାବରେ ଗଳ୍ପଟି ଶୁଣି ଟିକେ ଭାବବିହ୍ୱଳ ହୋଇପଡ଼ିଥିବେ।
2: ପୁରା ଠିକ୍ କଥା ଆଶା, ଭଉଣୀଙ୍କ ମନକୁ ଯେଭଳି ଭାବରେ ଆଘାତ ଦେଇଛି ସେଇ ଦୃଶ୍ୟଟା, ସେଭଳି ଭାବରେ ଭାବବିହ୍ୱଳ କରିବ ସମସ୍ତଙ୍କୁ, ତାହେଲେ ଆଗାମୀ ଦିନରେ ଆଉ କେହି ମଧ୍ୟ ଏଇ ବୃକ୍ଷଗୁଡ଼ିକୁ ଏମିତି ଆଘାତ ଦେବାକୁ ଚେଷ୍ଟା କରିବେନି, ଆଉ ଗୋଟେ ସୁସ୍ଥ ପରିବେଶ ପାଇଁ ସମସ୍ତେ ସଂକଳ୍ପବଦ୍ଧ ନିଶ୍ଚିତ ଭାବରେ ହେବେ।

0: ତେବେ ଭଉଣୀମାନେ, ନିହାତି ଭାବରେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କୁ ଅନୁରୋଧ କରିବୁ, ସମସ୍ତେ ବୃକ୍ଷଲତା ପ୍ରତି ଟିକେ ସଜାଗ ରୁହନ୍ତୁ। ନିଶ୍ଚିତ ଭାବରେ ଜୀବନକାଳରେ ଗୋଟିଏ ହେଲେ ବୃକ୍ଷ ନିହାତି ଲଗାଇବା, ତାର ଯତ୍ନ ନେବା, ତାକୁ ବଡ଼ କରିବା, ନା କ'ଣ ପା?
1: ହଁ, ତେବେ ଯାଇ ଆମେ ସମସ୍ତେ ଗୋଟିଏ ସୁନ୍ଦର ପରିବେଶ ପାଇପାରିବା ଏବଂ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।
0: ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ। ତେବେ ଭଉଣୀମାନଙ୍କୁ ଅନୁରୋଧ କରିବା, ଯଦି ଆମର କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗିଛି, ତାହେଲେ ନିଶ୍ଚିତ ଭାବରେ ଅନେକ ମାତ୍ରାରେ ଚିଠିପତ୍ର ପଠାଇ ଆମକୁ ଉତ୍ସାହିତ କରିବେ।
1: ତେବେ ଭଉଣୀମାନେ, ଆପଣମାନଙ୍କଠୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ଅନ୍ନପୂର୍ଣ୍ଣା,
0: ଆଉ ମୁଁ ଆଶା ଜ୍ୟୋତି। ନମସ୍କାର।

0: ଶେଷ ହେଲା ଗୃହଲକ୍ଷ୍ମୀ, ଆକାଶବାଣୀ ବଲାଙ୍ଗୀର।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 12:30 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ, ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏବଂ ଆଇପିଏଲ୍ କ୍ରିକେଟର ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି

0: ହେଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯଦି ଆଲୋଚନା ବିଫଳ ହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପରମାଣୁ ଅସ୍ତ୍ରଠାରୁ ଇରାନକୁ ଦୂରେଇ ରଖିବା ପାଇଁ ଆମେରିକା ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। ପରମାଣୁ ଅସ୍ତ୍ର ବିକାଶ ଏବଂ ହାସଲଠାରୁ ଦୂରେଇ ରହିବା ପାଇଁ ଇରାନ ସହମତ ହୋଇଥିବା ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି, ତଥାପି ଏକ ସକାରାତ୍ମକ ଢଙ୍ଗରେ ଆଗଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତିରେ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି, ତେବେ ଦାବି ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟାବସାୟିକ କୋଠା ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ 11 ଜଣଙ୍କର ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ 5 ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଚିକିତ୍ସା ପରେ ଅନ୍ୟ 3 ଜଣ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ମେହେରୋଲି ପୁଲିସ୍ ଷ୍ଟେସନରେ ଏ ନେଇ ଏକ ଫୌଜଦାରୀ ମାମଲା ଦାୟର କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା, ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା, ରଣନୀତିକ ବିଶ୍ୱାସକୁ ସୁଦୃଢ଼ କରିବା, ସହଯୋଗ ବୃଦ୍ଧି, ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ନୂତନ ମାର୍ଗ ଉନ୍ମୋଚନ କରିବାକୁ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ସରକାର କପା ଉପରେ ଆମଦାନୀ ସୀମାଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। ଆସନ୍ତାକାଲିଠାରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ସମୟ ସୀମା ବଳବତ୍ତର ମୂଲ୍ୟ ଶୃଙ୍ଖଳାକୁ ବିଚାର କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ୍। ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says government is making all efforts to preserve heritage sites of the country. Highlights return of ancient Chola era copper plates to India during his recent visit to Netherlands. In his Mann Ki Baat program on Akashvani, Prime Minister urges people to stay safe during summer heat, promotes traditional Indian cooling drinks, and lauds farmers for taking indigenous mango varieties to global markets. Chief of Defence Staff Lieutenant General N.S. Raja Subramani says Indian Armed Forces remain committed to protecting country's sovereignty and territorial integrity. Admiral Krishna Swaminathan assumes charge as a new Chief of Naval Staff. U.S. President Donald Trump says United States is close to reaching a nuclear agreement with Iran, warns military action remains an option if negotiations fail. In badminton, Indian duo of Sattvik Sairaj Ranki Reddy and Chirag Shetty to take on Indonesia in the men's doubles final of Singapore Open today. And in IPL cricket final, Gujarat Titans and Royal Challengers Bengaluru all set for epic title clash in Ahmedabad this evening. Prime Minister Narendra Modi

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତ କାଫି ଜଗା ଆପକୁ ମିଳେଗା ଆମ ପନ୍ନା, କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ ଯାଏଗି, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ, ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତୁ କା ସରବତ, ଉସକି ତ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଔର ଗୋଆ ମେ କୋକମ ସରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ, ନିରମୋର ସମ୍ବାରମ ଔର ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନାହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ର କି ପରମ୍ପରା କା ହିସ୍ସା।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ

0: ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
1: एंड मैं छत्तीसगढ़ से बिलोंग करता हूँ सर। एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया। एंड मैं एथलेटिक्स 2021 से चालू किया। जब मैं स्कूल से पास आउट हुआ, मैं सैनिक स्कूल अंबिकापुर से पास आउट हूँ। एंड मैं पहले फुटबॉल खेला करता था। एंड मेरे पेरेंट्स कोविड के समय मुझे थोड़ी बहुत छूट देते थे कि तू जाके बाहर दौड़ ले या खेल ले। तो जब कोविड खत्म होने लगा तो मेरे फुटबॉल के जो फ्रेंड्स थे उन्होंने मुझे बोला कि स्टेट मीट होने वाला है, जाके तू पार्टिसिपेट कर।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥ୍ସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 2,69,166 ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ଜଣଙ୍କୁ ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ଆଇଆର୍ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 28 ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦୈତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ କହିଛନ୍ତି,

0: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
1: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ।

ଅଛି ବିଶ୍ୱ ତମାଖୁ ବର୍ଜନ ଦିବସ ଏବଂ କାଳ ବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती
1: उजाले उनकी यादों के। उजाले

ଏତେବେଳେ ଯାଇ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, ପରିବେଷଣ କରୁଛନ୍ତି ଗିରିଶ ଚନ୍ଦ୍ର ମିଶ୍ର ଓ ସାଥୀ।

ରେ ଯାତ୍ରୀମାନଙ୍କ ଗୋଷ୍ଠୀକୁ ନେତୃତ୍ୱ ଦେବା, ସ୍ଥାନୀୟ ଆକର୍ଷଣ, ଇତିହାସ ଏବଂ ସଂସ୍କୃତି ବିଷୟରେ ସୂଚନା ପ୍ରଦାନ କରିବା। ଭ୍ରମଣ ମାର୍ଗଦର୍ଶିକାମାନେ ଜ୍ଞାନୀ, ଆକର୍ଷଣୀୟ ଏବଂ ବିଭିନ୍ନ ସ୍ଥାନରୁ ଲୋକଙ୍କ ଗୋଷ୍ଠୀକୁ ପରିଚାଳନା କରିବାରେ ସକ୍ଷମ ହେବା ଆବଶ୍ୟକ। କାର୍ଯ୍ୟକ୍ରମ ଯୋଜନା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସମ୍ମିଳନୀ, ବିବାହ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ। ଏଥିପାଇଁ ଦୃଢ଼ ସାଂଗଠନିକ ଦକ୍ଷତା, ବିବରଣୀ ପ୍ରତି ଧ୍ୟାନ ଏବଂ ଏକକାଳୀନ ଅନେକ କାର୍ଯ୍ୟ ପରିଚାଳନା କରିବାର କ୍ଷମତା ଆବଶ୍ୟକ। ଡେଷ୍ଟିନେସନ୍ ମାର୍କେଟିଂ ବିଜ୍ଞାପନ, ସୋସିଆଲ ମିଡ଼ିଆ ଏବଂ ଅନ୍ୟାନ୍ୟ ମାର୍କେଟିଂ ଚ୍ୟାନେଲ ମାଧ୍ୟମରେ ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ପ୍ରୋତ୍ସାହିତ କରିବା, ପରିଦର୍ଶକଙ୍କୁ ଆକର୍ଷିତ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ଗନ୍ତବ୍ୟସ୍ଥଳ ପାଇଁ ପର୍ଯ୍ୟଟନ ରାଜସ୍ୱ ବୃଦ୍ଧି କରିବା ପାଇଁ ରଣନୀତି ବିକାଶ କରିବା। ସ୍ଥାୟୀ ପର୍ଯ୍ୟଟନ ଯାତ୍ରାର ପରିବେଶଗତ ପ୍ରଭାବକୁ ହ୍ରାସ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବା। ଏଥିରେ ସରକାରୀ ଏଜେନ୍ସି, ଅଣଲାଭକାରୀ ସଂଗଠନ କିମ୍ବା ପର୍ଯ୍ୟଟନ ବ୍ୟବସାୟ ପାଇଁ ପରିବେଶ ଅନୁକୂଳନ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ ସଂରକ୍ଷଣ ପ୍ରୟାସ ବିଷୟରେ ସଚେତନତା ବୃଦ୍ଧି କରିବା ଅନ୍ତର୍ଭୁକ୍ତ ହୋଇପାରେ।

0: ପର୍ଯ୍ୟଟନ ଶିଳ୍ପ ଆକର୍ଷଣୀୟ ସୁଯୋଗର ଏକ ଚମତ୍କାର ପରିସର ପ୍ରଦାନ କରେ। ଆପଣ ବିଭିନ୍ନ ସଂସ୍କୃତିର ଅଭିଜ୍ଞତା ପାଇପାରିବେ, ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିପାରିବେ ଏବଂ ବିଶ୍ୱର ଆଶ୍ଚର୍ଯ୍ୟଜନକ ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରିପାରିବେ। ବିଶ୍ୱ ଅଭିଜ୍ଞତା ପର୍ଯ୍ୟଟନ କ୍ଷେତ୍ରରେ ଏକ କ୍ୟାରିୟର ଆନ୍ତର୍ଜାତୀୟ ଭ୍ରମଣର ଦ୍ୱାର ଖୋଲିଥାଏ, ଯାହା ବୃତ୍ତିଗତମାନଙ୍କୁ ବିଭିନ୍ନ ସଂସ୍କୃତି, ଭାଷା ଏବଂ ପରମ୍ପରାରେ ନିଜକୁ ବୁଡ଼ାଇ ଦେବାର ସୁଯୋଗ ଦେଇଥାଏ। ବହୁମୁଖୀ ଭୂମିକା ଟୁର୍ ଗାଇଡ଼ ଠାରୁ ଆରମ୍ଭ କରି ଆତିଥ୍ୟ ପରିଚାଳକ ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପ ବିଭିନ୍ନ ଦକ୍ଷତା ଏବଂ ଆଗ୍ରହ ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ଭୂମିକା ପ୍ରଦାନ କରେ। ସୃଜନଶୀଳତା ସମ୍ଭାବନା ଅନନ୍ୟ ଭ୍ରମଣ ଅଭିଜ୍ଞତା ଡିଜାଇନ୍ କରିବା ପାଇଁ କଳ୍ପନା ଏବଂ ନବସୃଜନ ଆବଶ୍ୟକ, ଯାହା ପର୍ଯ୍ୟଟନକୁ ସୃଜନଶୀଳ ମନ ପାଇଁ ଏକ ଆଦର୍ଶ କ୍ଷେତ୍ର କରିଥାଏ। ବ୍ୟକ୍ତିଗତ ଅଭିବୃଦ୍ଧି ଯାତ୍ରା ଏବଂ ଆତିଥ୍ୟର ଜଟିଳତାକୁ ପାର କରିବା ଲୋକମାନଙ୍କୁ ଅନୁକୂଳନଶୀଳତା, ସ୍ଥିରତା ଏବଂ ପାରସ୍ପରିକ ସାଂସ୍କୃତିକ ଯୋଗାଯୋଗର ଦକ୍ଷତା ବିକାଶ କରିବାକୁ ଉତ୍ସାହିତ କରେ। ପ୍ରଭାବଶାଳୀ ପାରସ୍ପରିକ କ୍ରିୟା ପର୍ଯ୍ୟଟନ ବୃତ୍ତିଗତମାନେ ଯାତ୍ରୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ସୁଯୋଗ ପାଆନ୍ତି। ସେମାନଙ୍କର ଧାରଣା ପାଇଁ ଗନ୍ତବ୍ୟସ୍ଥଳର ସ୍ମୃତିକୁ ଆକାର ଦିଅନ୍ତି।
1: ଆର୍ଥିକ ଅବଦାନ ବିଶ୍ୱ ଅର୍ଥନୀତି ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଜରୁରୀ। ନିଯୁକ୍ତି ସୁଯୋଗ ସୃଷ୍ଟି କରେ ଏବଂ ସ୍ଥାନୀୟ ବିକାଶକୁ ଚଳାଇଥାଏ। ଜୀବନବ୍ୟାପୀ ଶିକ୍ଷା ଉଦୀୟମାନ ଯାତ୍ରାଧାରା ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କିମ୍ବା ଗନ୍ତବ୍ୟସ୍ଥଳ ସମ୍ବନ୍ଧୀୟ ଅନ୍ତର୍ଦୃଷ୍ଟି ହେଉ, ସବୁବେଳେ କିଛି ନୂଆ ଆବିଷ୍କାର କରିବାକୁ ପଡ଼ିଥାଏ। ପର୍ଯ୍ୟଟନ ଶିଳ୍ପରେ ବିଭିନ୍ନ ପ୍ରକାରର ଚାକିରି ଭୂମିକା ରହିଅଛି। ପ୍ରତ୍ୟେକର ନିଜସ୍ୱ ଦାୟିତ୍ୱ ଏବଂ ସମ୍ଭାବ୍ୟ ଦରମା ଅଛି, ଯେଉଁଥିରେ ଅନ୍ତର୍ଭୁକ୍ତ ଟୁର୍ ଗାଇଡ଼, ପର୍ଯ୍ୟଟନର ନେତୃତ୍ୱ ନେବା, ଆକର୍ଷଣ ବିଷୟରେ ସୂଚନା ପ୍ରଦାନ କରିବା, ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଉପଭୋଗ ସୁନିଶ୍ଚିତ କରିବା ଏବଂ ଲଜିଷ୍ଟିକ୍ସର ସମନ୍ୱୟ କରିବା। ସ୍ଥାନ ଏବଂ ଅଭିଜ୍ଞତା ଉପରେ ନିର୍ଭର କରି ଟୁର୍ ଗାଇଡ଼ମାନଙ୍କର ଦରମା ବ୍ୟାପକ ଭାବରେ ଭିନ୍ନ ଭିନ୍ନ ହୋଇପାରେ। ଟ୍ରାଭେଲ୍ ଏଜେଣ୍ଟ ଯାତ୍ରା ବ୍ୟବସ୍ଥା ଯୋଜନା ଏବଂ ବୁକିଂ କରିବାରେ ଗ୍ରାହକମାନଙ୍କୁ ସହାୟତା କରିବା, ଗନ୍ତବ୍ୟସ୍ଥଳ ବାସସ୍ଥାନ, ପରିବହନ ଏବଂ କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିବା ଏବଂ ସଂରକ୍ଷଣ ଏବଂ ଦେୟ ପରିଚାଳନା କରିବା। ଜଣେ ଟ୍ରାଭେଲ୍ ଏଜେଣ୍ଟଙ୍କ ଦରମା ଉପରେ କମିଶନ ଭିତ୍ତିକ

0: ରୋଜଗାରର ସମ୍ଭାବନା ରହିଛି।
1: ଲକ୍ଜରୀ ଯାତ୍ରା ପରାମର୍ଶଦାତା ଗ୍ରାହକମାନଙ୍କ ପାଇଁ ବ୍ୟକ୍ତିଗତ ଉଚ୍ଚମାନର ଯାତ୍ରା ଅଭିଜ୍ଞତା ଡିଜାଇନ୍ କରନ୍ତି। ଦାୟିତ୍ୱରେ ସ୍ୱତନ୍ତ୍ର ବାସସ୍ଥାନ ବୁକ୍ କରିବା, ସ୍ୱତନ୍ତ୍ର କାର୍ଯ୍ୟକଳାପ ବ୍ୟବସ୍ଥା କରିବା, ବିଶେଷଜ୍ଞ ଗନ୍ତବ୍ୟସ୍ଥଳ ପରାମର୍ଶ ପ୍ରଦାନ କରିବା ଏବଂ ସୁଗମ ଅନନ୍ୟ ଛୁଟି ନିଶ୍ଚିତ କରିବା ଅନ୍ତର୍ଭୁକ୍ତ ଥାଏ। ହୋଟେଲ ପରିଚାଳକ ହୋଟେଲର ଦୈନନ୍ଦିନ କାର୍ଯ୍ୟ ତଦାରଖ କରିବା, କର୍ମଚାରୀମାନଙ୍କୁ ପରିଚାଳନା କରିବା, ଅତିଥି ସନ୍ତୁଷ୍ଟି ସୁନିଶ୍ଚିତ କରିବା, ବଜେଟ୍ ଏବଂ ଆର୍ଥିକ ମାମଲା ପରିଚାଳନା କରିବା ଏବଂ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ କରିବା। ହୋଟେଲର ଆକାର ଏବଂ ସ୍ଥାନ ଉପରେ ନିର୍ଭର କରେ। ହୋଟେଲ ବିକ୍ରୟ ପରିଚାଳକ କର୍ପୋରେଟ୍ ଚୁକ୍ତିନାମା ସୁରକ୍ଷିତ କରି କାର୍ଯ୍ୟକ୍ରମ ଆୟୋଜନ କରି ଏବଂ ସେବାଗୁଡ଼ିକୁ ପ୍ରୋତ୍ସାହିତ କରି ରାଜସ୍ୱ ବୃଦ୍ଧି କରନ୍ତି। ଦାୟିତ୍ୱରେ ବିକ୍ରୟ ରଣନୀତି ବିକାଶ କରିବା, ଗ୍ରାହକ ସମ୍ପର୍କ ଗଠନ କରିବା ଏବଂ ଚୁକ୍ତିନାମାର ଆଲୋଚନା କରିବା ଅନ୍ତର୍ଭୁକ୍ତ। ବିମାନ ପାଇଲଟ ବିମାନ ପରିଚାଳନା କରନ୍ତି, ସୁରକ୍ଷିତ ଉଡ଼ାଣ ଏବଂ ଅବତରଣ ସୁନିଶ୍ଚିତ କରନ୍ତି। ସେମାନେ ଉଡ଼ାଣ ପଥ ଯୋଜନା କରନ୍ତି, ପାଣିପାଗ ପରିସ୍ଥିତି ଉପରେ ନଜର ରଖନ୍ତି, ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ କରନ୍ତି ଏବଂ ଉଡ଼ାଣ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିଥାନ୍ତି।
0: ଇଭେଣ୍ଟ ପ୍ଲାନର ସମ୍ମିଳନୀ, ବିବାହ କିମ୍ବା ଉତ୍ସବ ଆୟୋଜନ କରିବା, ଲଜିଷ୍ଟିକ୍ ସମନ୍ୱୟ କରିବା, ବଜେଟ୍ ପରିଚାଳନା କରିବା ଏବଂ ବିକ୍ରେତା ଏବଂ ଗ୍ରାହକମାନଙ୍କ ସହିତ ଯୋଗାଯୋଗ କରିବା। ରିସର୍ଚ୍ଚ ପରିଚାଳକ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରନ୍ତି, ଅତିଥି ସନ୍ତୁଷ୍ଟି ଏବଂ ସମସ୍ତ ବିଭାଗର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରନ୍ତି। ଦାୟିତ୍ୱରେ କର୍ମଚାରୀ ପରିଚାଳନା, କାର୍ଯ୍ୟକଳାପ ସମନ୍ୱୟ, ବଜେଟ୍ ପରିଚାଳନା ଏବଂ ସୁବିଧା ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ। ସ୍ପା ପରିଚାଳକ କାର୍ଯ୍ୟ ତଦାରଖ କରନ୍ତି ଏବଂ ସ୍ପାରେ ଅସାଧାରଣ ସେବା ଏବଂ ଅତିଥି ସନ୍ତୁଷ୍ଟି ପ୍ରଦାନ କରନ୍ତି। ଦାୟିତ୍ୱରେ କର୍ମଚାରୀମାନଙ୍କୁ ପରିଚାଳନା କରିବା, ନିଯୁକ୍ତି ସୂଚୀବଦ୍ଧ କରିବା, ଇନଭେଣ୍ଟ୍ରେରୀ ରକ୍ଷଣାବେକ୍ଷଣ କରିବା, ସ୍ପା ସେବାକୁ ପ୍ରୋତ୍ସାହିତ କରିବା ଏବଂ ବଜେଟ୍ ଏବଂ ଗ୍ରାହକ ମତାମତ ପରିଚାଳନା କରିବା ଅନ୍ତର୍ଭୁକ୍ତ।
1: ଦ୍ୱାରପାଳ ସୂଚନା ପ୍ରଦାନ କରେ, ସଂରକ୍ଷଣ କରେ ଏବଂ ପରିବହନ ଏବଂ ମନୋରଞ୍ଜନ ଭଳି ସେବା ବ୍ୟବସ୍ଥା କରେ। ଦାୟିତ୍ୱରେ ସ୍ଥାନୀୟ ଆକର୍ଷଣଗୁଡ଼ିକୁ ସୁପାରିଶ କରିବା, ସ୍ୱତନ୍ତ୍ର ଅନୁରୋଧଗୁଡ଼ିକୁ ପରିଚାଳନା କରିବା ଏବଂ ଏକ ସୁଖଦ ରହଣୀ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ। ପ୍ରତିଯୋଗିତାମୂଳକ ପର୍ଯ୍ୟଟନ ଶିଳ୍ପ ଚାକିରି ବଜାରରେ ସଫଳତାର ଆବଶ୍ୟକ ପାରସ୍ପରିକ ଦକ୍ଷତାର ଏକ ସେଟ୍ ଉପରେ ନିର୍ଭର କରେ, ଯେପରିକି ଯୋଗାଯୋଗ, ଯାତ୍ରୀ, ସହକର୍ମୀ ଏବଂ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଯୋଗାଯୋଗ ସୁଗମ କାରବାର ସୁନିଶ୍ଚିତ କରିବାରେ ଏବଂ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାରେ ସାହାଯ୍ୟ କରେ। ଗ୍ରାହକ ସେବା ପର୍ଯ୍ୟଟନ ଶିଳ୍ପରେ ଗ୍ରାହକ ଏବଂ ଅତିଥିମାନଙ୍କୁ ଅସାଧାରଣ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ଧୈର୍ଯ୍ୟ ଏବଂ ସହାନୁଭୂତି ସହିତ ଯାତ୍ରୀମାନଙ୍କର ଆବଶ୍ୟକତାକୁ ପୂର୍ବାନୁମାନ କରିବା ଏବଂ ପୂରଣ କରିବା ଏକ ଭଲ ଅଭିଜ୍ଞତାକୁ ଏକ ମହାନ ଅଭିଜ୍ଞତାରେ ପରିଣତ କରିପାରିବ।
0: ଅନୁକୂଳନଶୀଳତା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ପରିବର୍ତ୍ତନଶୀଳ ପରିସ୍ଥିତିକୁ ପରିଚାଳନା କରିବା, ନମନୀୟତା ବୃତ୍ତିଗତମାନଙ୍କୁ ସହଜରେ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଏବଂ ଦ୍ରୁତଗତିର ପରିବେଶରେ ଏକ ସକାରାତ୍ମକ ମନୋଭାବ ବଜାୟ ରଖିବାକୁ ଅନୁମତି ଦିଏ। ସାଂସ୍କୃତିକ ସମ୍ବେଦନଶୀଳତା ବିଭିନ୍ନ ସଂସ୍କୃତି, ପ୍ରଥା, ପରମ୍ପରା ଏବଂ ବିଶ୍ୱାସ ପ୍ରତି ସଚେତନତା ଏବଂ ବୁଝାମଣା ସମସ୍ୟା ସମାଧାନ, ଯାତ୍ରା ସମୟରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଶୀଘ୍ର ଚିନ୍ତାଧାରା ଏବଂ ସମ୍ବଳଶୀଳତା ମୂଲ୍ୟବାନ ଗୁଣ। ଦଳଗତ କାର୍ଯ୍ୟ ପର୍ଯ୍ୟଟନ ଶିଳ୍ପରେ ସୁଗମ ସେବା ପ୍ରଦାନ କରିବା ପାଇଁ ସହଯୋଗ ଜରୁରୀ ଅଟେ। ସହକର୍ମୀ ଏବଂ ଅଂଶୀଦାରମାନଙ୍କ ସହିତ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଦ୍ୱାରା ଦଳକୁ ସାଧାରଣ ଲକ୍ଷ୍ୟ ହାସଲ କରିବାରେ ଏବଂ ଯାତ୍ରୀମାନଙ୍କ ପାଇଁ ଅସାଧାରଣ ଅଭିଜ୍ଞତା ପ୍ରଦାନ କରିବାରେ ସାହାଯ୍ୟ ମିଳିଥାଏ।

0: ତେବେ ଶ୍ରୋତା ବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଶ୍ରୋତାବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆପଣମାନେ ଆମକୁ ଇମେଲ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ଇମେଲ୍ ଆଇଡ଼ିଟି ହେଲା airbalangir@gmail.com।
0: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହୁଛୁ। ନମସ୍କାର।

ଶୁଣୁଥିଲେ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଓଡ଼ିଆ ସୁଗମ ସଙ୍ଗୀତଟିଏ ଶୁଣନ୍ତୁ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଗୀତ ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

0: ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। ଗୀତ ରଚନା ଅତିବଡ଼ି ଜଗନ୍ନାଥ ଦାସ, କଣ୍ଠଶିଳ୍ପୀ ନମିତା।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ। ଗୀତ ରଚନା ଅତି ଓଡ଼ି ଜଗନ୍ନାଥ ଦାସ, କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପ୍ରଥମେ କିଛି ସୂଚନା ଓ ବିଜ୍ଞାପନ ସହ ଓଡ଼ିଆରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ପରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଡିଲିଟ୍ କଲୁ
1: ସବୁବେଳେ ସପିଂ
2: ଆଇ ନୋ ମା ଖର୍ଚ୍ଚ କରିବାର ବୟସ ଏଇଟା ରାଇଟ୍
3: ସେଭିଂ କରିବାର ବି ବୟସ ଏଇଟା
4: ଆଇ ନୋ ବାପା ସେଭ୍ କର ଉଚିତ ଜାଗାରେ ନିବେଶ କର ମୂଳଧନ ଉପରେ ସୁଧ ମିଳିବ ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ
2: ଆଇ ନୋ ନା
4: ଆର୍ବିଆଇ କହେ
5: କର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ
6: ଇଏ ହେଉଛି ମୋ ସାନ ଭାଇ ବହୁତ ଦୁଷ୍ଟ କଲେଜରେ ମାର୍କସିଟ୍ ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି ପଚାରିଲି ତ କହିଲା
7: ଭାଇ ସବୁ ସେଇ ଉପରବାଲାର ଦୟା ସୋଲାର ପ୍ୟାନେଲ ଅଛି ନା
6: ମୁଁ କହିଲି ଓ ସେଇଟା ସତ କଥା ଭାଇ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟ ଘର .gov.in

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36ଟି ଚକର ଅଖଡ଼ରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରବଳ ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4ଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ

ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋତ୍ସାହନ ଏବଂ କୌଶଳ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ବଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି, ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଆ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଚ୍ଚନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ 3 ରଥର ସମସ୍ତ ଚକ ଓ ଅଖଗୁଡ଼ିକୁ ଚୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭୂମି ତିଥିରେ 3 ରଥର 2 ଯୋଡ଼ା ନାହାକା ଚକରେ ଅଖଟେରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36 କୋଟି ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଟେରା କାର୍ଯ୍ୟ

ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ପିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ବିଭିନ୍ନ ବୃହତ୍ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗ ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ମାଲକାନଗିରିରେ 14 କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିସି କହିଛନ୍ତି।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108ଟି ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 61,88,000 ଟଙ୍କା ଲାଭାଂଶ ହୋଇଛି। 2,299 ଜଣ ଚାଷୀଙ୍କୁ 7 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: ନୂଆ କାର୍ ଜିତିବାର ମୌକା। ୱା, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ବୁଦ୍ଧୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ,
1: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। ଆର୍ବିଆଇ କହେ ସ୍ମାର୍ଟ ବନ, କୁଲ ରୁହ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମଣିଷ ଜୀବନରେ ହସ ନିଶ୍ଚିତ ଭାବେ ଏକ ମହୌଷଧି। ବଡ଼ ପାଟିରେ ହସିବା ଯେଉଁଠି ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, ସେଠାରେ ଏକ ଛୋଟ ସ୍ମିତ ହାସ୍ୟ ମଧ୍ୟ ଶାନ୍ତ ଓ ଶାଳୀନ ଭାବ ସହ ଆତ୍ମବିଶ୍ୱାସର ପରିପ୍ରକାଶ କରେ। ଆଜି ବିଶ୍ୱସ୍ତରରେ ପାଳନ କରାଯାଉଥିବା ସ୍ମିତ ହାସ୍ୟ ଦିବସ ମଧ୍ୟ ମୁଖ ଓ ଦନ୍ତର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିଥାଏ। ଏହା ସହିତ ସାରା ଦେଶରେ ସମାଜର ଶେଷ ଧାଡ଼ିରେ ରହିଯାଉଥିବା ବଞ୍ଚିତ ସମୁଦାୟଙ୍କ ପାଇଁ ପରୋପକାର ପ୍ରୟାସ କରିବା ଲାଗି ପ୍ରେରଣା ଦେଇଥାଏ। କାରଣ ଜଣଙ୍କ ମୁହଁରେ ଧାରେ ହସ ଆଣିଦେବା ଜୀବନ ସାର୍ଥକ କରିପାରେ। ଆଜିର ସ୍ମିତ ହାସ୍ୟ ଦିବସରେ ଛୋଟ ଛୋଟ ହସର କିଛି କିଛି କଥା ଜାଣିବା। ହସର ସୂତ୍ର ହେଉଛି 50-40-10। ଏହାକୁ ଖୁସିର ପାଇଚାର୍ଟ ବୋଲି କୁହାଯାଏ। ଏଥିରୁ ଜଣାଯାଏ 50% ଖୁସି ଆନୁବଂଶିକ ହୋଇଥିବା ବେଳେ 10% ଜୀବନର ପରିସ୍ଥିତିକୁ ଆଧାର କରି ମଣିଷ ହାସଲ କରିପାରେ। ତେବେ 40% ଜାଣତରେ କରିଥିବା ବିଭିନ୍ନ କାର୍ଯ୍ୟକଳାପରୁ ପ୍ରାପ୍ତ ହୋଇଥାଏ। ସୋନିଆ ଲ୍ୟୁବୋମିର୍ସ୍କିଙ୍କ ସମେତ ବହୁ ମନୋବୈଜ୍ଞାନିକ ଦ୍ୱାରା ବିକଶିତ ଏହି ସିଦ୍ଧାନ୍ତରୁ ଜଣାଯାଏ, ଆନୁବଂଶିକ ପ୍ରବୃତ୍ତି ଏବଂ ପରିସ୍ଥିତି ସତ୍ତ୍ୱେ ବ୍ୟକ୍ତି ନିଜର ଦୈନନ୍ଦିନ ସଚେତନକାରୀ ବିକଳ୍ପ ବା ନିଜ ମାନସିକତା ମାଧ୍ୟମରେ ନିଜ ପାଇଁ 40% ଖୁସି ଆଣିପାରନ୍ତି। ସ୍ମାର୍ଟଫୋନରେ ସୁଖଦ ବାର୍ତ୍ତା ପଠାଇବା ବେଳେ ସେଥିରେ ସ୍ମାଇଲି ଯୋଡ଼ିବାକୁ କେହି ଭୁଲନ୍ତି ନାହିଁ। ଏହି ସ୍ମାଇଲି ବାର୍ତ୍ତାର ଭାବକୁ ଆଗୁଆ ସ୍ପଷ୍ଟ କରିଦିଏ। ଏହି ପ୍ରତିଷ୍ଠିତ ହସିଲା ମୁହଁଟିକୁ ଡିଜାଇନ୍ କରିଥିଲେ ଗ୍ରାଫିକ୍ ଡିଜାଇନର ହାର୍ଭି ବଲ୍। 1963 ମାସାଚୁସେଟ୍ସର ୱର୍ସେଷ୍ଟରର ଷ୍ଟେଟ୍ ମ୍ୟୁଚୁଆଲ ଲାଇଫ୍ ଆସୁରାନ୍ସ କମ୍ପାନୀର ଏକ ବୀମା କମ୍ପାନୀ ପାଇଁ ସେ ଏହି ମୁହଁ ତିଆରି କରିଥିଲେ। ଏହାକୁ ପ୍ରାୟ 10 ମିନିଟ୍ ମଧ୍ୟରେ ଡିଜାଇନ୍ କରିଥିଲେ ହାର୍ଭି ଏବଂ ତାଙ୍କୁ ଏହି କାମ ପାଇଁ ମାତ୍ର $45 ଦିଆଯାଇଥିଲା। ସେ କିନ୍ତୁ ନିଜର ଏହି ଡିଜାଇନ୍କୁ ଟ୍ରେଡମାର୍କ କରିନଥିଲେ। ପରେ ତାଙ୍କ ସମ୍ପୃକ୍ତି ତଥା ସହମତି ବିନା ଅନ୍ୟମାନେ ବହୁଳ ଭାବରେ ଏହାକୁ ବ୍ୟବହାର କରିଥିଲେ ଏବଂ ଏହାକୁ ନେଇ ଭଲ ବ୍ୟବସାୟ ବି ହୋଇଥିଲା। ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହାର୍ଭି କହିଥିଲେ, ମୁଁ ହଳଦିଆ କାଗଜରେ ମୁହଁ ପାଇଁ ହସ ସହିତ ଏକ ବୃତ୍ତ ତିଆରି କରିଥିଲି କାରଣ ଏହା ସୂର୍ଯ୍ୟକିରଣ ପରି ଉଜ୍ଜଳ ଦେଖାଯାଉଥିଲା। ହାର୍ଭିଙ୍କ ପୁଅ ଚାର୍ଲସ କହିଛନ୍ତି, ତାଙ୍କ ପିତା କେବେ ବି କପିରାଇଟ୍ ପଞ୍ଜୀକରଣ ନ କରିଥିବା ନେଇ ଅନୁତାପ କରିନଥିଲେ। ଦନ୍ତ ବିଶେଷଜ୍ଞଙ୍କ ମତରେ ହସ 3 ପ୍ରକାରର। ଯଦିଓ ଅନେକ ପ୍ରକାରର ହସ ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଏକ ଅନନ୍ୟ ହସ ରହିଥାଏ, ସେଗୁଡ଼ିକ ଏହି 3ଟି ବର୍ଗ ମଧ୍ୟରୁ ଅନ୍ୟତମ। ଯେମିତିକି ସୂକ୍ଷ୍ମ ହସ, ଆକଳନ କରାଯାଇଛି ଯେ ଜନସଂଖ୍ୟାର ପ୍ରାୟ 1/3 ଲୋକଙ୍କ ମୁହଁରେ ସୂକ୍ଷ୍ମ ବା କ୍ୟୁସ୍ପିଡ୍ ହସ ଫୁଟିଥାଏ, ଯାହାକୁ ହୀରା ଆକୃତିର ବୋଲି ବର୍ଣ୍ଣନା କରାଯାଇପାରିବ। ଏହା କିପରି ଦେଖାଯାଏ ବୋଲି ଯଦିଓ କଳ୍ପନା କରିବା କଷ୍ଟକର ହୋଇପାରେ, ତେବେ ସୂକ୍ଷ୍ମ ହସ ଶୈଳୀର ସେଲିବ୍ରିଟିଙ୍କ ସର୍ବୋତ୍ତମ ଉଦାହରଣ ହେଉଛନ୍ତି ଆଞ୍ଜେଲିନା ଜୋଲି ଏବଂ ଜେନିଫର ଆନିଷ୍ଟନ୍। ଯଦି ଆପଣ ହସୁଥିବା ସମୟରେ ଆପଣଙ୍କ ପାଟିର କୋଣ ଉପରକୁ ଏବଂ ବାହାରକୁ ଗତି କରେ, ତେବେ ଆପଣ ନିଜ ହସକୁ ଏହି ପ୍ରକାରର ବୋଲି ଚିହ୍ନଟ କରିପାରିବେ। କମିସ୍ୟୋର ବା ସଂଯୋଗ ପ୍ରକାରର ହସ ସବୁଠାରୁ ସାଧାରଣ ପ୍ରକାର ବୋଲି କୁହାଯାଏ। ଏହା ବିଶ୍ୱର ପ୍ରାୟ 67% ଲୋକଙ୍କଠାରେ ଦେଖାଯାଏ। ଏହି ପ୍ରକାରର ହସ ଆକାରରେ ଧନୁ ଭଳି, ଏହାକୁ ମୋନାଲିସା ସ୍ମାଇଲ୍ ବୋଲି ମଧ୍ୟ କହିଥାନ୍ତି। ଯଦି ଏହି ପ୍ରକାର ହସକୁ କଳ୍ପନା କରିବା କଷ୍ଟକର ମନେ କରନ୍ତି, ତେବେ ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଏପରିକି ବିରାଟ କୋହଲିଙ୍କ ହସ କଥା ମନେ ପକାଇପାରନ୍ତି। ଏହି ପ୍ରକାର ହସ ହାସଲ କରିବା ପାଇଁ ଓଠର କୋଣ, ଯାହାକୁ କମିସ୍ୱର ବୋଲି ଜଣାଯାଏ, ତାହା ହସୁଥିବା ସମୟରେ ବାହାରକୁ ଉଠି କାନର କୋଣ ଆଡ଼କୁ ବ୍ୟାପିଯାଏ, ଯାହା କୁହାଯାଏ କମିସ୍ୱର ବା ସଂଯୋଗକାରୀ ହସ ହେଉଛି କାନରୁ କାନ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ହସ। ସମ୍ଭବତଃ ଏହି ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ଯାହାଙ୍କର ହସ ଠିକ୍ ଏହିପରି ଥିଲା। ସବୁଠାରୁ ବିରଳ ପ୍ରକାରର ହସ ହେଉଛି ଜଟିଳ ହସ ବା କମ୍ପ୍ଲେକ୍ସ ସ୍ମାଇଲ୍, ଯାହା ଜନସଂଖ୍ୟାର ମାତ୍ର 2% ଲୋକଙ୍କ ପାଖରେ ଦେଖିବାକୁ ମିଳେ ବୋଲି ଆକଳନ କରାଯାଇଛି। ଏହାକୁ ବିରଳ ହସ ବୋଲି କୁହାଯିବାର କାରଣ ହସୁଥିବା ସମୟରେ ଏକକାଳୀନ 3ଟି ମାଂସପେଶୀ ଆବଶ୍ୟକ। ଏଥିପାଇଁ ତଳ ଓଠ ସହିତ କୋଣ ଏବଂ ଭିତର ଓଠର ମାଂସପେଶୀ ତଳକୁ ଟାଣି ହୋଇଯାଏ। ଯଦିଓ ଏହା କମିଶ୍ୱର ସ୍ମାଇଲ୍ ସହିତ ସମାନ, ତଥାପି ଜଟିଳ ହସ ବହୁତ ଚଉଡ଼ା। ଏହି ପ୍ରକାରର ହସ ଥିବା ଲୋକମାନେ ସାଧାରଣତଃ ହସିବା ସମୟରେ ସେମାନଙ୍କର ଉପର ଏବଂ ତଳଦାନ୍ତ ଅଧିକ ପ୍ରକାଶ କରନ୍ତି। ଜଟିଳ ସ୍ମାଇଲ୍ର ପ୍ରସିଦ୍ଧ ଉଦାହରଣ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଖୁସି କପୁର ଆଦି ଅନ୍ତର୍ଭୁକ୍ତ।
2: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ ଥି ଆମ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026କେ ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟଥି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ଛତିଶା ନିଯୋଗର ବୈଠକ। ଆଉ ତମାଖୁ ସେବନ ଆର୍ ତାର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଇ ବଛର ଖରା ମାସେ ଦେଖାଦେଇଥିବାର ଜବର ଗରମ ଆଉ ଗୁଲଗୁଲି ସମୟଥି ସବୁନୁ ଅତ୍କା ସତର୍କ ରହିବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ପରାମର୍ଶ ଦେଇଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 134 ନମ୍ବର ଅଧ୍ୟାୟ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍, ଖରାର ପ୍ରକୋପନୁ ରକ୍ଷା ପାଇବା

0: ଲାଗି ଭିନ୍ ଭିନ୍ ସରକାରୀ ବିଭାଗ ତରଫୁ ଜାରି କରିଥିବାର ନିର୍ଦ୍ଦେଶାବଳୀକେ ପାଳନ କରବାରକେ ହେବା। ଭରପୁର ପାନ୍ ପିଇବାର ସହିତ ଜବର ଖରା ହେଉଥିବାର ସମୟଥି ଘରୁ ବାହାରକେ ଗଲାବେଳେ ସତର୍କ ହେବାରକେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକେ ପ୍ରଶଂସା କରି କହିଛନ୍, ଜବର ଗରମ ହେଉଥିବାର ବେଳେ ବେଲପଣା ବାଗିର ଥଣ୍ଡା ପିଇବାର ଦରବ ଶରୀର ଲାଗି ବହୁତ ହିତକର ହେ।
1: କାଫି ଜଗା ଆପକୁ ମିଳେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଔର ଗର୍ମି ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ ଯାଏଗୀ, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତ୍ତୁ କା ସରବତ ଉସକି ତ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଔର ଗୋଆ ମେ କୋକମ ସରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ, ନିରମୋର, ସମ୍ବାରମ ଔର ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ରୋଁ କି ପରମ୍ପରା କା ହିସ୍ସା।
0: ଖରା ମାସେ ଆମର ଆମର ଉତ୍ପାଦନ ଆଉ ତାର ଆଦର ଉପରେ ଜୋର ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ସବୁ ଅଞ୍ଚଳନୁ ଉତ୍ପାଦିତ ହେଉଥିବାର ଆମର ଖାସ୍ ସ୍ୱାଦ ଆଉ ବାସ୍ନା ରହିଛି। ଏ ଅବସରରେ ସେ ଦେଶର ଭିନ୍ ଭିନ୍ ଜାଗାନୁ ଉତ୍ପାଦିତ ହେଉଥିବାର ଆମ ବାବଦେ କହିଛନ୍। ଆମ ଚାଷ କରୁଥିବାର ଚାଷୀମାନଙ୍କର ଉଦ୍ୟମକେ ପ୍ରଶଂସା କରିକରି ପ୍ରଧାନମନ୍ତ୍ରୀ କହିଛନ୍, କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥେ ଏଟା ବହୁତ ସାହାଯ୍ୟ କରୁଛି। ଗାଁ ଇଲାକାନୁ ବାହାରୁଥିବାର ଆମ ଏହାତେ ବିଶ୍ୱ ବଜାରନୁ ପହଞ୍ଚିଛି। କିଛିଦିନ ତଳେ ନେଦରଲ୍ୟାଣ୍ଡସ୍ ଗସ୍ତ ବାବଦେ ଶ୍ରୀ ମୋଦି କହିଛନ୍, ଚୋଳ ଯୁଗର ପ୍ରାଚୀନ ତମ୍ବା ପାତ୍ରମାନଙ୍କୁ ଭାରତକେ ଫେରାଇ ଅଣାହୋଇଛି। ଏହି ତମ୍ବା ଦରବ ଚୋଳ ରାଜବଂଶର ସଫଳତା ବର୍ଣ୍ଣନା କରିବାର ସହିତ ସେତେବେଳେ ନୌବାଣିଜ୍ୟ କେତେ ବରକସ ଥିଲା ସେ ବାବଦେ ଦର୍ଶାଉଛି। ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କର ସହିତ ଚୋଳ ରାଜୁତିବେଳର ସମ୍ପର୍କ ବାବଦେ ଶ୍ରୀ ମୋଦି ଆଲୋକପାତ କରିଛନ୍। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀମାନଙ୍କୁ ସଂରକ୍ଷିତ କରିକରି ରଖବାର୍ଥି ସରକାର ଅହର ଚେଷ୍ଟା ଜାରି ରଖିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରନୁ ହୋଇଥିବାର ଗୋଟିଏ ଜରୁରୀ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ଦେଇଛନ୍। ଷଷ୍ଠ ସପ୍ତମ ଶତାବ୍ଦୀଥି ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କର ସହିତ ଯୋଡ଼େ ତିନିଟା ବିରଳ ତମ୍ବା ଦରବ ମିଳିଛେ ବୋଲି ଶ୍ରୀ ମୋଦି କହିଛନ୍। ଝାଡ଼ଖଣ୍ଡର ରାଞ୍ଚିନୁ ହୋଇଥିବାର ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ତରଫୁ ହୋଇଥିବାର ପ୍ରତିଯୋଗିତା ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ଏଥି 800 ଜନ ଖେଳାଳି ଭିନ୍ ଭିନ୍ ବର୍ଗନୁ ଭାଗ ନେଇଥିଲେ। ଚାରିଟା ଜାତୀୟ ରେକର୍ଡ ସ୍ଥାପନା କରିଥିବା ଖେଳାଳିମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍। 100 ମିଟର ଦୌଡ଼ ପ୍ରତିଯୋଗିତାଥି ନୂଆ ରେକର୍ଡ କରିଥିବାର ଗୁରବିନ୍ଦର ବୀର ସିଂ ଆଉ ଓଡ଼ିଶାର ଖେଳାଳି ଅନିମେଶ କୁଜୁଙ୍କ ସଙ୍ଗେ ଶ୍ରୀ ମୋଦି କଥା ହୋଇଛନ୍। କାର୍ଯ୍ୟକ୍ରମ ସମୟଥି ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।
2: ଅନିମେଶ ଜୀ ନମସ୍କାର।
3: ନମସ୍ତେ ସାର୍, ମେ ନାମ ଅନିମେଶ କୁଜୁର ହେ। ମେ 200 ମିଟର ଔର 400 ମିଟର କା ନ୍ୟାସନାଲ ରେକର୍ଡ ହୋଲ୍ଡର ହୁଁ। ଏଣ୍ଡ ମେ ଛତିଶଗଡ଼ ସେ ବିଲଙ୍ଗ କରତା ହୁଁ ସାର୍। ଏଣ୍ଡ ଅଭି ମେ ଓଡ଼ିଶା ସେ ଖେଲତା ହୁଁ। ମେ ଲାଷ୍ଟ ଇୟର ଏସିଆନ ମେଡଲ ଔର ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡଲ ଲେକେ ଆୟା। ଏଣ୍ଡ ମେ ଆଥଲେଟିକ୍ସ 2021 ସେ ଚାଲୁ କିଆ। ଜବ ମେ ସ୍କୁଲ ସେ ପାସ୍ ଆଉଟ ହୁଁ, ମେ ସୈନିକ ସ୍କୁଲ ଅମ୍ବିକାପୁର ସେ ପାସ୍ ଆଉଟ ହୁଁ। ଏଣ୍ଡ ମେ ପହଲେ ଫୁଟବଲ ଖେଲା କରତା ଥା। ଏଣ୍ଡ ମେରେ ପେରେଣ୍ଟସ କୋଭିଡ କେ ସମୟ ମୁଝେ ଥୋଡ଼ି ବହୁତ ଛୁଟ ଦେତେ ଥେ କି ତୁ ଯାକେ ବାହାର ଦୌଡ଼ ଲେ ୟା ଖେଲ ଲେ। ତୋ ଜବ କୋଭିଡ ଖତମ ହୋନେ ଲଗା ତୋ ମେରେ ଫୁଟବଲ କେ ଯୋ ଫ୍ରେଣ୍ଡସ ଥେ ଉନ୍ହୋନେ ମୁଝେ ବୋଲା କି ଷ୍ଟେଟ ମିଟ ହୋନେ ୱାଲା ଯାକି ତୁ ପାର୍ଟିସିପେଟ କର।
0: ପ୍ରଧାନମନ୍ତ୍ରୀ ଆହୁରି କହିଛନ୍, ଜ୍ୟୋତିର୍ବିଜ୍ଞାନ ସବୁବେଳେ ଜୁଆନ ପିଢ଼ିଙ୍କର ଲାଗି କୌତୁହଲ ସହିତ ଅନୁସନ୍ଧାନ ଦିଗେ ପ୍ରେରଣା ଦେଉଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ସାରା ଦେଶେ ଧୀରେ ଧୀରେ ଲୋକପ୍ରିୟ ହେଉଛି। ଜୁଆନ ପିଢ଼ିଙ୍କୁ ଏହି କ୍ଲବ ଥି ସାମିଲ ହେବାର ସହିତ ଛୁଟି ଦିନମାନଙ୍କେ ପ୍ଲାନେଟୋରିୟମ ବୁଲିଯିବାରକେ ସେ ଅନୁରୋଧ କରିଛନ୍। ଭିନ୍ ଭିନ୍ କ୍ଷେତ୍ରଥି ପ୍ରଶଂସନୀୟ କାମ କରିଥିବା ନାଗରିକମାନଙ୍କର ବାବଦେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମଥି କହିଛନ୍, ସମାଜ ଲାଗି ନିରନ୍ତର କାମ କରୁଥିବା ଲୋକମାନଙ୍କରନୁ ଶିଖିକରି ନିଜେ କିଛି ଭଲ କାମର ଭାଗିଦାରୀ ହେବାରକେ ପ୍ରଧାନମନ୍ତ୍ରୀ ସମକୁ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ କୁଳପତି ସମ୍ମିଳନୀ 2026 ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଉଦ୍ଘାଟନ କରିଛନ୍। ଜାତୀୟ ଶିକ୍ଷାନୀତି 2020 ଥି ଡିଜିଟାଲ ଶିକ୍ଷା, ଦକ୍ଷତା ବଢ଼ାବାର, ନବସୃଜନ ଆଉ ଗବେଷଣାକେ ତହକାବାର ଆଉ କୌଶଳ ଭିତ୍ତିକ ଶିକ୍ଷା ଉପରେ ଜୋର୍ ଦିଆଯାଉଛେ ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟ ତିଆରି କରୁଥିବାର ଦକ୍ଷ ମାନବ ସମ୍ବଳ ଦେଶ ଆଉ ରାଜ୍ୟକେ ନୂଆ ରୂପରେଖ ଦେଶୀ। କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଜାତୀୟ ଶିକ୍ଷାନୀତି ଜୁଆନ ପିଢ଼ିଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ଦିଗେ ଗୋଟିଏ ମାଇଲ ଖୁଣ୍ଟା ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ସବୁନୁ ଭଲ ଆଉ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ଦିଆଯିବାର ଲାଗି ଏଥି ଚେଷ୍ଟା କରାଯାଉଛି। ଓଡ଼ିଶା ଗୋଟିଏ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନେଉଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
4: ଆଜି ଓଡ଼ିଶା ଶିକ୍ଷା କ୍ଷେତ୍ରରେ କେବଳ ଅନ୍ୟ ରାଜ୍ୟମାନଙ୍କ ସହିତ ଆମ ଓଡ଼ିଶା ସମକକ୍ଷ ହୋଇନାହିଁ, ବରଂ ଏକ ସମୃଦ୍ଧ ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ନେତୃତ୍ୱ ନେଇକରି ଆଗକୁ ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷ

ଆମ ରାଜ୍ୟ ସରକାର ଉଚ୍ଚଶିକ୍ଷା ବଜେଟ୍ରେ ଏବଂ ଶିକ୍ଷା ବଜେଟ୍ରେ ମଧ୍ୟ ଯେଭଳି ଭାବରେ ଆମେ ଏହାକୁ ବହୁତ ପ୍ରାଧାନ୍ୟ ଦେଇଛୁ ଆର୍ଥିକ ବର୍ଷ 2025-26 ପାଇଁ ଯଦି ଆମେ ଦେଖିବା।

0: କୋଟି ଟଙ୍କାର ବଜେଟ୍କୁ ସମୁଦାୟ ବଜେଟ୍ର 13.7% ଆମେ ରଖିଛନ୍ତି।
1: କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି, ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଆଉ ବିଶ୍ୱବିଦ୍ୟାଳୟମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରଥି ଆଗ୍କେ ନେବାର୍ ଲାଗି ଭିନ୍ ଭିନ୍ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ କୁଳପତିମାନେ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅବସ୍ଥିଙ୍କୁ ରାଜ୍ୟପାଳଙ୍କର ଏଡିସି ଭାବେ ନିଯୁକ୍ତି ଦେଇଛନ୍। ଇତାର ସହିତ ସେ ଓଡ଼ିଶା ରାଜ୍ୟପାଳଙ୍କର ସମ୍ମାନଜନକ ଏଡିସି ପଦବୀଥି ନିଯୁକ୍ତ ହୋଇଥିବାର ପହିଲା ମହିଳା ଆଇପିଏସ୍ ଅଧିକାରୀ ହୋଇଛନ୍। ଲୋକଭବନ ହୋଇଥିବାର ଆନୁଷ୍ଠାନିକ କାର୍ଯ୍ୟକ୍ରମଟି ରାଜ୍ୟପାଳ ଅନନ୍ୟା ଅବସ୍ଥିଙ୍କୁ ନୂଆ ପୁଲିସ୍ ଏଡିସି ଭାବେ ସ୍ୱାଗତ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଅଧ୍ୟକ୍ଷତାଥି ପୁରୀ ନୀଳାଦ୍ରୀ ଭକ୍ତନିବାସନୁ ଛତିଶା ନିଯୋଗର ଜରୁରୀ ବୈଠକ ମୁଲେଇଛି। ବୈଠକଟି ଆଗ୍କେ ହେବାର୍କେ ଥିବାର ରାଜେନ୍ଦ୍ରାଭିଷେକଠାନୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇକରି ଅନୁମୋଦନ କରାଯିବା। ଇତାର ସହିତ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ସୁମିଆତି ଭିନ୍ ଭିନ୍ ବ୍ୟବସ୍ଥା ଉପରେ ବିଲ୍ ଆଲୋଚନା କରାଯାଇକରି ସେସବୁକେ ଅନୁମୋଦନ କରାଯିବା। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହେବା ଋତୁରୁ ନୀତି ସବ୍କମିଟି ବୈଠକ ହେବା। ତମାଖୁ ସେବନ ଓ ସ୍ୱାସ୍ଥ୍ୟ ଲାଗି ହେଉଥିବାର ଇତାର କୁପ୍ରଭାବ ବାବଦେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। 1988 ପାଳନ କରାଯାଉଥିବାର ଏହି ଦିବସର ଏ ବଛର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକେ ଉଜାଗର କରବାର, ନିକୋଟିନ୍ ଆଉ ତମାଖୁ ବାଗିର ବଦଭ୍ୟାସର ମୁକାବିଲା କରବାର। ତମାଖୁତି ସାଧଚାନୁ ଅତକା ବିଷାକ୍ତ ଦରବ ରହିଛି, ସେ ଭିତରୁ 60 କର୍କଟ ରୋଗ କରାସି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାନୁ 15% ଅତକା 51% ପୁରୁଷ ଆଉ 26% ମହିଳା କେନ୍ସି ପ୍ରକାର ତମାଖୁ ସେବନ କରସନ୍। ଓଡ଼ିଶାକେ ତମାଖୁମୁକ୍ତ ରାଜ୍ୟ ବନାବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସଟି ଆହ୍ୱାନ ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ ତମାଖୁ ସେବନର ଅପକାରିତା ବାବଦେ ନିଜେ ସଚେତନ ହେବାର ସହିତ ଅଲଗାମାନଙ୍କୁ ସଚେତନ କରବାର ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫ ଏସ୍ଆଇଆର୍ ବାବଦେ ବ୍ୟାପକ ସଚେତନତା ସୃଷ୍ଟି କରବାର ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫ ଗୋଟିଏ ଖାସ୍ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବାର ଏହି ସଚେତନତା ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ, ପଞ୍ଚାୟତ ଆଉ ସହରାଞ୍ଚଳ ବୁଲିକରି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦେ ସଚେତନ କରାବା। ଶେଷ ମୁଖ୍ୟ ଖବର ଫେରଘାଏ। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥି ଆମ୍ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026 ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମିତି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛି ଛତିଶା ନିଯୋଗର ବୈଠକ। ଆଉ ତମାଖୁ ସେବନ ଓ ତା'ର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଘନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଘନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ, ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟ ହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ଭାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି, ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍

ଟେକ୍ନୋଲୋଜି ଜୈବ ପ୍ରଯୁକ୍ତିବିଦ୍ୟା କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା, ସ୍ୱାସ୍ଥ୍ୟ, କୃଷି, ଯୋଗାଯୋଗ, ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ଜଣ ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ବାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ 6 ଜଣ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ 13 ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫୁରଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍କ୍ଲିସର୍ କହିଛନ୍ତି, ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି, ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଇବୋଲାରେ ଆକ୍ରାନ୍ତ 5 ଜଣଙ୍କୁ ସୁସ୍ଥ କରାଯାଇପାରିଛି ବୋଲି ପୂର୍ବାଞ୍ଚଳ କଙ୍ଗୋର ବୁନିଆ ପ୍ରଦେଶ ଗସ୍ତରେ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘୋଷଣା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଦନମ୍ ଘେବ୍ରିୟସ୍ ବୁନିଆରେ ନୂତନ ଇବୋଲା ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ଅବସରରେ ଏହା ଘୋଷଣା କରିଛନ୍ତି। ଇବୋଲାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସେଠାକାର ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତ୍ୟତମ ରିପୋର୍ଟ ଅନୁଯାୟୀ ଇବୋଲାରେ 906 ଜଣ ସନ୍ଦିଗ୍ଧ ଆକ୍ରାନ୍ତ ହୋଇଥିବାବେଳେ 223 ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ପଡ଼ୋଶୀ ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇବୋଲାରେ 9 ଜଣ ଆକ୍ରାନ୍ତ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲାର ତୁରନ୍ତ ପରୀକ୍ଷା, ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ନିୟୋଜନ ଏବଂ ନିରନ୍ତର ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଲଦାଖରେ ଆଇନଗତ ମାପ ସମ୍ବନ୍ଧୀୟ ସୁଧାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ଜନବିଶ୍ୱାସ ଆଇନ 2026 ଏବଂ ନିୟାମକ ସୁଧାର ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ସରଳ କରିବା ପାଇଁ ଆଲୋଚନା କରାଯାଇଛି। ଖାଉଟି ବ୍ୟାପାର ସଚିବ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜନ ମାପର ନିର୍ମାଣକାରୀ, ଡିଲର ଓ ମରାମତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ଆଧାରିତ ବ୍ୟବସ୍ଥା ସହିତ ପ୍ରଚଳିତ ଲାଇସେନ୍ସ ବ୍ୟବସ୍ଥାକୁ ବଦଳାଯିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଛି। ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ ଅଞ୍ଚଳରେ ଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ପ୍ରୟୋଗଶାଳାରେ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବରିଷ୍ଠ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟର୍ମିନାଲ ବାଲିଷ୍ଟିକ୍ କ୍ଷେପଣ ଗବେଷଣା ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଜି ପୁରୁଷ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ମହମ୍ମଦ ସୋଇବୁଲ ଫିକ୍ରି ଏବଂ ଫଜର ଆଲଫିଆନ୍ଙ୍କ ଯୋଡ଼ିକୁ 18-21, 21-17 ଏବଂ 21-16 ପରାସ୍ତ କରିଛନ୍ତି।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସିଙ୍ଗାପୁର ଓପନ୍ ସୁପର 750 ଟାଇଟଲ୍ ହାସଲ କରିଥିବା ସତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ୍ ସେଟ୍ଟି

0: ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ବୃହତ ସମନ୍ୱିତ ଇସ୍କାତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 1,25,000 କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଜେଏସ୍ଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା ସହକାରେ ତଦାରଖ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦୀନଦୟାଲ ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏ ସମ୍ପର୍କରେ ୟୁନିୟନର ସଭାପତି କ୍ଷୀରୋଦ ଚନ୍ଦ୍ର ପରିଡ଼ା କହିଛନ୍ତି,
3: ମୁଖ୍ୟମନ୍ତ୍ରୀ ପାରାଦ୍ୱୀପଠାରେ ଜେଏସ୍ଡବ୍ଲ୍ୟୁ ତରଫରୁ ସମନ୍ୱିତ ଇସ୍କାତ ପ୍ରକଳ୍ପର ଆରମ୍ଭ କଲେ ଏବଂ ଏହି ପ୍ରକଳ୍ପରେ ଜିନ୍ଦଲର ଯେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମହୋଦୟ ସେ ମଧ୍ୟ କିଛି ଅଞ୍ଚଳର ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଅଞ୍ଚଳର ତିନି ପଞ୍ଚାୟତ ଢିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ତିନି ପଞ୍ଚାୟତରୁ ଯେପରି ଅଧିକରୁ ଅଧିକ ନିଯୁକ୍ତି ମିଳିବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସେଠି 80%ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
2: ଜଗତସିଂହପୁର ଜିଲ୍ଲାର ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ପ୍ରକ୍ରିୟା ଆରମ୍ଭ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ ମାସ 28 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଏଲ୍ଓ ବା ବୁଥ୍ ସ୍ତରୀୟ ଅଧିକାରୀମାନେ ଭୋଟରମାନଙ୍କ ଘରକୁ ଘର ଯାଇ 2 ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ। ଏହି ପ୍ରକ୍ରିୟାରେ ଜିଲ୍ଲାରେ 9,74,435 ଜଣ ଭୋଟରଙ୍କ ସଂଶୋଧିତ ତଥ୍ୟ ସଂଗ୍ରହ କରାଯିବ। ଚଳିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ବିଏଲ୍ଓ ମାନେ ଭୋଟରମାନଙ୍କ ଘରେ ପୂର୍ବାହ୍ନ 11 ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3 ଘଟିକାରୁ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ବୁଥରେ ବସି ଭୋଟରମାନଙ୍କୁ ସହାୟତା କରିବେ। ଯେଉଁମାନଙ୍କର ବୟସ 2026 ଜୁଲାଇ 1 ସୁଦ୍ଧା 18 ବର୍ଷ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ 6ରେ ଆବେଦନ କରିପାରିବେ। ଖସଡ଼ା ଭୋଟର ତାଲିକା ଜୁଲାଇ 5 ତାରିଖରେ ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଦାବି ଓ ଆପତ୍ତିର ନିଷ୍ପତ୍ତି ସେପ୍ଟେମ୍ବର 2 ତାରିଖ ସୁଦ୍ଧା କରାଯିବ ଓ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ରରେ 1,026 ଜଣ ବିଏଲ୍ଓ ଓ 105 ଜଣ ବିଏଲ୍ଓ ସୁପରଭାଇଜର ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ ଏଇଆର୍ଓ ଏବଂ 4 ଜଣ ଇଆର୍ଓ ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ ଓ

ଅନ୍ୟାନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1500 ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।

0: ସନ୍ତୁଷ୍ଟ ରଖିପାରିବେ, ଗାଏ କେନ୍ତା ଜହ ଗୁରସ୍ ଦେବାର ଆମେ ଲାଭବାନ ହେମା, ଇଦାର ଉପରେ ଟିକେ ବୁଝେଇ କହିଲେ ବନେ ହେତା ଆଜ୍ଞା?
1: ଯେନ୍ ଚାଷୀ ଭାଇମାନେ ବି ଆମର ଗୁରସ୍ ଦଉଛନ୍ ଓମଫେଡ଼ରେ, ତାଙ୍କର ଗୋଟେ ନିଘା ରହିଛି ଯେ ଆମେ କେନ୍ତାକିରି ମିଲ୍କ ଫ୍ୟାଟ୍ ଯେନ୍ତା ତାଙ୍କର ଉପରେ ପାରାମିଟର, ଆର୍ ଗୋଟେ SNF ଯେନ୍ଟା କି ତାର ପ୍ରୋଟିନ୍ ଅଂଶ, ଏଇଟା କି କିମ୍ବା ଗୁରସ୍ ର ପରିମାଣ କି ଆମେ ବଢେଇ ପାରମା, କେନ୍ତାକି ଗୁରସ୍ ବେଶୀ ବଢ଼ବା ଆର୍ ସେନୁ ଥିବା ଫ୍ୟାଟ୍ ବେଶୀ ବଢ଼ବା, ଏଟାର ନିଘା ଚାଷୀ ଭାଇମାନେ ଟିକେ କରସନ୍। ତ ଆମେ ତ ପହଲା ଚାଷୀ ଭାଇମାନଙ୍କୁ କରସୁ, ଯଦି ପାରୁଛନ୍ ବେଲେ ପ୍ରତି 4 ଗାଈ ପିଛା ଗୋଟେ ମଇଁଷି ରଖି ପାରିବେ, ବେଲେ ମଇଁଷି କ୍ଷୀରର ଫ୍ୟାଟ୍ ପରସେଣ୍ଟ ସବୁଥିରୁ ବେଶୀ ଥିସି। ତ ଯଦି ସେମାନେ ପାରବେ, ଯଦି ସେନୁ ପ୍ରତିକୂଳ ପରିସ୍ଥିତି ଅଛି, ଯଦି ପାରୁଛନ୍ ବେଲେ 4 ଗାଈକି ଯଦି ଗୋଟେ ମଇଁଷି ରଖିବେ, ସବୁ ଗୁରସ୍ ମିଶେଇକିରି ବି ଓମଫେଡ଼ କେ ଦେବେ, ବେଲେ ସେମାନେ ସେହି ଗୁରସ୍ ର ପାଇପାରବେ। ମିଲ୍କ ଫ୍ୟାଟ୍ ସବୁଥିରୁ ବେଶୀ ଥିସି ମଇଁଷି ର, କିନ୍ତୁ ସବୁ ଗାଁରେ ଏନ୍ତା ସୁବିଧା ନାଇଁ ଥାଏ କି ସବୁ ଚାଷୀ ଭାଇମାନେ ବି ଆମକୁ କହିସନ୍ ଯେ ମଇଁଷି ରଖବାଟା ଏଡ଼େ ସହଜ କଥା ନୁହେଁ। ତ ଆମେ ଯଦି ସେହି ଗାଈର କ୍ଷୀର ବଢ଼ାବାର ଲାଗି ଚେଷ୍ଟା କରମା, ତ ଆମେ ଖାଦ୍ୟ ଥ୍ରୁରୁ ଯେନ୍ତା ଆମେ ଖାଇବାର୍କେ ଦଉଛୁ, କେନ୍ତାକିରି ଖାଇବାର୍କେ ଦଉଛୁ, କାଣା ଖାଇବାର୍କେ ଦଉଛୁ, ଇଟା ଦେଖିଲେ ଟିକେ ଆମେ ବେଶୀ ଗୁରସ୍ ପାଇପାରମା। ପହଲା ଜିନିଷ ହଉଛି ଯେ ଆମର ଏହାଦେ ଯେନ୍ତା ଖରା ମାସ ଚରିଗଲେ ବି ସେମାନେ କଲ୍ ଘାସ ପାଇବାର ଟିକେ ଚାନ୍ସ କମ୍ ଅଛେ। ଏ ପରିପ୍ରେକ୍ଷୀରେ ସରକାର ବି ଚାହୁଁଛନ୍ କିମ୍ବା ଆମେ ମାନେ ବି ତାଙ୍କୁ ସୁବିଧା ଏଇଟା କରାସୁଁ ଯେ କିଛି ଗୋଖାଦ୍ୟ ଘାସ ଯେନ୍ତା ମାନେ ଅଛେ, ଯେନ୍ତା କି ଚିରଦିନିଆ ଘାସ ସବୁଦିନ ହେସି, ଯେନ୍ତା କି ହାଇବ୍ରିଡ୍ ନେପିଅର୍ ଗ୍ରାସ ହେଇଗଲା, ଓଟ୍ ହେଲା, ବରଉଡ଼ି ହେଇଗଲା, ବର୍ଷିମ୍ ହେଇଗଲା, ଏଇଟା ମାନେ ସେମାନେ ଋତୁକାଳୀନ ହଉ କିମ୍ବା ଚିରଦିନିଆ ଘାସ ହଉ ସେଟା ସେମାନେ ଲଗେଇ ପାରବେ। ଗୋଟେ ଗାଈ ପିଛା ଯଦି 20-25 କେଜି ଘାସ ଯଦି ଜଣେ ଖାଇବାର କେ ଦେବା, ଯାହାର କି 5-6 ଲିଟର ଗୁରସ୍ ଦିନକ ହଉଛି, ବେଲେ ତାହାକି ଆଉ ଟଙ୍କାଟେ ଦାନାରେ ଖର୍ଚ୍ଚ କରା ନ ପଡେ, ଆର୍ ତାର ଗାଈର କ୍ଷୀର ଅଟୋମେଟିକ ବଢ଼ବା। କିନ୍ତୁ ଯଦି ତାର ବାହାରେ ତାର ଯଦି କ୍ଷୀର ବାହାରୁଛି, ଯେନ୍ତା କି 10 ଲିଟର କ୍ଷୀର କାହାର ନ ଥାଇପାରେ, କାହାର ନ 5 ଲିଟର ରୁ ଅଧିକା ବି କ୍ଷୀର ଥାଇପାରେ, ତ ସେମାନେ ପ୍ରତି 5 ଲିଟର କ୍ଷୀର ପିଛା 3 କେଜି ଦାନା ଗୋଟେ ହିସାବ ରଖମା, ବୋଲେ 3 କେଜି ଦାନା, ବୋଲେ ଯାହା 10 ଲିଟର ଗୁରସ୍ ଦଉଛେ ସେ 6 କେଜି ଦାନା ଦେଇପାରବେ। ଆଉ ଯଦି ଘାସ ବଢାବେ ବେଲେ ଦାନା କମ୍ କରିପାରବେ। ଏଟାରେ କାଣ ହେବା, ଆମର ଦାନା ଯେତିକି ବଢ଼ବା ସେତିକି କ୍ଷୀରର ପରିମାଣ ଘାସ ଆଉ ଦାନା ବଢ଼ିଲେ ବଢ଼ତେ ଯିବା। ଆମେ ଏଇଟା ନିଘା ରଖବାର କଥା ଯେ ଯଦି ଆମେ ଚାରା ଖାଇବାର୍କେ ଦଉଛୁ, ନଡ଼ା ଯେନ୍ଟା ବୋଲସୁ ଆମେ, ଯେନ୍ଟା କି ପୁଆଲ ବୋଲୁଛୁ ସମ୍ବଲପୁରୀ, ପୁଆଲ ଆମର ଗୋଟେ ମେନ୍ ଗୋଖାଦ୍ୟରେ ଧରାଯାଉଛି, ତ ଯଦି ହେଟା ଦେସନ୍ ତ ସେଥିରେ କାଣ ହେବା, ଚେଷ୍ଟା କରିବେ ସବୁବେଳେ ଖାଲି ଯଦି ନଡ଼ା ବେଲେ ଯେନ୍ତା ପୁଆଲ ଆର ଦାନା ଥି ରଖୁଛନ୍, ଦାନାର ପରିମାଣ ଯଦି 1/3 ହେଲା ସେ ଖାଦ୍ୟର, ବେଲେ 2/3 ନଡ଼ା ହେବାର କଥା। ପେଟ ପୁରବାରଟା ନଡ଼ାରେ ପୁରବା, ଆର ତାର ଶରୀର କେ ଯେନ୍ତା ଯିବାରଟା ସେଥିରେ ଦାନାରେ ଯାଇପାରବା। ବଜାରରେ ଯେନ୍ ଦାନା ମିଳୁଛେ ସେ ଦାନାରେ ପ୍ରୋଟିନ୍ ର ପରିମାଣ କେତେ ଅଛେ ଆମେ ସେଟା ନିଘା କରବାର କଥା, ସେ ବସ୍ତାରେ ଲେଖା ହେଇଥିସି। ଯଦି ଆମେ ହେନ୍ତା କିଛି ଗାଁ ଘିନୁଛୁ, ଯେନ୍ତା କି ବନ୍ଧରି ଦାନା ବହୁତ ଲୋକ ଘିନୁଛନ୍, ସେଥିରେ ଆମେ ଜାଣି ନେଇ ପାରୁ ସେ ତାର ପ୍ରୋଟିନ୍ କେତେ ଅଛେ, ତ ହେନ୍ତା ଦାନା ଯଦି ଆପଣ ଠକାମିର ଶିକାର ହଉଛନ୍, ବେଲେ ଆପଣ ନିକଟସ୍ଥ ପଶୁ ଡାକ୍ତରଖାନା କି ଯାଇକିରି ସେନ ଲେଖେ ଆଣିପାରିବେ ଯେ ଆମେ ଘରେ କେନ୍ତାକି ଦାନା ବନେଇ ପାରମା। ଘରେ ଦାନା ବନାରେ ଆମର ଫାଇଦା କାଣା ହବ, ଆମେ ଜାଣିପାରମା ଯେ ଆମେ କେତେ ପରସେଣ୍ଟ ପ୍ରୋଟିନ୍ ଦଉଛୁ, କେତେ ପରସେଣ୍ଟ ଫ୍ୟାଟ ଦିଆହଉଛି, କେତେ ପରସେଣ୍ଟ ନଡ଼ା ଦେବାର ଅଛି, ସେ ଖଣିଜ ଲବଣ ସେନୁ ରହବା ଆଉ ଲୁଣ ରହବା, ଏଇ 5ଟା ଜିନିଷରେ ଗୋଟେ ଦାନା ବନସି। ତ ସେ ଜାଗାରେ ମିଳୁଥିବା ଇଏ ଜିନିଷ ଯେନ୍ତାକି ଡାଲି ଜାତୀୟ ସେନୁ କାଣା ମିଳୁଛେ, କେନ୍ ପିଡ଼ିଆ ମିଳିପାରବା, କେନ୍ ଶସ୍ୟ ମିଳୁଛେ, କାହାରନୁ ଧାନ ଥିବା, କାହାରନୁ ଗହମ ଥିବା, କିଏ ମକା ଦଉଥିବା, ସେ ଏରିଆ କେ ଦେଖିକିରି ସେ ପଶୁ ଡାକ୍ତର କିମ୍ବା ପ୍ରାଣୀ ଚିକିତ୍ସାଳୟ ଗଲେ ସେ କାଁ କରିପାରିବେ, ଗୋଟେ ଭେଟନାରିଆନ ଲେଖିକିରି ଦେଇପାରିବେ ଯେ ଆମେ ଇ ଦାନା ବନେଇ ପାରମା। ତ ସେ ଦାନା ନିଜର ଘରେ ହେଲେ ଆପଣ ସୁଲଭ ମୂଲ୍ୟରେ ବି ପାଇପାରିବେ, ଆଉ ସେ ଦାନାରେ ଯେନ୍ ପ୍ରୋଟିନ୍ ଆଉ ଫ୍ୟାଟ ଆପଣ ପାଇବେ ସେଥିରେ ଆପଣଙ୍କର ମିଲ୍କ ଫ୍ୟାଟ ଆଉ ମିଲ୍କ ପ୍ରୋଟିନ୍ ବଢ଼ବାର ଚାନ୍ସ ବେଶୀ ରହିବା, ଯେନ୍ଟାକି ଦାନା ଘିନିକିରି ଆଣବାର ଅପେକ୍ଷା। ଘିନିକିରି ଆଣିଲେ ବି ଆପଣ ପଢ଼ିକିରି ଆଣୁନ୍, ଯଦି 18% ପ୍ରୋଟିନ୍ ସେନ ଲେଖା ହଉଛି, ପୁଷ୍ଟିସାରର ପରିମାଣ ଯଦି 18% ଅଛେ, ବେଲେ ସେତେବେଳେ ସେ ଦାନାଟା ଉପଯୁକ୍ତ ହେ ଆପଣଙ୍କର ଗାଈ ଲାଗି। ଯଦି ନାଇଁ ଜାଣିପାରବାର ସେ ଦାନା ଘିନବାର ଦରକାର ନାଇଁ ନ। ଆଉ ଯଦି ଗୋଟେ କଥା ଆମେ ଦେଖମା ଯେ ଆମେ ମାନେ କହସୁଁ ଯେ କିଛି ମେଡିସିନ ଅଛେ କାଁ ବୋଲି, ବହୁତ ଲୋକ ବି ବହୁତ ଚାଷୀ ଭାଇମାନେ ଆମକୁ ପଚାରସନ୍ ଯେ କିଛି ମେଡିସିନ ଅଛେ ଯେମିତିକି ଫ୍ୟାଟ ବଢ଼ିପାରବା, ତ ହେନ୍ତା ବି ମେଡିସିନ ବି ଆସି, ଗୋଟେ ଗୋ ମିଲ୍କ ବୋଲି ଗୋଟେ ଆସି ବଟିକା ଆସି, ସେନ 10ଟା ବଟିକା ଗୁରସ୍ ଧୋଇବାର ଆଗରୁ ଯଦି ଆମେ ଖୁଆଇଦେମା ବେଲେ ସେ ଗୋ ମିଲ୍କ ବଟିକା କ୍ଷୀର ବଢି ଯାଇସି, କ୍ଷୀରର ପରିମାଣ ଟିକେ ବଢିକିରି ହେବା। ହାଇ FCR ବୋଲି ଆଉ ଗୋଟେ ବି ମେଡିସିନ ଆସି 100 ଗ୍ରାମର, 10-10 ଗ୍ରାମ ଲେଖା ଯଦି ଆମେ ଖାଇବାର୍କେ ଦେମା ବେଲେ ବି ତାର କ୍ଷୀର ବଢ଼ବା। ଆଉ ଗୋଟେ HFM ବୋଲି ଗୋଟେ ମେଡିସିନ ଅଛି, ହାଇ ଫ୍ୟାଟ ମିଲ୍କ HFM ଯେନ୍ଟା ଅଛି, ସେଟା ଗୋଟେ ଯଦି ଆମେ ଆଣମା ବେଲେ ସେଟା ମିଲ୍କ ପରସେଣ୍ଟେଜ ବଢ଼ାବା ଲାଗି ଚେଷ୍ଟା କରୁଛି, ଯେମିତିକି ଆମେ ବେଶୀ ପଇସା ପାଇପାରମା। ଉଷୋ ଦେଇକିରି କେତେ ଦିନ ସେତାକେ ବେଶୀ ଆଣିବେ, ସେଥିଲାଗି ଆମେ କହୁଛୁ ଯେ ତାର ଖାଦ୍ୟ ପ୍ରଣାଳୀରେ ଆପଣ ପରିବର୍ତ୍ତନ କରୁନ୍, ଯେନ୍ ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ହେଲା ଧୀରେ ଧୀରେ ଧୀରେ ହଉ ପଛା ଆପଣ ଲଙ୍ଗ ଟାଇମରେ ଗୋଟେ ଦୀର୍ଘ ଦିନ ଲାଗି ଆପଣ ଫାଇଦା ପାଇପାରିବେ, ସେ ପଇସା ଧୀରେ ଧୀରେ ବଢ଼ବା, ଯେନ୍ଥିରେ କି ଘାସର ବହୁତ ଉପାଦାନ ଅଛେ, ନିଜର ଘରେ ତିଆରି ଯେନ୍ଟା ଆମର ଦାନା ଅଛେ।

0: ଯେ ଇ ଯେନ୍ ଉଷୋ ମାନେ କହିଲେ ଦାସ ଆଜ୍ଞା, ଏଇଟା ସେ ସବୁ ରାସାୟନିକ ଉଷୋ ମାନେ କି ଜୈବିକ ଉଷୋ ମାନେ ସବୁ?
1: ନାଇଁ ହେବାଟା ରାସାୟନିକ ହାନ, କିନ୍ତୁ ଗୋମିଲଟା ଆୟୁର୍ବେଦିକ ଉଷ ହେ,
0: ଆଚ୍ଛା
1: ଏଥିରେ ଆୟୁର୍ବେଦିକ ବି ଅଛନ୍। କିନ୍ତୁ ମୋର କହିବାର ମାନେ କେନ୍ସି ବି ଉଷ ଦେଲେ ସେ ଉଷ ଖୋଉଥିବାର ତ ଆମର ବଢ଼ଲା ବି,
0: ଓହୋ
1: କିନ୍ତୁ ସେଥିରେ ତାର ବଡି ସାଙ୍ଗେ ଆମେ ଟିକେ ଯେହେତୁ ତାହାକେ ପ୍ରେସରାଇଜ କରୁଛନ୍, ତାର ଯେନ୍ ହରମୋନ ମାନେ ଅଛେ ତାର କ୍ଷରଣରେ ଆମେ ତାହାକେ ଅକ୍ସିଟୋସିନ ହରମୋନ କ୍ଷରଣରେ ବଢ଼ାବାର ଲାଗି ଚେଷ୍ଟା କରୁଛୁ। ଏଥିରେ ଦୀର୍ଘ ଦିନ ଧରି ଦେଲେ ଏଇଟା ମାନେ ଖରାପ
0: ବିପଦ
1: ବି
0: କରିଦବା।
1: ହେଇପାରେ ବଡି,
0: ହଁ
1: ଏଟା
0: ହଁ
1: ଦୀର୍ଘ ମିଆଦି ଲାଗି ଜିନିଷ ମାନେ ନ ଦିଆହେଇପାରେ, ଦୀର୍ଘ ମିଆଦି ଲାଗି ଆପଣମାନଙ୍କୁ ପରିବର୍ତ୍ତନ ଆଣିବାରକୁ ପଡ଼ିବ ତାର ଖାଦ୍ୟରେ।
0: ଆଜ୍ଞା
1: ଆମେ ଯଦି ତାର ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା, କେନ୍ତା ଦାନା ଦେବାର ଅଛି, କେତେ ଦେବାର ଅଛି, କେତେ ପରିମାଣରେ ଦେବାର ଅଛି ଜାଣିବା, ତ ଘାସ ଆଉ ଦାନା ଏ ଦୁଇଟାର ଯଦି ଆଣିବା ଆପଣ କମ୍ ଖର୍ଚ୍ଚରେ ବି ନିଜର ବନାଲା ଦାନାରେ ବି ଆମେ ବେଶୀ ଗୁରସ ପାଇପାରୁ।
2: ତ ଦାସ ଆଜ୍ଞା ଆପଣ କହିଲେ ଯେ କେନ୍ତା କରି ଆମେ ମାନେ ଦାନା ଦେମା ଆର ଔଷଧ ପତ୍ର କେନ୍ତା ହିସାବରେ ଦେମା ବୋଲିକିରି ଆପଣ ମନଟେ କଥା କହିଲେ। ବାକି କଥା ହଉଛେ ଆଜ୍ଞା, ଦେଖୁନ୍ ଆମର୍ ଚାଷୀ ଭାଇ ଭଉଣୀ ମାନେ ଯେନ୍ମାନେ କି ଗାଈ ଦାମୁର ପୋଷିଛନ୍, ସେମାନେ ଇ ସମୟକେ ବିଶେଷ କରି ଯେନ୍ ଖରା ସମୟକେ କେନ୍ତା କରି ତାଙ୍କର ସେ ଲାଲନ ପାଳନ କଲେ ତାଙ୍କର ଗୁରସ ଦେବାର ଶକ୍ତି ବି ଆର୍ ଟିକେ ବଢ଼ବା।
1: ଖରା ଥି କାଣା ହେସି କି ଆମର ଶରୀରରେ ତାପମାତ୍ରା ବୃଦ୍ଧି ପାଇସି, ଯେହେତୁ ବାହାର ତାପମାତ୍ରା ବୃଦ୍ଧି ହଉଛେ, ତ ସେଟାକେ କମ୍ କରବାର ଲାଗି ଆମର ଶରୀରର ତାପମାତ୍ରା କନଷ୍ଟାଣ୍ଟ ରହିସି, ଶରୀରର ତାପମାତ୍ରା କମାବାର ଲାଗି ଆମର ବେଶୀ ଶକ୍ତି ଅପଚୟ ହେସି, ଯେନ୍ଥିର ଲାଗି କି କ୍ଷୀର କମି ଯାଇସି ତାର ଖାଦ୍ୟର ବେଶୀ ଅଂଶ। ତ ଏଥିରେ ଆମର ଗୋଟେ ମେନ୍ ଜିନିଷ ରହୁଛି, ଆମର ଗାଁ ଗହଲି ମାନକେ କାଁ କରସନ୍, ଗାଈକେ ଢିଲି ନେବାର ଗୋଟେ ଅଭ୍ୟାସ ଅଛି, ସକାଳୁ ହେଲେ ସେମାନେ ଢିଲି ଦେବେ, ତ ଏଥିରେ କାଣା ହେବା ସେ ଚରିକିରି ନିଜେ ହେବା, ତ ଚରବାର ପରିମାଣ ତା ଖାଦ୍ୟ ଅଂଶ ବି କମି ଯାଇସି, ଯେହେତୁ ଆମେ ଚରେଇ ନେ ନେବାର ଆମେ ଜାଣି ନାଇ ପାରୁଛି କେତେ ଦୂର ଚାଲିଲା କେତେ ଦୂର ଗଲା, ଯେହେତୁ ବେଶି ଟାଇମ ଲାଗି ସେ ବାହାରେ ରହିଛି, ତ ଡାଇରେକ୍ଟ ଖରାରେ ତାର ଏକ୍ସପୋଜର ହେବାର ବି ଚାନ୍ସ ଥିସି। ତ ଏଥିରେ ଆମେ କାଁ କରିପାରମା, ଚାଷୀ ଭାଇ ମାନଙ୍କୁ ଆମେ ଏଇଟା କହିସୁ ଯେ ଆପଣ ଢିଲେ ବି ନିଜେ ଟିକେ ସମୟ ଦଉନ୍ ପଜା, ତାହାକେ ଆଣିକିରି ଯେତେବେଳେ ଆମର ଟାଣ ଖରା ଯେନ୍ତା ବୋଲସୁ 11 ବଜେରୁ ନେଇକିରି 4 ବଜେ, ଗାଈ ମାନଙ୍କୁ ଆମେ ବାହାରେ ନାଇଁ ଢିଲବାର କଥା, ଘର ଭିତରେ ରଖବାର କଥା, ଥିର ପାନ ଟିକେ ବେଶୀ ଦେବାର କଥା, ସେନୁ ORS ତାଙ୍କର ଯେନ୍ତା ଓଆର ଟିକା ବୋଲି ଗୋଟେ ମିଲ୍ସି ସେଟା ବି ଟିକେ ଦେଇ ଦେମା, ବେଲେ ତାର ଜଳ ଆଉ ଧାତବ ଲବଣ ଯଦି ଆମେ ବେଶୀ ବଢେଇ ପାରମା ତାର ଥିର ଥି, ବେଲେ ତାଙ୍କର ଯେନ୍ କମି ଯାଇଛି ଶକ୍ତିଟା, ତାଙ୍କର ସେମାନେ ଶକ୍ତି ଫେରି ପାଇବେ। ତାଙ୍କର ଖାନାଟା ବି ତାକୁ ବେଶୀ ଚରି ନା ଦେବା, ଘରକେ ଆଣିକି ତାଙ୍କର ଯଦି ମୁଁ ପାଖେ ଆମେ ପାଣି ଆର ଲୁଣ ଭଲ କରି ଯଦି ଟାଇମ ରେ ଦେଇ ପାରମା, ବେଲେ ଟିକେ ପାଣି ଆଉ ଲୁଣ ବେଶୀ କରିଦେମା, ବେଲେ ଖରାରେ ବି ଆମର ଗାଈ ମାନେ ଟିକେ ଅଂଶୁଘା ଦେବାର ଚାନ୍ସ କମ ରହିବା, କ୍ଷୀର ବି ଟିକେ ବଢ଼
0: ଦାସ। ଆଜ୍ଞା ଆଉ ଗୋଟେ କଥା କହିବେ, ଦେଖୁନ୍ ତ ଆପଣ ଯେନ୍ କହୁଥିଲେ ଆଚିନ୍ ଇ ଯେନ୍ ଗୁରସ ବଢାବା ଲାଗି ଇ ସବୁ ଆୟ ଉପେ କର୍ମା ବୋଲି, ଆମର ଓଡ଼ିଶା ସରକାର ବାହାଦୁରଙ୍କର କାଣା ହେନ୍ତା କାର୍ଯ୍ୟକ୍ରମ ମାନେ ସବୁ ଅଛେ କେଁ, ଯେନ୍ତା ଆପଣ ମାନେ ଗାଁ ଗାଁକେ ଯାଇକିରି ଚାଷୀ ଭାଇମାନଙ୍କୁ ବୁଝଉଛନ୍ ଯାହାଦ୍ୱାରା କି ଗୁରସର ଉତ୍ପାଦନଟା ବଢ଼ବା?
1: ଗୁରସ ର ଆମେ ଯେନ୍ତା କହିଲୁ କି ସରକାର ବାହାଦୁର ସବୁବେଳେ ଚାହେଁସି ଯେ ଆମେ ଘାସ ଚାଷ କରମା, ତ ସେଥିରେ ଋତୁକାଳୀନ ଘାସ ଯେନ୍ତା ଅଛି ତାର ମଞ୍ଜି ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରୁ ପାଇପାରିବେ, ଯେନ୍ ଋତୁରେ ଯେନ୍ ଘାସ ଅଛି ସେ ଘାସ ମାନେ ଆମେ ମଞ୍ଜି ଦେସୁ। ତାପରେ ବି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ସମୟରେ ଏଜୋଲା ପିଟ ମାନେ ବି ବନାବାର ଲାଗି ସାହାଯ୍ୟ କରସନ୍, ତାର ବାହାରେ ବି ହାଇବ୍ରିଡ୍ ନେପିୟର ଘାସ ସୁଲଭ ମୂଲ୍ୟରେ ଆପଣ ମାନେ କେନୁ ପାଇପାରିବେ, ତାର ବି ଯୋଗାଯୋଗ ଆପଣ ମାନେ କରିପାରିବେ, ଯେନ୍ଟା କି ଚିରଦିନ ଲାଗି 3 ବରଷ 4 ବରଷ ଲାଗି ଆପଣ 12 ମାସ ସେ ଘାସ ପାଇପାରିବେ। 2 ନମ୍ବର ଜିନିଷ ଅଂଶୁଘାତରୁ ରକ୍ଷା ପାଇବାର ଲାଗି ଯେନ୍ ଉଷକଷା ଅଛି କିମ୍ବା ଯେନ୍ ସଚେତନତା ଅଛି ସେଟା ଆମେ ଏମ୍ବିୟୁ ଗାଡ଼ିରେ ବୁଲି ବୁଲି ତାଙ୍କୁ ସଚେତନ କରାସୁଁ, କେନ୍ ଜିନିଷ କରବାର କଥା ସେଟା ବି ବୁଝାସୁଁ, କେନ୍ ଉଷ ହେଲା କି କିମ୍ବା କେନ୍ଟା ହେଲା ଅଂଶୁଘାତ ରିପୋର୍ଟ ପୀଡ଼ିତ ହେଲା ଆମେ ତାହାକେ ଇମିଡିଏଟ୍ ଟ୍ରିଟମେଣ୍ଟ କରବାର ଲାଗି ସରକାରଙ୍କ ନିର୍ଦ୍ଦେଶ ଅଛି।
0: ଆଜ୍ଞା ଆଜ୍ଞା ଦାସ ଆଜ୍ଞା, ବହୁତ ଉଷତ ଲାଗିଲା ଆଜି ଆପଣଙ୍କୁ ଆମେ ଫୋନ କଲୁ ଆମର କିଷାନବାଣୀ ବୈଠକରୁ। ଆର ଇନ୍ ଗୁରସ ବଢ଼ାବାର ଲାଗି କାଁ କାଁ ଆୟ ଉପେ କର୍ମା ତାର ଉପରେ ଆପଣ ବହୁତ କଥା ବୁଝେଇକିରି କହିଲେ, ବହୁତ ବଢ଼ିଆ ଲାଗ୍ଲା। ଆରୁ ଆଶା କର୍ମା ଏ ଚାଷୀ ଭାଇମାନେ ବି କଥାକେ ଶୁଣିକରି ତାର କାମେ ଲଗେଇ ପାରବେ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଜୁହାର ଆପଣମାନଙ୍କୁ ଧନ୍ୟବାଦ, ଜୁହାର
0: ଦଦା। ଆଜ୍ଞା କଥା ଶୁଣୁଥିଲ ତ
2: ହଏ ବରେ, ଦେଖ ଆଜ୍ଞା ଯେନ୍ ହିସାବେ ନି ବତାଲି ଗେ, ଖାଲି ଆମେ ଗାଈ ପଟେ ରଖିଦେଲେ ନି ହୁଏ, ଗାଈର ଯେନ୍ ଗୁରସ ଆମେ ଧୋଉଛୁ ତାର ଗୁଣ କେନ୍ତା କରି ଭଲ ହେବା ସେ ଉପରେ ବି ଆମକୁ ନଜର ଦେବାର କେ ପଡବା।
0: ବଢିଆ ଲାଗଲା ଦଦା, ଦଦା ହୋ ଝୁର ନି କରି କରି ସିଧା ଚାଷୀ ଭାଇ ଗୁଟେ କେ ପଞ୍ଚାନୁ।
2: ହଁ ତମର ପାଖେ ତ ବୋଧେ ଚାଷୀ ମନକ ନମ୍ବର ବି ଦିସି ଭାଇ, ବେଲେ ଠିକ ଅଛେ ଚାଷୀ ଜଣଙ୍କର ସାଙ୍ଗେ କଥା ହେଉ ଆରୁ।
0: ଭାଇ
3: ସାର ଜୁହାର ଜୁହାର
0: ଜୁହାର ଜୁହାର, କେନ୍ତା କେନ୍ତା ଅଛ ହୋ ଭାଇ?
3: ହଁ ସାର ଦେଖୁଛନ୍ କି ନାଇଁ, ସୁକେ ଦୁକେ ଠିକ ନ ସବୁ?
0: ପହିଲା ତମର ପରିଚୟ ଆମର ଶ୍ରୋତା ଭାଇ ବହିନ ମାନକେ ଟିକେ ଦେଇ ଦିଅ ତ।
3: ସାର ମୋର ନାଁ ନକୁଳ ପ୍ରଧାନ ସାର, ଆରୁ ଆମର ଗାଁଟା ହେଲା ଡୁଙ୍ଗରିପାଲି ତେଲ ନଦୀ ଖଣ୍ଡି ଅଛି, ଆଉ ବ୍ଲକଟା ଗୁଡବେଲା।
0: ତମର ସେ ଆମ ଗଛ କେ ଟିକେ ସୋର ପଡ଼ଲା, ତମର ଆମ ଯିଏ ଖାଇଛେ ସେ ଜାଣିଛେ କି ଆମର ହାଲଚାଲ କାଣା କାଣା?
3: ଆମ ସାର ଇଟା ସରବାର ଉପରେ ରହିଲା ନ।

0: ଯେନ୍ ଭେରାଇଟି ମାନେ ଅଛେ,
1: ହଁ ହଁ
0: ଆରୁ ଇଥର ଆମ କେ ପହିଲା ଗୁଟେ ଧୁକାଟେ ବଡ଼ଟା ନିଆ ହେଲା,
1: ହଁ
0: ପହିଲା ତ ଗୁର୍ଦୁ ବୋଉଲ ହେଇଥିଲା ଇଥର, ଏତେ ବୋଉଲ କେବେ ବି ନେଇ ଥି ଯେତେ ବୋଉଲ ହେଇଥିଲା ଜି। ତାପରେ ବୋଉଲ ହେଲା ପରେ ସାର କାଁ ହେଲା କି ଅଧା ଝଡ଼ିଗଲା, ତାପରେ ଯେନ୍ ଆମ ଚୁଡ଼ି ଥିଲା ବି ପରେ ଧୁକାଟେ ବଡ଼ଟା ହେଲା ଆଜ୍ଞା।
1: ହଁ ହଁ
0: ଆମର ଏ ଅଞ୍ଚଳରେ କଥା କହୁଛେ ଯେ ସେନା ବି ବନେ ଖରାପ ହେଇଗଲା ଥୁଡ଼ି, ଆର ଯେତେ ସେନ ରହିଲା ର ଆମର ଆଲପାନ୍ସୋ ଆମେ ବିକି ଦେଲୁ ନ ପହିଲା ଭେରାଇଟି ଯେନ ବାହାରିଲା, ତାର ପରେ ପରେ ସୁବର୍ଣ୍ଣ ରେଖା ବାହାରିଲା ସେଟା ବି ବିକ୍ରି ସରିଗଲାନ। ତାପରେ ଦଶରିଟା ଆମେ ବିକ୍ନୁ ବି ଆଉ ବାହାରକେ ବି ପଠେଇ ଦେଲୁ ଅଧା,
1: ଓହୋ।
0: ଆରୁ ଲାଷ୍ଟରେ ଏଛେନ୍ ଯେନ୍ ଲେଙ୍ଗଡ଼ା ଦଶରି ପାରିକେ ସଲା ଏଟା,
1: ହଁ ହଁ
0: ତାପରେ ଇଟା ଲାଷ୍ଟ ଏଛେନ୍ ଆମର ପଲ୍ଲୀ ଖାଲି ବିକୁଛୁ ସାର।
1: ଆର୍ କେତେ ଦିନ ତକ ବିକ୍ରି ଚାଲବା?
0: ବିକ୍ରିଟା ଆଉ 7-8 ଦିନ ତକ ଚଲବା ସାର,
1: ସରିଯିବା ସବୁ ଆମ?
0: ହଁ ଆମ ସରିଯିବା 7-8 ଦିନ ପରେ।
1: ବା ସବୁ ସରିଗଲା, ଆମର ଟୁଡେ ଫାଲେ ନି ପଡ଼ଲା ଯେ?
0: ନାଇଁ ପଡ଼ବା ସାର, ଆର ଗୁଟେ ଆମ ଅଛେ ତାଲି,
1: ହଁ କାଣା
0: ସେଟା ଆମେ ଆଚାର ଲାଗି ସ୍ପେଶିଆଲ ପଠାସୁଁ ସାର ବାହାରକେ।
1: କାଣା ସେଟା?
0: ସେଟା ମଲ୍ଲିକା ସାର, ମଲ୍ଲିକାଟା ବଡ଼ ସାଇଜ ହଉଛେ ଆଉ ଟିକେ ସେ ଲାଷ୍ଟ କେ ଯେ ତାର ଆଉଛେ ସାର ପଚା ପଚିଟା,
1: ଯେ ବାହାରକେ ପଠାସ ବେଲେ
0: ଆମେ ରାୟପୁର ପଠାସୁଁ ସାର।
1: ହଁ କାଣା ହେସି ସେନ?
0: ଆଚାର ଲାଗି ପଠାସୁଁ ସେଟା,
1: ଓ ସେମାନେ ଘିନି ନେସନ
0: ଆଚାର ଲାଗି ଆମେ ପଠେଇ ଦେସୁଁ ସେଟା।
1: ବେଲେ ସେନ ତ ଯନ୍ତ୍ରପାତି ସବୁ ଥିବା ଆଚାର ର?
0: ହଁ ସାର, ସାର ସେନ ସବୁ ଅଛି।
1: ଯେ ଭାଇ ଆମେ ଯେନ୍ ବାହାରକେ ଦଉଛୁ ଆମର ଇନ କରି ନି ପାରତା?
0: ନାଇଁ ପାରମା ଏଇଟା। ଆଗରୁ ଗୁଟେ ଜିନିଷଟେ ଅନୁମାନ କନି ଆଜ୍ଞା ମୁଇଁ ଇଥର, ମତେ ଫାଷ୍ଟ ଯେ ଆଗରୁ ଆମର ଏନ୍ତା ଆମର ମାର୍କେଟ ଇନ ନେଇ ଥାଇ, ଆମ ଥିଲା, ଚାଷୀ ଥିଲେ, ବଗିଚା ଥିଲା, ବାକି ମାର୍କେଟଟା ନେଇ ଥାଇ ସାର। ବାକି ଆମର ୟୁପି ବାଲେ ଆଉ ଯେନ୍ ଅଛନ୍ ଆମର ରାୟପୁର ପାର୍ଟି ଯେନ୍ ଆଉଛନ୍, ଆମେ ମୁଇଁ ମନ ନିଜର କଣ୍ଟାକ୍ଟରେ ମୁଇଁ 2-4 ପାର୍ଟିକେ ଆଣିକରି ଆମର ଇନେ ଯେନ୍ 5-7-8 ଖଣ୍ଡେ ଆମର ଯେନ୍ ଫାର୍ମ ହାଉସ୍ ଅଛେ ସମସ୍ତଙ୍କନୁ କଲେକ୍ସନ କରିକରି ଇଥର ଆମେ ଗୁଟେ ବାହାରକେ ପଠାନୁ ସାର ନୂଆ କରି ଇଟା, ବୋଲେ ଅସୁବିଧା ନି ଲାଗ୍ଲା ଟିକେ ଇଥର।
1: ଆଚ୍ଛା,
0: ଆର କରି ବି ପାର୍ମା, ବାହାରକେ ବି ପଠେଇ ପାର୍ମା, ଆର ଅସୁବିଧା ନି ଲାଗେ ନା?
1: ନାଇଁ ବାହାରକେ ଯେନ୍ ପଠେଇ କରି ଯେନ୍ ଆଚାରର ବ୍ୟବସ୍ଥା କରାଯାଉଛି ଆମର ଇନ ନି ହେଇପାରେ କେ?
0: ନାଇଁ ଆଚାର ହେଇପାର୍ବା ସାର, ଆଚାର ହେବାର ଲାଗି ଟିକେ ଆମେ ଲୋକାଲ ବନଉଛୁ ସାର, ଲୋକାଲ ଆମେ ବନଉଛୁ, ଆମେ 50 କିଲୋ 60 କିଲୋ ଯିଏ ଅର୍ଡର କଲେ ଆମେ ବନେଇ ଦଉଛୁ, ବାକି ଆମେ ବାଇ ହ୍ୟାଣ୍ଡ ବନଉଛୁ, ହାତେ ବନଉଛୁ ସବୁ, ମେସିନାରୀ ଜିନିଷ ଆମେ ବ୍ୟବହାର ନି କରବା ଖାଲି।
1: ବେଲେ ମେସିନ ମାନେ ବ୍ୟବହାର କଲେ ଟିକେ ବଢିଆ ବତର ହେଇ ଯାତା?
0: ହଁ ହଁ, ତାର ସହିତ ଜୁସ୍ ବି ହେଇପାର୍ବା, ଆମ୍ବ ଜୁସ୍ ନିକେ ଆମେ ପିଉଛୁ କେ, ଆମ୍ବ ଜୁସ୍ ବି ନା ହେଇପାର୍ବା।
1: ଯେ ନକୁଳ ଭାଇ,
0: ହଁ ସାର୍,
1: ତମେ ତ ସବୁବେଳେ ବାହାର ଆଡ଼େ ଯାଉଛ, ବାହାରେ ଚାଷୀ ମାନଙ୍କର କଥା ଦେଖୁଛ,
0: ହଁ ସାର୍,
1: ସେ ଜିନିଷ ମାନକେ ଆସିକିରି ତମର ଇନ ବି ବହୁତ ଜିନିଷ ବ୍ୟବହାର କରିଛ, ତମର ବଗିଚା ବି ତ ବହୁତ ସୁନ୍ଦର କରିଛ,
0: ହଁ ସାର୍,
1: ଆର କାଁ କାଣା ନୂଆ ନୂଆ କଥା କର୍ମି ବୋଲି ଭାବୁଛ
0: ସାର? ନୂଆ ବୋଲେ ଅଛେ ନିକେ ସାର୍, ଆମର ଆମର ଯଦି ନିକେ ଚାଷ ଯଦି କର୍ମା ବୋଲେ ଗୁଟେ ଭେରାଇଟିଟେ, ବଢିଆ ଭେରାଇଟିଟେ ହେଇଛି ସାର୍, ଯେନ୍ତେ ଅଛେନ୍ ଆମର କମର୍ସିଆଲି ଆମର ଓଡ଼ିଶାର କଥା କହୁଛେ ମୁଇଁ, ଆମେ ଦଶରି ଆମର ବୋଲିକି ଯହ ଟ୍ରେସ ଦଉଛେ ଆଉ ଏଇଟା କମର୍ସିଆଲି ସକ୍ସେସ ବି ହଉଛେ, ଆମେ ଆଗକେ ବି ପଠେଇ ପାରୁଛେ ଆଉ ବିକି ବି ପାରୁଛେ, ଭଲ ରେଟ୍ ରହୁଛି। ବାକି ଆଉ 2-4 ବର୍ଷ ପରେ ଗୁଟେ ଭେରାଇଟିଟେ ହେଲାନ, ଯେନ୍ଟା ଆମର ଦଶରି ଆଉ ନିଲମର ମିକ୍ସ କରିକରି ଗୁଟେ ଆମର ଭେରାଇଟିଟେ ବନିଛି, ସେଟା ହେଲା ନିକେ ପୋଷାର, ଅରୁଣିମା, ଲାଲିମା ଆଉ ଅମ୍ବିକା, ତିନିଟା ଯେନ୍ଟା ବେଷ୍ଟ ଭେରାଇଟି ଆଉ 4-5 କେ ଜି ହଉଛି ଏଇଟା। ତାର ମଦର ପ୍ଲାନ୍ ବି ମୁଇଁ 4 ଏକର ଲଗେଇ ସାରିନ ଅଲରେଡ଼ି, ଆଉ ଏଥର ଆମର ସିଜନ ବି ବାହାରିବ ବୋଲେ ଆମେ କାପିଂ କରିକରି ଚାରା ବି ପ୍ଲଟ୍ କରିପାରମୁ ଏଥର, ଆଉ ବଢିଆ ସକ୍ସେସ ହେବା। 4-5 କେ ଜି ଦଶରି ଯଦି ଡିମାଣ୍ଡ ବି ହେଲେ ବି 7-8 କେ ଜି ହଉଛି, ଛୋଟ ହଉଛି ଟିକେ ସାଇଜ, ଆଉ ଇଟା ଯେନ୍ଟା 4-5 କେ ଜି ହଉଛି ଆଉ ପୁରା ଆଡଭାନ୍ସଲି ଇଟା ହେବା ଏକା, 4-5 ବର୍ଷ ପରେ ଏତେ ଦିନ ଯୋଗେଇ ଯାଇ ପାରବା ଚାଷୀ ମାନେ ବେଲେ ବି ବଢିଆ ରହିବା ଏଇଟା।
2: ଯେ ଗୁଟେ କଥା ଭାଇ ଦେଖ, ଆମର ଏ କାର୍ଯ୍ୟକ୍ରମ ଯେନ୍ ଶ୍ରୋତା ଭାଇ ବେନ ମାନେ ଶୁଣୁଥିବେ, ଯେନ୍ ମାନେ ଚାହିଁବେ ଯେ ଆମ ବଗିଚା କରିକରି ବି ଠିକ ରୋଜଗାର କରିପାରମି ବୋଲିକିରି, ତ ସେମକୁ ତମେ କାଣା କହବାର୍ କେ ଚାହିଁବ ଯେ ଚାଷ କରବାର ଆଗରୁ କେନ୍ତା ହିସାବେ ଆମେ ମାଟି ପରୀକ୍ଷା କର୍ମା, ଚାରା କେନୁ ଆନ୍ମା, ଗଛର ଯତ୍ନ ବାତନ କେନ୍ତା ହିସାବେ ନେମା, ଯେନ୍ ମାନେ ନୂଆ କରି ଚାଷ କରବାର ଲାଗି ଯିବେ ସେମକୁ କାଣା କହବାର୍ କେ ଚାହିଁବ?
0: ସାର୍ ମୁଇଁ ଗୁଟେ ଜିନିଷ କହିମି, ମୋର ବଡ଼ ବଡ଼ ଭାଇ ବହେନ କି ଯେନ୍ ମାନେ ବି ଚାଷ ଆମର ଆମର ଫାର୍ମିଂ ଉପରେ ଅଛନ୍, ହର୍ଟିକଲଚର ଉପରେ, ଖାସ କରି ଗଛକୁଟ ଉପରେ, ଗଛ ଯଦି ଯୋଗାମା ବୋଲେ ଭଲ କିସମର ଗଛ ଏକା ଦରକାର ଫାର୍ଷ୍ଟ, ଯେନ୍ଟା ଫ୍ୟୁଚରଲି ଆମେ 2 ପଇସା କମେଇ ବି ପାର୍ମା ଆରୁ ତାର ଡିମାଣ୍ଡ ବି ରହିବା। ଯେନ୍ତି ମୁଇଁ କହୁଥିନି ଯେନ୍ତା ପୋଷାର ଗୁଟେ ଏଛେନ୍ ହେଲା, ଆଲପାନ୍ସୋ ଗୁଟେ ଭେରାଇଟି ହେଲା, ଆଗର ଭେରାଇଟି ମାନେ ଏଛେନ୍ ନେଇ ଚଲବାନ, ବଡ଼ ସାଇଜର ଆମେ ଏଛେନ୍ ନେଇ ଚଲବାନ ଯହ। ତାପରେ ମାଟି ଉପରେ ଯେନ୍ ନେଇ ପଚାରିଲେ ସାର୍, ମାଟିର ଖାଲଟା ବହୁତ ଇମ୍ପୋର୍ଟାଣ୍ଟ ସବୁ ଜାଗାରେ, ରୁଗୁଡ଼ି ହଉ କି ବାଲି ହଉ କି ଆମର ଯେନ୍ତି ଟାଇପ୍ର ମାଟି, ଟିକେ ଖାଲ ଟିକେ ଦରକାର ଆଉ ଟିକେ ତାହାକେ ମିନିମମ୍ ବରଷ 2 ଖଣ୍ଡେ ଟିକେ ମେଣ୍ଟେନ୍ ଦରକାର। ସିମ୍ପଲ ମେଣ୍ଟେନ୍ ବେଶୀ କିଛି କରବାର ନାଇଁ ନ, ଯେନ୍ତା ଉଇଟେ ଲାଗି ଯାଉଛେ ତାର ଆମର ଗଛର ବୁନ୍ଦରି ହେଁ, ଉଇ ଟିକେ ଦେବା ଲାଗି କିଛି ବିଷ ଟିକେ, ତାହାକେ ପାଣି ଟିକେ ଜୁତମା ଟିକେ, ଆଉ ଟିକେ ତା ମାନେ ଧାଡ଼ି ହୁଏ ଯେ ସେନ୍ ଲଗାମା ଆମର ଟେଲିପେଟରରେ ଗଛ ଲଗାଲେ ବହୁତ ବଢିଆ। ଆଗରୁ ତ ଆମେ ଯେନ୍ତା 32 ଫୁଟ 35 ଫୁଟ ରେ ଯୋଗେଇ ଦେଉଛୁ ନା ଗଛ ମାନେ, ପ୍ରୁନିଂ ନି ହଉଥେ, କଟିଂ ଫଟିଂ କିଛି ନି କରୁଛି, ଏସନ ଆମେ ଟେଲିପେଟରରେ 10x15 ରେ ଲଗାଲେ ବି ଚଲବା, ତାର ପଲିନେଟିଂ ବି ଭଲ ହେବା।
1: ଯେନ୍ କଥା ମାନେ କହୁଛ ଭାଇ, ଇଟା ତମର ବଗିଚା ଯେନ୍ ମାନେ ଦେଖିବେ ସେମାନେ ଜାଣିପାରିବେ, ତା ଛଡା ଯେନ୍ ମାନୁଆ କଥା କହୁଛ, ଇଟା ତମର ନିଜର ଅଙ୍ଗେ ନିଭେଇଛ ବେଲେ ତମେ ତ ନିହାତି ବାହାରକେ କେନ୍ କେ ପ୍ରଶିକ୍ଷଣ ଯାଇଥିବ?
0: ହଁ ସାର,
1: କେନ୍ କେନ୍ କେ ଯାଇଛ?
0: ଟ୍ରେନିଂ ପିରିୟଡ଼ଟା ଖାସ କରି ମୁଇଁ ଖଡ଼ଗପୁରରେ ରହୁଥିଲି ଆଗରୁ ସାର।
1: ହଁ ହଁ,
0: ପୁଷ୍ପାଞ୍ଜଳି ନର୍ସରୀ ନିକେ ଯେନ୍ ଅଛି ଗୁଲାବର, ଆମ ଫାର୍ମିଂଟା 5 ଏକର ମୋର ଅଛି ସାର। ତାର ବାହାରେ ମୋର ହର୍ଟିକଲଚର ଲେମନ ଅଛି, ଲେମ୍ବୁ ଅଛି, ତାପରେ ଏଥର ବୁରୋ ନିକେ, ବୁରୋ ବି ଆମେ ଜଗେଇଛୁ, ଆପଲ ବିୟରଟା ନିକେ, ଆପଲ ବେରି ରେଡ୍ ଆମର ଥାଇଲାଣ୍ଡ ଦୁଇଟା ଭେରାଇଟି, ସେଟା ଥୋଡେ ବି ଯୋଗାଇଛି। ତାପରେ ନୂଆ କରି ଗୋଟେ ବଢିଆ ଅଛି ଡେଭଲପର ଅଛି 50ଟା ସାର, ପିଙ୍କ ଭେରାଇଟିର 50ଟା, ଖଜୁରୀ ପନ ଯାହାକେ କହୁଛୁ, ବହୁତ ବଢିଆ ଭେରାଇଟିଟେ। ଆଉ ନିକେ ଏଛେନେ ଶାଗ ସବଜିରେ ତାର ବଢିଆ ଡିମାଣ୍ଡ ଅଛି ମାର୍କେଟରେ, ଆଉ ଜଲ୍ଦି ନହେଲେ ଦେଶୀ ପନସ ତ ଯେତେବେଳେ ଆମର ବଢି ଯାଉଛେ ପୁରା ଅତି ଲମ୍ବା ଟାଇମ ପରେ ଯେ ତାର ରିଜଲ୍ଟ ଆମେ ପାଉଛେ, ବାକି ଇଟା ଜଲ୍ଦି ପୁରା ତାର ପ୍ରଡକ୍ସନ ହଉଛେ, ଭଲ ରହୁଛି ଇଟା। ଆରୁ ହେନୁ ମୁଇଁ ଶିଖିଥିନି ସାର, ହେଟା ମୁଇଁ ହେନୁ ତ ଟ୍ରେନିଂ ପିରିୟଡ଼ଟା ମୋର ହେନେ ଥିଲା, ଗୁଲାବର ଏଭ୍ରିଡିଂ ଖାଲି କରୁଥିନୁ, ଆରୁ ଫୁଲ ଚାଷ ଉପରେ ସବୁ କଟିଂ ଫଟିଂ ଏଲେରିଂ ସିଫ୍ଟିଂ କ୍ରାଫ୍ଟିଂ କେନ୍ତା ହେବା କାଣା ସବୁ ଏଟା ଶିଖିନି। ତାପରେ ଦିଲ୍ଲୀରେ ଟ୍ରେନିଂ ଫେନ୍ ରହିନି 2 ବରଷ ଖଣ୍ଡେ ହେନେ ଶିଖିନି।
1: ଦେଖବାକେ ଗଲେ ବନେ ଜାଗା ତମେ ଗମିଛ।
0: ହଁ ସାର, ହଁ।
1: ଆରୁ ଯେନ୍ ପନସର କଥା କହିଲ, ଏଇ ପନସର କିସମଟା କାଣା?
0: ଇଟା ପିଙ୍କ ଭେରାଇଟି ଥାଇଲାଣ୍ଡ ପିଙ୍କ।
1: ହଁ, କେଡେ ସାଇଜ ଅଛି ଏଟା?
0: ତା ଛୋଟ ବେଲୁ ଫଳୁଛି।
1: କେତେ ଦିନୁ ଗଛ ଫଳବା?
0: ଛୋଟ ଗଛରୁ ଆମର 1.5-2 ଫୁଟରୁ ଏକା ଫ୍ରୁଟିଂଟା ଷ୍ଟାର୍ଟ ହଉଛି, ଟିକେ ଛୋଟ ହେବା ସାଇଜ, ଆଉ ଗଛ ଗ୍ରୋ ହେଲା ପରେ ବଢ଼ିଲା ପରେ ଧୀରେ ଧୀରେ କରି ତା ସାଇଜଟା ବଢ଼ାବା।
1: କେଜି ବାଟେ ହେବା?
0: କେଜି ତ ଷ୍ଟାର୍ଟିଂରୁ ନେଇ ହୁଏ ସାର, ଛୋଟ ଥିବା, ଆଉ ଯଦି ଆମର ଆଫ୍ଟର ଅଲ୍ ନିକେ ମୁଡ଼େ ଡେଙ୍ଗ ହେଇଯିବା 5-6 ଫୁଟ ହେଲା ପରେ ନିକେ, ଗୋଟେ ଗୋଟେ ପନସ 700 ଗ୍ରାମ 800 ଗ୍ରାମ ତ ଖାଇବା,
1: ତାର ସ୍ୱାଦ ବି ଅଲଗା ରହୁଛେ,
0: ସ୍ୱାଦଟା ଭଲ।
1: ଏଥର ଫଲାନ ତମନ?
0: ହଁ ଫଲାନ ସାର, ମୁଇଁ ତ ସେଟା 1.5 ଏକର କରିଛି ଏଥର, ବୋଲେ ଆମେ 3 ବର୍ଷ ଆଗରୁ ଲଗେଇଥିନୁ, ସେନେ ରିଜଲ୍ଟ ପଳେଇ ଆଇଲାନ ଆମର।
2: ଲାଗି ପାଟି କରି ତାଙ୍କର ଆମ ବଗିଚାର ନିଙ୍ଗେ କେନ୍ତା କରି ଆର୍ ଟିକେ ଭଲ ହବା, ଆମ ଭଲ ପାଇବେ, ସେ ଉପରେ ଚେଷ୍ଟା ତାଙ୍କର ଚଲେଇ,
1: ଖାଲି ଆମ ନି ସେ ପନସ ଲେମ୍ବୁ କେତେ ଫଲମୂଲ, ତାପରେ ଫୁଲ ବି କେତେ ନି କେତେ। ଦଦା ହୋ, ସମିଆ ଅଛେ, ଇ ଗୀତ ପଦେ ଶୁନୁ।
2: ଠିକ ଅଛେ ଭାଇ, ଶୁନୁ।
3: ଆରେ

0: ଦାଦା ଆଜି ସବୁଆଡୁ ବଢ଼ିଆ ଚାଲିଛେ ହୋ।
1: ହଏ ଭାଇ ସବୁଆଡୁ ଭଲ ନି ହେବା କେ,
0: ତମର ସାଙ୍ଗେ ଥିଲେ ଭଲ ଅଛି ହୋ।
1: ବୈଠିକି ଆସଲା, କଥାବାର୍ତ୍ତା ହେଲା, ଗୀତ ବି ଶୁଣିଲା।
0: ହଏ ଦାଦା ଜିମାନ,
1: ହଏ ଭାଇ ସୋମିଆ ବି ତ ହେଇ ଆଇଲାନ, ବେଲେ ଜିମାନ ଭାଇ।
0: ଜୁହାର ଦାଦା।
1: ଜୁହାର ଭାଇ, ଜୁହାର।

ଶୁଣୁଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ସମୟ ବର୍ତ୍ତମାନ ରାତି 7:57 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
2: ନମସ୍କାର ସାର୍।
3: ନମସ୍କାର ସାର୍।
1: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
2: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି। ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି, ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
3: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ

0: କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ, ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
0: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମି

ଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ ଟୁରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ

0: ଗୁରୁବିନ୍ଦର ବି କିଛି କହିବେ?
1: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଷ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଷକୁ ବତାଉଥିଲି, ଅନିମେଷ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର। ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର। କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
0: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
1: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତାର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ, ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ

ମାର୍କେଟ ପର୍ଯ୍ୟନ୍ତ ପହଞ୍ଚପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ 6ଠ-7ମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ
ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ ୱାଇଟ୍ ନେଟୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବି, ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା।
ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ

0: କରିବାକୁ ପଡ଼ୁଥିଲା ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ ତିନି ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଅମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତରଣ।

0: ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40% ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15% ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମାଖୁ ହଉ, ମଦ୍ୟପାନ ହଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହେଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶାରେ ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହେଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତିବର୍ଷ ଆମେ ବର୍ଷରେ 3 ଥର ଲେଖେ ଏ କଥାକୁ ନେଇକି ଆୱାରନେସ୍ କ୍ୟାମ୍ପେନ୍ ସମଗ୍ର ରାଜ୍ୟରେ ତାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ବିଭିନ୍ନ ଜାଗାରେ ଯେମିତି ଭାବି ଦିଅନ୍ତୁ, ମୁଁ ଅନେକ ଜାଗାରେ ତମ୍ବାଖୁ ନେଉଥିବା ଲୋକମାନେ, ଯେଉଁମାନେ ଯେଉଁ ଗୁଟ୍କା ପାନରେ ତମ୍ବାଖୁ ନେଉଥିବା ଲୋକ ବହୁତ କମ୍ ବୟସରେ, ବେଳେବେଳେ ଏକଥାକୁ ହୃଦୟକୁ ବାଧେ ଯେ କମ୍ ବୟସରେ ତାଙ୍କର କାହାର କ୍ୟାନ୍ସରରେ କିଏ ପୀଡ଼ିତ ହେଇଥିବ, ମାଉଥ୍ କ୍ୟାନ୍ସରରେ କିଏ, ତାର ଲିଭର ଡ୍ୟାମେଜ୍ ହେଇଥିବ, କାହାର ଷ୍ଟମାକ୍ କ୍ୟାନ୍ସରରେ କିଏ ପଡ଼ିଥିବ, ଏଭଳିଆ ଅବସ୍ଥାରେ ହେଇକି ବଞ୍ଚିବାକୁ ଅଦମ୍ୟ ଇଚ୍ଛା ଥିବ, ପ୍ରଚୁର ଇଚ୍ଛା ଥିବ, ମୁଁ ବଞ୍ଚିବି କେମିତି, କିନ୍ତୁ ବଞ୍ଚିବାକୁ ଆଉ ସୁଯୋଗ ନଥିବ, 4th stage କ୍ୟାନ୍ସର ହେଇଥିବ ଏବଂ ମୃତ୍ୟୁ କେବଳ ଅପେକ୍ଷା କରୁଥିବେ। ଏବଂ ପରବର୍ତ୍ତୀ ସମୟରେ ବି ମୁଁ ତାଙ୍କ ପରିବାରମାନଙ୍କୁ ଦେଖିଛି, ଘରେ କମ୍ ବୟସର ପତ୍ନୀ, ବାପା, ମା, ଏମାନେ ଯେଉଁ ନିର୍ବାକ ହେଇଯାଇଥାନ୍ତି, ମାନେ ସେମାନେ କମ୍ ବୟସରେ ଯେତେବେଳେ ପିଲାଟି ଘରର ରୋଜଗାରିଆ ପିଲା ତମ୍ବାଖୁ ସେବନ ପାଇଁ ହଉ କି ମଦ୍ୟପାନ କାରଣରୁ ହଉ ଯେତେବେଳେ ଚାଲିଯାଇଥାଏ, ଘରେ ସମସ୍ତେ ନିର୍ବାକ ହେଇକି ବସିଥାନ୍ତି, ଏଭଳିଆ ସ୍ଥିତି ଦେଖିଲା ପରେ ବେଳେବେଳେ ହୃଦୟକୁ ବହୁତ ବାଧେ। ଏବଂ ତାଠୁ ଆହୁରି ଭୟଙ୍କର ଏବଂ କଷ୍ଟଦାୟକ କଥା ହେଉଛି ଯେତେବେଳେ ଆମେ ଯେଉଁ ପରିବାର ଗୁଡ଼ିକର ପିଲାମାନେ କୌଣସି ବାଟ ହୋଡ଼ିକି ସେମାନେ ବିଭିନ୍ନ ପ୍ରକାରର ଯେଉଁ କେମିକାଲ ଡ୍ରଗ୍ସର ବ୍ୟବହାର କରୁଛନ୍ତି, ସେସବୁ ବ୍ୟବହାର କରୁଥିବା ପିଲାମାନେ ତାଙ୍କ ପରିବାରକୁ ଦେଖିଲେ ଆହୁରି କଷ୍ଟ ଲାଗେ। ସେଇ ଦୃଷ୍ଟିକୋଣରୁ ଆମେ ସମ୍ପୂର୍ଣ୍ଣ ରୂପେ ନିଶା ବିରୁଦ୍ଧରେ, ନିଶା ନୁହେଁ ଜୀବନ, ଏଭଳି ଏକ ସ୍ଲୋଗାନରେ ଆମେ ନେଇକି ତାର କ୍ୟାମ୍ପେନ୍ ଆରମ୍ଭ କରିଛୁ। ଗାଁ ଗାଁକୁ ବିଭିନ୍ନ କଲଚର ଗ୍ରୁପକୁ ପଠେଇକି ସେଠି କ୍ୟାମ୍ପେନ୍ କରିବା ହଉ, ସେଠି ଷ୍ଟ୍ରିଟ୍ ପ୍ଲେ ମାଧ୍ୟମରେ ଏହାର ଭୟବହତା ଦେଖେଇବା କଥା ହଉ, ବିଭିନ୍ନ ପ୍ରକାରର ଯେଉଁ ଛୋଟ ସର୍ଟ ଫିଲ୍ମ କରିକି ସେଥିରେ ଲୋକଙ୍କ ଭିତରେ ସଚେତନତା ଆଣିବା କଥା ହଉ, ଏସବୁ କଥାକୁ ଆରମ୍ଭ କରିଛୁ। ଏଇ ବର୍ଷ ଯେଉଁ ଏକ୍ସାଇଜ୍ ପଲିସିରେ ଆମେ ଗୋଟେ ନୂଆ କଥା ସେଥିରେ ଯୋଡ଼ିଲୁ, ସେଟା ଆମର ଗୋଟେ ପାଖାପାଖି 6-7 ମାସର ବିଭିନ୍ନ ଯେଉଁ ଡିସ୍କସନ୍ ଡେଲିଭରେସନ୍ ଥିଲା ସେଥିରେ ତାର ଆଉଟକମ୍ ଥିଲା ସେଇଟା, ଯେ ଆମେ ଗୋଟେ ଡି ଆଡିକ୍ସନ୍ ସେସ୍ ଏଇ ବର୍ଷ 0.5% ଡି ଆଡିକ୍ସନ୍ ସେସ୍ ସେଥିରେ ଯୋଡ଼ିଲୁ। ଯେଉଁ ଡି ଆଡିକ୍ସନ୍ ସେସ୍କୁ ଆମେ ଏଇ ଯେଉଁ ନିଶା ନୁହେଁ ଜୀବନ ଏଇ କ୍ୟାମ୍ପେନ୍ ପାଇଁ ସମ୍ପୂର୍ଣ୍ଣ ଭାବରେ ତାକୁ ଖର୍ଚ୍ଚ କରିବୁ। ଏବଂ ସେଥିରେ ଆଉ ଗୋଟିଏ କଥା ବି ଆମେ ଯୋଡ଼ିବାକୁ ଚାହୁଁଛୁ, କିଛି ବିଭିନ୍ନ ସଂଗଠନ ସହିତ ଯେଉଁ NGO ମାନେ କାମ କରୁଛନ୍ତି ଏ ଦିଗରେ ତାଙ୍କୁ ସହାୟତା ଦେବା, ଏବଂ ବିଶେଷ କରିକି ଯେଉଁ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ସ, ଆଜି ତାରିଖରେ ଅନେକ ଗୁଡ଼ିଏ ଡି ଆଡିକ୍ସନ୍ ସେଣ୍ଟର୍ ଅଛି ବିଭିନ୍ନ ଜାଗାରେ, କିନ୍ତୁ ସେଥିରେ ତାଙ୍କର ଯେଉଁ ପ୍ରପର ମ୍ୟାନେଜମେଣ୍ଟ ନ ହେଉଥିବା କାରଣରୁ ବାସ୍ତବରେ କ'ଣ ହେଉଛି, ସେଥିରେ ଅନେକ ଗୁଡ଼ିଏ ପିଲାଙ୍କର ରିଲାପ୍ସ ହେଉଛି। ଥରେ ସେଠୁ ଯାଇକି ଡି ଆଡିକ୍ଟ ହେଇକି ଆସିବା ପରେ ବି ରିଲାପ୍ସ ହେଉଛି, ସେ ରିଲାପ୍ସେସନ୍ କେମିତି ନ ହେବ ସେଥିପାଇଁ ଗୋଟେ ମଡେଲ ଡି ଆଡିକ୍ସନ୍ ସେଣ୍ଟର ପ୍ରତି ଜିଲ୍ଲାରେ ତିଆରି କରିବା, ଏବଂ ଡି ଆଡିକ୍ସନ୍ର ପ୍ରୋସେସ୍ ଏବଂ କ୍ୟାମ୍ପେନ୍, ସଚେତନତା ଆଣିବା ପାଇଁ କ୍ୟାମ୍ପେନ୍, ଇଏ ଯୋଡ଼ିଏ କଥାକୁ ଅତ୍ୟନ୍ତ ପ୍ରାଥମିକତା ଦେଇକି ଓଡ଼ିଶା ସାରା ଆମେ ତାର ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ଆରମ୍ଭ କରୁଛୁ, ଏବଂ ଡି ଆଡିକ୍ସନ୍ ସେସ୍ରେ ଯାହା ଆମକୁ ଅର୍ଥ ମିଳିବ

0: ଅଛନ୍ତୁ ଏବଂ ଅଧିକ ଦିନ ବଞ୍ଚନ୍ତୁ, ପରିବାର ସହିତ ଖୁସି ସୁଖ ଏ କଥାକୁ ବାଣ୍ଟନ୍ତୁ।
1: 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧକୁ ବିଶ୍ୱରେ ଅକାଳ ମୃତ୍ୟୁ ରୋକିବାର ସବୁଠାରୁ ବଡ଼ କାରଣ ଭାବେ ଦର୍ଶାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମାଖୁ ସେବନ ଦ୍ୱାରା 28 ପ୍ରକାର ରୋଗ ହୋଇଥାଏ। ଏହା ମଧ୍ୟରୁ ଅଧିକାଂଶ ବିପଦଜନକ ଯେପରିକି କର୍କଟ ରୋଗ, ବିଶେଷ କରି ଫୁସ୍ଫୁସ୍ କର୍କଟ, ହୃଦରୋଗ, ଶ୍ୱାସକ୍ରିୟା ସଂକ୍ରାନ୍ତ ବା ଶ୍ୱାସ ସଂକ୍ରମଣ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍ COPD ଇତ୍ୟାଦି। ତମାଖୁ ସେବନ ତଥା ଧୂମପାନ ଯୋଗୁଁ ମୁଖ୍ୟତଃ ମଣିଷର ସ୍ୱରପେଟିକା, ମୁଖ ଗହ୍ୱର ଓ ଅଗ୍ନାଶୟରେ କର୍କଟ ରୋଗ ହୋଇଥାଏ। ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁଁ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ତେବେ କେତେ ସମୟ ଧରି ଓ କେତେ ସଂଖ୍ୟାରେ ଧୂମପାନ ହେଉଛି ତା ଉପରେ ଏହାର ପ୍ରଭାବ ମଧ୍ୟ ନିର୍ଭର କରେ। ଅଳ୍ପ ବୟସରୁ ଧୂମପାନ ଆରମ୍ଭ ଓ ସିଗାରେଟ୍ରେ ଥିବା ଟାର୍ ଏହି ରୋଗ ଆଶଙ୍କା ବଢ଼ାଇଦିଏ। ଏହା ମଣିଷର ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ତମାଖୁ ସେବନ ଓ କର୍କଟ ରୋଗର ଭୟାବହତା ସମ୍ପର୍କରେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ କହନ୍ତି,
2: ତମ୍ବାକୁ ରିଲେଟେଡ୍ ଯଦି ମୁଁ କ୍ୟାନ୍ସର ହିସାବରେ କହିବି, ଆମେ ଆଜି ୟଙ୍ଗ 20 ବର୍ଷ 30 ବର୍ଷ 40 ବର୍ଷରେ ଲଙ୍ଗ କ୍ୟାନ୍ସର ଦେଖୁଛୁ, ଯୋଉଟା କେବେ ଭାବିପାରୁନଥିଲେ ଯେ 60 ବର୍ଷ ଥିଲା। ଆଜି ମୁଖ ନାକ ଗଳା କ୍ୟାନ୍ସର ଯୋଉଟା ଆମ ଓଡ଼ିଶାରେ କମନ୍, ଯୋଉଟାରେ ଆମେ ଓରାଲ ସ୍ମୋକ୍ଲେସ୍ ଟବାକୋ ଆମେ ୟଙ୍ଗ 25, 30, 40 ଲୋକଙ୍କୁ ହରାଇ ଦେଉଛୁ ବର୍ଷ 2 ବର୍ଷ ଟ୍ରିଟମେଣ୍ଟ, ଆଣ୍ଡ ସେଥିରେ ସେ ଏତେ ପେନ୍ଫୁଲ୍ ଟ୍ରିଟମେଣ୍ଟରେ ଯାଉଛନ୍ତି, ଖର୍ଚ୍ଚାନ୍ତ ବି ହେଉଛନ୍ତି, ଗଭର୍ଣ୍ଣମେଣ୍ଟ ବି ବିଭିନ୍ନ ପ୍ରକାର ଖର୍ଚ୍ଚ କରୁଛି। ସୋ ଆଜିକା ଡେରେ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି ୟଙ୍ଗଷ୍ଟର୍ସ ମାନଙ୍କୁ ଯେତେବେଳେ ସେମାନେ ମ୍ୟାଚ୍ୟୁର୍ଡ ହୁଅନ୍ତି ନାହିଁ ବା ବହୁତ ସମୟ ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ ମାନଙ୍କର ଗାଇଡେନ୍ସରୁ ଦୂରେଇ ଥାଆନ୍ତି, ସୋ ସେମାନେ ଆକର୍ଷିତ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍, ବିକଜ୍ ବିଭିନ୍ନ ସୋସିଆଲ ଷ୍ଟ୍ରାଟାରୁ ସେମାନେ ପିଲାମାନେ ଆସନ୍ତି, ଯେଉଁଟା ହଷ୍ଟେଲ ରହୁଛନ୍ତି ବା PG ହିସାବରେ ରହୁଛନ୍ତି, ଆଣ୍ଡ ସେତେବେଳେ ହିଁ ସେମାନେ ଏଇ ଆକର୍ଷିତ ହୁଅନ୍ତି। ସେଇ ଜିନିଷ ଗୁଡ଼ାକୁ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା।
1: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି,
3: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ବି ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁ ମାତ୍ରାରେ ବ୍ୟାପୁଛି ଏବେ, ଯାହା ଶ୍ୱାସନଳୀ ଖରାପ କରୁଛି, ଶ୍ୱାସନଳୀ କର୍କଟ, ମୁଖ ଗହ୍ୱର କର୍କଟ, ପାନକ୍ରିୟସ୍ କର୍କଟ, ଗର୍ଭାଶୟ କର୍କଟ ଏଗୁଡ଼ାକ ବି ହେଉଛି। ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।
1: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ, ଆମର ତମାଖୁ ନୁହେଁ ଜୀବନ ଦରକାର। ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସ୍ଥାୟୀ ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ଆଜି ଏଥିରେ ଶୁଣିବା ରୂପକ ଅକାଦ ଯାତ୍ରା। ତଥ୍ୟ ଏବଂ ପାଣ୍ଡୁଲିପି ଡକ୍ଟର ସନ୍ତୋଷ କୁମାର ରଥ, ବର୍ଣ୍ଣନା ସୁଧାଂଶୁ ଶେଖର ପଟ୍ଟନାୟକ ଏବଂ ବନ୍ଦନା ପଟ୍ଟନାୟକ, ସଙ୍ଗୀତ ଶଙ୍କର ପ୍ରସାଦ ପ୍ରଧାନ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ।

0: ଆପଣ ଏ ଗୁଡ଼ିଥି ପୂଜା କରି ଆସୁଛନ୍?
1: ମୁଁ ତ ଏଇଟା 4 ବର୍ଷ ହେଲା ପୂଜା କରୁଛେ। ତାର ଆଗରୁ ମୋର ବାପା କରୁଥିଲେ। ଏଇଟା ଆମର ବଂଶ ପରମ୍ପରା।
0: ଇ ଯେନ୍ ଆପଣଙ୍କର ଗାଁଥି କାଦ ଯାତ୍ରା ପ୍ରତି ବଛର ପାଳନ କରାହେସି, ଏଟାକେ ବୁଢ଼ିଆଇ ଯାତ୍ରା ବୋଲି କାଁ କରି କୁହାହେସି?
1: ଏଇଟା ହଉଛେ ଆମ ଗାଁର ଇଷ୍ଟଦେବୀ ଆଏ, ଆଉ ସେଥିର୍ଲାଗି ଏଇଟା ବୁଢ଼ିଆଇ ବୋଲି ଗାଁର ଇଷ୍ଟଦେବୀ ହିସାବେ ବୁଢ଼ିଆଇ ବୋଲି ଏଇଟା କରାହଉଛେ।
0: ଇ ଯେନ୍ କାଦ ଯାତ୍ରା ଆପଣଙ୍କର ଗାଁରେ ପାଳନ କରାହେସି, କାଁ କରି ପାଳନ କରାହେସି?
1: ଏଇଟା ହଉଛେ ପ୍ରକୃତରେ ଚାଷୀମାନଙ୍କର ଯାତ୍ରା, କାଦ ଯାତ୍ରା ବୋଲି କୁହାହେସି। ତାର ଆଗରୁ ଯଦି ଆମର ଇଏ ଏରିଆରେ ଧାନ ଯଦି କିଏ ରୁଆ କଲା କିମ୍ବା ବିହିଡ଼ିଲା ବିନା ଗଧୁଆରେ କରବେ, କିନ୍ତୁ ଯାତ୍ରା ପରେ ସମସ୍ତେ ଗାଧିକିରି ପୂଜା କରସନ୍। ସେଟା ଆମର ଗୋଟେ ପରମ୍ପରା ଅଛେ। ଦେହଲିଆମାନେ ବି ସମସ୍ତେ ସେଇଦିନ ବିନା କାଠୁଆ ଗାଧୁଆରେ ପୂଜା କରବେ, ଏବଂ ତାପରେ ଘରକେ ଆସିକିରି ନିଜର ପୂଜା ଗାଧି ଫାଧିକିରି ପୂଜା ପାଠ କରସନ୍।
0: ଏ କାଦ ଯାତ୍ରା ସମୟଥି ଆପଣ କାଁ କାଣା କରସନ୍ ଆର୍ କେତେ ଦିନ ଲାଗି ଏ ଯାତ୍ରା ଆପଣଙ୍କର ଗାଁରେ ପାଳନ କରାହେସି?
1: ଏଇଟା ଯାତ୍ରାଟା ଦିନେ ହେସି, ପୁଣି ଦିନେ, କିନ୍ତୁ ତାର 2 ଦିନ ଆଗରୁ ଆମର ଏଇଟା କାର୍ଯ୍ୟକ୍ରମଟା ଆରମ୍ଭ ହେସି। ପହିଲା ଆମର ଗୁରସ ରୁଖା ବୋଲିକିରି କୁହାହେଉଛେ। ସେଦିନ ସନ୍ଧ୍ୟାରେ ଗୁରସ ରୁଖା ହେବା, ତାର ଆର ଦିନେ ସେନିବଟା ହେସି। ସେନିବଟାଟା ଯେନ୍ଟା ଆମ ଦେବତାର ପରମ୍ପରା ଅଛେ, ବିଭିନ୍ନ ପୂଜାପାଠ କରବାର୍ ଲାଗି ତାର ସାର ସଞ୍ଜାମ ସେଦିନ ଏଇଟା କରା ରଖାହେସି ସବୁ। ଆଉ ପୂଜା ଦିନେ ଯେନ୍ ଦିନ ଆମର ଯାତ୍ରା ହେସି, ସବୁ ଆମ ଲିଙ୍ଗାଭରମ ତୁଲା ହେସି, ଯାହା ଯଥାବିଧି ପୂଜାପାଠ କରିକିରି ଆମର ଯାତ୍ରାଟା ଆରମ୍ଭ ହେସି। ଏଇଟା ତ ଆମର ଗୋଟେ ଗାଁର ଇଷ୍ଟଦେବୀ ଆଏ, ସମସ୍ତେ ବିଶ୍ୱାସ କରି ଅଛନ୍। ଭଲ ଚାଷବାସ ଉପରେ ଏଇଟାର ଦେବତାର ଏଇଟା କରୁଛନ୍। ଆମ ଗାଁରେ ତ ପ୍ରାୟ ସମସ୍ତେ ଚାଷୀ ଅଛନ୍, ସେମାନେ ସମସ୍ତେ ଯେନ୍ ଗୁରସ ରୁକା ବୋଲି କୁହାହେଉଛେ, ସେଦିନେ ସମସ୍ତେ ଗୁରସ ଧରିକିରି ଆସିବେ। ସନ୍ଧ୍ୟାରେ ଦେବୀଙ୍କୁ ଦିଆହୁଏ, ତାପରେ ଯେଉଁଦିନ ଯାତ୍ରା ହୁଏ ସେଦିନେ ମଧ୍ୟ ସମସ୍ତେ ଆସିକିରି ପାର୍ଟିସିପେଟ୍ କରୁଛନ୍ ଆମର ଯାତ୍ରାରେ। ଆମର ନିଜର ଯାତ୍ରା ଯେହେତୁ କାଦ ଯାତ୍ରା ଆମର ଚାଷ ଉପରେ ଏଇଟା ବୋଲିକିରି ସମସ୍ତେ ଭାଗ ନେଇସନ୍ ସେଇଟାରେ। ଏଇଟା ହେଇସାରିଲା ପରେ 8 ଦିନ ଗଲା ପରେ ଗୋଟେ ଆମର ଆଠମଙ୍ଗଳା ବୋଲି ହେସି। ଆଠମଙ୍ଗଳା ହେଲା ପରେ ସେଠାରେ ଆମର ଧାନ ଯେନ୍ତା ଚାଷୀମାନେ ରୁଇସନ୍, ସେ ହିସାବରେ ଧାନ ରୁଇକିରି ପୂଜାପାଠଟା କରାହେସି। ସେଇଟା
2: ଆଜି ସମୟ ବଦଳିଛି, ଆଦିମ କାଳର ସେଇ ଭୟ ବିଜଡ଼ିତ ପୂଜା ଆଉ ନାହିଁ, ରହିଛି କେବଳ ତାର ସ୍ମୃତି। ମାଟି ମାଆକୁ, ଗ୍ରାମର ଇଷ୍ଟ ଦେବୀକୁ ଚାଷବାସର ବର୍ଷ ଆରମ୍ଭ ହେବା ଆଗରୁ କେବଳ ପ୍ରାର୍ଥନା ରହିଛି। ଚାଷୀ ଆଶିଷ ମାଗୁଛି, ଦେ ମା ଆଶିଷ ଦେ, ଚାଷ ଭଲ ହେଉ, ଅଧିକ ଅମଳ ହେଉ, ରୋଗ ପୋକ ଚାଷର କ୍ଷତି ନ କରୁ, ଗାଁରେ ଶାନ୍ତି ରହୁ, ଇନ୍ଦ୍ର ବୃଷ୍ଟି କରନ୍ତୁ, ଏଥର ମରୁଡ଼ି ନ ଆସୁ ମା, ବଢ଼ି ବି ନ ଆସୁ।

0: ନାଁ ପରଶୁରାମ ସିଂ ଦେବ। କାଦୁଅ ଯାତ୍ରା ହେଲା କି ବର୍ଷା ମାସରେ ହେଉଛି, ନିଶ୍ଚିତ ବର୍ଷା ମାସରେ। ତେବେ ସମ୍ପର୍କିତ କିଏ? ସମ୍ପର୍କିତ ଆମର ଚାଷୀ କୂଳ, ସେଇ ଆମର ଆଦିମ ସଭ୍ୟତା, ଆଦିମ ସଂସ୍କୃତି ଯାହା ଅଛି, ଚାଷବାସ ଆରମ୍ଭ ହେଇଛି। ସେ ଚାଷବାସକୁ ମୂଳ ଲକ୍ଷ୍ୟ ରଖିକିରି ଠାକୁରାଣୀକୁ ପୂଜା କରାଯାଏ ଏବଂ ଠାକୁରାଣୀ ସେହି ହିସାବରେ ପୂଜିତ ହୁଅନ୍ତି। ଏ ଆମ ବିଶେଷତ ଏ କାଦୁଅ ଯାତ୍ରାଟା କେବଳ ଜର୍ସିଙ୍ଗାରେ ହେଉଛି ନାହିଁ ଆଜ୍ଞା, ଏଇଟା ଅନ୍ୟ ଅଞ୍ଚଳରେ ବି ହେଉଛି।
1: ଏ ଯେଉଁ କାଦୁଅ ଯାତ୍ରା ରହିଛି, କନ୍ଧ ଜନଜାତି ପାଇଁ ଏ ଯାତ୍ରା ଅଧିକ ଗୁରୁତ୍ୱପୂର୍ଣ୍ଣ କାହିଁକି?
0: ନିଶ୍ଚିତ ଆଜ୍ଞା, ନିଶ୍ଚିତ କନ୍ଧ ଜନଜାତି ପାଇଁକି ଏଇଟା ହେବାର ନିଶ୍ଚିତ, ଯେହେତୁ ଏଇଟା ଆଦିବାସୀ ସଂସ୍କୃତି ଆଉ ଦ୍ରାବିଡ଼ ସଭ୍ୟତା ସେ କାଳକୁ ଥାଏ। ଦ୍ରାବିଡ଼ ଆମର ପ୍ରାଚୀନ ସଭ୍ୟତା, ଦ୍ରାବିଡ଼ ସଭ୍ୟତା, ତାକୁ ରକ୍ଷା କରିକି ଆକୁ ଆସିଛି। ସେଇଦିନଠୁ ସେଇ ସଭ୍ୟତାରେ କନ୍ଧକୂଳରେ କନ୍ଧ ଜାତି ସେତେବେଳେ ଜମିଦାର ଥିଲେ ଆଜ୍ଞା। କନ୍ଧ ଏଇଠି ଆମର ଓରିଜିନ୍, କନ୍ଧ ଏଇଠି ଉଦ୍ଭବ ହୋଇଛନ୍ତି। ମୋତେ କନ୍ଧ ନକରି କିଏ ପୂଜା କରିବେ ନା କାହାକୁ ଠାକୁରାଣୀ ଆସିବ?
1: ଏ ଯାତ୍ରାର ସାମାଜିକ ଓ ସାଂସ୍କୃତିକ ପ୍ରାସଙ୍ଗିକତା କ'ଣ?
0: ଏଇସବୁ ଯେଉଁ ପର୍ବପର୍ବାଣି ହେଉଛି ଆଜ୍ଞା, ଏ ବୁଢ଼ିଆ ଯାତ୍ରା କରନ୍ତୁ, ଆମର ଆଉ ଗୋଟେ ଯାତ୍ରା ହେଉଛି ସେ ପାଠଣ୍ଡା ଯାତ୍ରା କରନ୍ତୁ, ଅନ୍ୟାନ୍ୟ ଯାତ୍ରା ଏ ଅଞ୍ଚଳରେ ହେଉଛି ପଶ୍ଚିମାଞ୍ଚଳରେ, ସବୁ ଯାତ୍ରାରେ ସବୁ ସାମାଜିକ ଗୋଟେ ବନ୍ଧନ, ଗୋଟେ ଆବଦ୍ଧ କରି ରଖୁଛି ଆଜ୍ଞା, ଏକ ସୂତ୍ରରେ ବାନ୍ଧିକରି ରଖୁଛି। ତେଣୁ ଏହାର ଦର୍ଶନଟା ଅତି ଉଚ୍ଚ ଆଜ୍ଞା, ଅତି ଉଚ୍ଚ ଏହାର ଦର୍ଶନ। ସେ କାଳକୁ ଆମର ଯଦି ଆମେ ଧରିଛେ ମଣିଷ ବଞ୍ଚିବା ପାଇଁ କିଛି ଗୋଟେ ରାହା ଦରକାର, ଜୀବନ ଦର୍ଶନ ଆସିବ, ରାହା ନଥିଲେ ଜୀବନ ଦର୍ଶନ ଆଉ ପାଇବେ କେଉଁଠୁ? ଅତି ମଣିଷ ବଞ୍ଚିବା ରାହାଟା ସେ କାଳକୁ କୌଣସି ପ୍ରକାର ଚିକିତ୍ସାଗତ ଲୋକ କେମିତି କେଉଁଠି ଇଏ ହେଉଥିଲେ, ସ୍ୱାସ୍ଥ୍ୟ ସଚେତନତା କ'ଣ ଥିଲା, ନଥିଲା। କେବଳ ଏଇ ଠାକୁରାଣୀ ମାଧ୍ୟମରେ ଔଷଧ ଆଦି ବିତରଣ ହେଉଥିଲା, ସେ ଯାହା କହୁଥିଲେ ତାକୁ ଲୋକ ମାନୁଥିଲେ। ଏବଂ ତେଣୁ ମୁଁ କହିବି ଆଜ୍ଞା ଯେ ଏଇଠୁ ଆମେ ଗୋଟେ ଜାଣିବା ଦରକାର, ପାରମ୍ପରିକ ଔଷଧ, ଟ୍ରେଡ଼ିସନାଲ୍ ମେଡ଼ିସିନ୍ ଯାହାକୁ କହନ୍ତି ଇଂରାଜୀରେ ଆଜ୍ଞା, ଟ୍ରେଡ଼ିସନାଲ୍ ମେଡ଼ିସିନ୍ ମାନେ ଆମ ଜୀବନ ଦର୍ଶନ ପାଇଁ, ଜୀବନ ରାହା ଧରିବା ପାଇଁ ଟ୍ରେଡ଼ିସନାଲ୍ ମେଡ଼ିସିନ୍ ଭାରି ଉପଯୁକ୍ତ। ଠାକୁରାଣୀ କହନ୍ତି ମୁଁ ଚାଉଳ ମୁଠେ ଦେଇଦେବୁ, ଧୂପ ଟିକେ ଦେଇଦେବୁ, ସିନ୍ଦୁର ଟିକେ ଦେଇଦେବୁ, ହଁ ଆଉ ମାଳ ଟିକେ ଦେଇଦେବୁ, ଖାଇବାକୁ ଦିଅନ୍ତି, ହଁ ଆଉ ଫୁଙ୍କି ଦିଅନ୍ତି ଏସବୁ। ତାପରେ ସାଇକୋଥେରାପି ଆସିବ ଆଜ୍ଞା, ସାଇକୋଥେରାପି ହେଲା ଆପଣଙ୍କର ମନୋବୈଜ୍ଞାନିକ ଚିକିତ୍ସା ପଦ୍ଧତି। ସେ କାଳକୁ ଚିକିତ୍ସା ପ୍ରଣାଳୀ ଲୁଚିକରି ଥାଏ, ଆମେ ତାକୁ ଟାଣି ଆଣିବା ଯେ ପ୍ରକୃତି ମଣିଷ ମନରେ ଯେଉଁ ମନୋବୈଜ୍ଞାନିକ ତଥ୍ୟ ଅଛି ସେ କାଳକୁ ଆଜି ପ୍ରସ୍ଫୁଟିତ ହୋଇଗଲା, ସେ କାଳକୁ ନଥିଲା। ତେବେ ଲୋକମାନେ ତାକୁ ମାନିକରି ଚଳୁଥିଲେ, ସେ ତଥ୍ୟ ବଡ଼ ତଥ୍ୟ ବି ସିଏ ତେଣୁ ମାନିକରି ଚଳୁଥିଲେ ଏବଂ ନିଜ ଜୀବନ ଦର୍ଶନଟାକୁ ସେମିତି ହିସାବରେ ଗଢ଼ି ତୋଳୁଥିଲେ।

0: କାଦଯାତ୍ରା ପରେ ଆରମ୍ଭ ହୁଏ ପଲ୍ଲା ରୁଆ। ବିଲରେ ରୁଆ ହୁଏ ଧାନ ଚାରା, ସାରା କ୍ଷେତ ହୋଇଉଠେ ଚଳଚଞ୍ଚଳ। ହଳିଆର ଗୀତ, ପଲ୍ଲାରୁଆ ତରୁଣୀର ହୁଳହୁଳି, ସାହୁକାର ଘରକୁ ପଲ୍ଲା ବନ୍ଦେଇ ନେଉଥିବା ଶ୍ରମଜୀବୀ ତରୁଣ ତରୁଣୀଙ୍କ ସମବେତ ଗୀତ ସମଗ୍ର ଗାଁକୁ କରିଦିଏ ଉତ୍ସବ ମୁଖର। କ୍ଷେତରେ ଧାଡ଼ି ଧାଡ଼ି ନୂଆ ଧାନ ଗଛ, ଯେମିତି ଯେଉଁ ଉଠୁଥାଏ ଧାନ, ଚାଷୀର ହୃଦୟ ସେମିତି ଫୁଲି ଉଠୁଥାଏ ଆନନ୍ଦରେ। ଜଣେ ଚାଷୀ କହନ୍ତି,
1: ମୋ ନାଁ ଦୟାନିଧି ମେହେର ଜରାସିଂହା। ଆମର୍ ପରମ୍ପରାରୁ ଯେନ୍ଟା ଚଲି ଆସିଛି, ତ ଆମର୍ କାଦଯାତ୍ରା ନାଇଁ ହେବାର୍ ତକ୍ ଆମେ ଯେନ୍ମାନେ ଜମିରେ କାମ କରୁଛନ୍ ସେମାନେ ତ କମ୍ସେ କମ୍ ନାଇଁ ଗାଧିକିରି ସବୁ କାମ କରୁଛନ୍। ଖାଇବାର୍ ପିଇବାର୍ କାମ ବି ଯେତେ କରିବେ, ବରଂ ବେଲ୍ ବୁଡ଼ି ଯିବା ବି ନାଇଁ ଗାଧନ୍। ଆର୍ କୌଣସି ଲୋକ ଗାଧିକିରି ସେ କାମ ନାଇଁ କରନ୍। ପଲ୍ହାରୁଆ ଯଦି ହେବା ବି ସେମାନେ ପଲ୍ହା ରୁଇବେ ବେଲେ ବି ଅଗଧୁଆ କାମ କରିବେ। ହଲ୍ ଯେତେବେଲେ ଫାନ୍ଦବେ ଗୋଟେ ବେଲ୍ ଫାନ୍ଦବେ, ଆର ଓଲେ ତକ ନାଇଁ ଫାନ୍ଦନ୍। ତହେରୁ ଯେତ୍କି ଅନ୍ୟାନ୍ୟ ଯେନ୍ କେତେ ଜିନିଷ୍ ଖାଇବାର୍ ଅଛେ କାଦୁଯାତ୍ରା ଭିତରେ, ସେ ଜିନିଷ୍ ଗୁଡ଼ାକ ବି କେତେ ବନ୍ଦ।

0: କରୁଛନ୍। ତ ଏହି ହିସାବରେ ଦେବୀଙ୍କର ଆଶୀର୍ବାଦ ପାଉଛନ୍ ଏବଂ ମାନି ଆସିଛନ୍। ଆମେ ମାଆ ବୋଲି ମାନିଛୁଁ, ସେ ହିସାବରେ ଆଶୀର୍ବାଦ ବି ପାଉଛୁଁ ଏବଂ ସେ ହିସାବରେ ଆମର ମାନବାର ବି ଗୋଟେ କର୍ତ୍ତବ୍ୟ ହିସାବ ରଖିଛୁଁ। ଆମେ ଯେତେବେଳେ ମାଆ ବୋଲି ମାନୁଛୁଁ, ଘରର ମାଆକେ ବି ଯେନ୍ତା ମାନୁଛୁଁ, ଭଗବାନଙ୍କୁ ଯେନ୍ତା ମାନୁଛୁଁ, ସେନ୍ତା ଆମର ମନରେ ଗୋଟେ ଯେନ୍ ଭକ୍ତି ଅଛି ସେଟା ତ ପରମ୍ପରାରୁ ଜଡ଼ିଭୂତ ହେଇକି ରହିଆସିଛି। ନେଇ ହେଲେ ଏ ଲୋକର ମନର ଅଶାନ୍ତିଟେ ରହିବା, ଶାନ୍ତି ନି ରହିପାରେ।
1: ଜଣେ ଚାଷୀ ହିସାବରେ ଆପଣ କେନ୍ ହିସାବରେ ଏଇ ଯାତ୍ରାଥି ସହଯୋଗ କରସନ୍?
0: ମାଆଙ୍କର ପର୍ବ ଆରମ୍ଭ ହେଉଛି, ସେ ସମୟରେ ଦିନେକର ପୂର୍ବରୁ ଗୁରସ ରୁକା ହେଉଛି। ତ ଗାଁର ସମସ୍ତେ ଆସିକରି ନିଜର ନିଜର ଗୋଟେ ପାତ୍ରରେ ସମସ୍ତେ ଗୋରସ ଧସିକିରି ଆସୁଛନ୍, ଆଉ ସେ ସବୁ ଗୋରସ ମନ୍ଦିରରେ ଜମା ହେଉଛେ। ଯେତେ ଦେହଲିଆ ବତିଷ୍ଠା ରହୁଛନ୍, ସେ ଦେହଲିଆ ସମସ୍ତେ ଆସୁଛନ୍, ଆଉ ସନ୍ଧ୍ୟାରେ ପୂଜାପାଠ ହେଉଛେ। ଆଉ ମାଆଙ୍କର ବା ମାଟି ମାତାଙ୍କର ସେସବୁ ସମସ୍ତଙ୍କର ଗୁରସ ଏକତ୍ରିତ ହେଉଛି, ଆଉ ତାର ଆର ଦିନ ପୂଜା ହେଉଛି। ତ ସେ ହିସାବରେ ଆର ଦିନ ସକାଳୁ ସମସ୍ତେ ଫେର ପୂଜା ଖଞ୍ଜା ଧରିକିରି ନଡ଼ିଆ ଫୁଲମାଲ ଏବଂ ଯିଏ ଯାହା ଭୋଗା ଭୋଗରାଗ ଯାହା ଖଞ୍ଜା ଅଛି ସମସ୍ତେ ଧରିକିରି ସମସ୍ତେ ଆସୁଛୁଁ। ଆଉ ମାଆଙ୍କର ପୂଜା ଯାତ୍ରା ଆରମ୍ଭ ହେଉଛି। ଯାତ୍ରା ଯେତେବେଳେ ଆରମ୍ଭ ହେଉଛି, ଥନାପେଦ ଝାକର ଏମାନଙ୍କୁ ବରଣ କରି ଯାଉଛନ୍। ତାଙ୍କର ଘରକୁ ସମସ୍ତେ ଦେହଲିଆ ସମସ୍ତେ ଯାଇକିରି ବାଜା ନେଇକିରି ଯାଉଛନ୍ ଏବଂ ବରଣ କରିକିରି ଆଣୁଛନ୍। ବରଣ କରିକିରି ଆଣିଲା ପରେ ଯିଏ ଦେହୁରୀ ଅଛନ୍ ତାଙ୍କୁ ବୟଲ ଆସୁଛି। ବୟଲ ଆସିଲା, ଯାତ୍ରା ଆରମ୍ଭ ହେଲା। ଯାତ୍ରା ଯେତେବେଳେ ଆରମ୍ଭ ହେଲା ସେତେବେଳେକୁ କମ୍ ସେ କମ୍ ଆମେ ଚାଷୀ କୁଳ ବର୍ଷାକେ ଅପେକ୍ଷା କରିଥିସୁଁ। ପ୍ରାୟ ସୁନିଶ୍ଚିତ ଯାତ୍ରା ସମୟରେ ନିଶ୍ଚୟ ବଡ଼ ବର୍ଷାଟେ ହେବା। ତ ଆମେ ଏଇ ଯେନ୍ ଆଶୀର୍ବାଦ ଭିକ୍ଷାଟିଏ କରୁଛୁଁ ମାଆଙ୍କର ଠାରୁ, ଆର୍ ଆମର ଚାଷର ଲାଗି ଯେନ୍ ଆମେ ଉପକାର ପାଉଛୁଁ ଏବଂ ମନର ଯେନ୍ ଆଶା ରହୁଛେ, ତ ସେ ଜିନିଷଟା ଆମକୁ ପୂରଣ ହେଲା ଭଳିଆ ଲାଗୁଛି।
1: ଆପଣ ତ ଆଜ୍ଞା ଜଣେ ପୁରୁଖା ଚାଷୀ, ବହୁତ ଦିନ ହେଲାନ ଚାଷବାସ କରି ଆସୁଥିବେ। ଆଗରୁ ହଲ ଲଙ୍ଗଲ ଥି ଚାଷବାସ କରୁଥିଲେ, ଏବେ ଟ୍ରାକ୍ଟର ଆଇଲାନ, ପାୱାର ଟିଲର ଆଇଲାନ, ତ ଏଇ ଯେନ୍ ପରିବର୍ତ୍ତନ ହେଉଛେ ଏଥିର୍ ଲାଗି କାଦୋ ଯାତ୍ରାରେ କିଛି ଏତାର ପ୍ରତିକୂଲ ପ୍ରଭାବ ପଡ଼ୁଛେ କେଁ?
0: ସେଟା ଗୋଟେ ଅଲଗା ଜିନିଷ, ଆର୍ ଏଇଟା ଗୋଟେ ହେଉଛେ ଅଲଗା ଜିନିଷ। ଏଇଟା ହେଉଛେ ଗୋଟେ ଭକ୍ତି ମାଧ୍ୟମ ଜିନିଷ, ଆର୍ ମିସିନେରୀର କାମ କରବାର ଜିନିଷଟେ ସେଟା ହେଲା ଗୋଟେ ଅଲଗା ଜିନିଷ। ତ ଯୁଗ ଅନୁକ୍ରମେ ଆମେ ଯେନ୍ ମେସିନ୍ରେ ଜମି ଚାଷ କରବାରଟା ଏଇଟା ବି କେତେ କ୍ଷେତ୍ରରେ ଆମକୁ ସହଯୋଗ କରୁଛେ, କିନ୍ତୁ ଆମର ଯେନ୍ ବୁଢ଼େ ଯାତ୍ରା ବୋଲୁଁ କି କାଦ ଯାତ୍ରା ଯେନ୍ଟା ବୋଲୁଛୁଁ, ସେ ଯାତ୍ରା ଆଉ ମେସିନେରୀ କାମ ସାଙ୍ଗେ ତାର କିଛି ହେନ୍ତା କିଛି ଲିଙ୍କ ନାଇଁନ। ଆମର ସେ କାଠର ନଙ୍ଗଲକେ ସିନା ଆମେ ଭୁଲମା, କିନ୍ତୁ ଦେବତା ମହାପ୍ରଭୁକେ ଭୁଲବାର ତ କାମ ନାଇଁନ ଆଜ୍ଞା। ଯେହେତୁ ଆମେ କେନାଡ଼ୁ ସୁବିଧା ଟିକେ ପାଇଲା, ଟ୍ରାକ୍ଟରରେ ଜୁତି ଦେଲା ବେଲେକି ଆମର ଜୋତ ହେଇଗଲା। ସେଟା ଚାରି ଦିନ ଜୁତୁଥିଲା, ଆମେ ଜମିରେ ଚାରି ଦିନ ଖଟୁଥିଲା, ତ ସେ ଚାରି ଦିନ ଖଟବାରରୁ ଆମେ ଫାବିଗଲା। ସେଟା ଆମର ଦୁଇ ଘଣ୍ଟା ଭିତରେ ଘଣ୍ଟେ ଭିତରେ ହେଇଯାଉଛି ଯେନ୍ କାମ, ତ ସେଥିର୍ଲାଗି ଆମେ ସେଟା ଟ୍ରାକ୍ଟରରେ ଜୁତି ଦେଉଛୁଁ। ତଥାପି ତ ଆମକୁ ଯେକୌଣସି କିସମରେ ହଲ୍ଟେ ନିହାତି ଦରକାର, କେନ୍ ପଲ୍ହା ଟିକେ ପକାମୁ, କାଣା ଟିକେ କର୍ମୁ, ଯେନ୍ତାକି ଆମେ ଗୋରୁକେ ଗୋମାତା ବୋଲିକିରି କହୁଛୁଁ। ତ ସେନ୍ତା ଆମର ଦେବତା ମହାପ୍ରଭୁ ଜିନିଷଟେ ଯେନ୍ତା ଅଛେ, ତ ସେନ୍ତା ଜିନିଷଟେ ସେଟା ରହିଛେ। ଆମେ ଗୋରୁକେ ଯଦି ଗୋମାତା ନେଇ ବୋଲୁଥିତା, ତାଠାରୁ ଯେନ୍ତା ଆମେ ସବୁ ପ୍ରକାରର ତାର ଗୁରସ ଖାଉଛୁଁ, ତାର ଚମଡ଼ା ଆମର ଦରକାର ଆସୁଛେ, ଗୋବର ତାର ଦରକାର ଆସୁଛେ, ହାଡ଼ ତାର ଦରକାର ଆସୁଛେ, ତାଠାରୁ ଆମେ ତାଠାରୁ ବଲଦ ପାଉଛୁଁ, ଫେର୍ ବି ଛଡ଼ା ପାଉଛୁଁ, ସବୁ ପ୍ରକାର ଏନ୍ତା ତାର ଯେତେ ଲାଗି ରହିଛେ ଆମେ ସେଥିର୍ଲାଗି ତାହାକେ ମାଆ ବୋଲୁଛୁଁ। ତ ଇଏ ବି ସେନ୍ତା ଆମର ମାଏ ସେତେବେଳ ଠାରୁ ଆଶୀର୍ବାଦ ଭିକ୍ଷା ଅନେକ କିସମରେ ଆମର ପ୍ରତି ରହିଛେ, ସେଥିର୍ଲାଗି ଆମେ ମାଆ କେ ଆର୍ ଛାଡ଼ି ପାର୍ମା କେ।
1: ଆଜ୍ଞା, ଆପଣଙ୍କର ପରିଚୟ ଦେବେ?
2: ମୋ ନାଁ ପ୍ରଦୀପ୍ତ କୁମାର ମିଶ୍ର, ଜରାସିଂହା ଗ୍ରାମ ପଞ୍ଚାୟତର ବର୍ତ୍ତମାନ ନାଇବ ସରପଞ୍ଚ ଅଛି।
1: ତ ଆପଣଙ୍କର ଗାଁରେ ଯେନ୍ କାଦୋ ଯାତ୍ରା ପାଳନ କରା ହେସି, କେନ୍ ହିସାବରେ ଏଇଟା ପାଳନ କରା ହେସି ଆମକୁ ଟିକେ କହିବେ?
2: ଦେଖନ୍ତୁ, ପହିଲା ତ ଏଇଟା ଯେତେବେଳେ ଫାଷ୍ଟ ହେଉଥିଲା ସେଟା ରଜା ଘରେ ଏକା କରୁଥିଲି, ତାପରେ ଯେତେବେଳେ ଜମିଦାରୀ ଉଚ୍ଛେଦ ହେଲା, ତାପରେ ସେଟା ଆସିଲା ଆମ ରେଭିନ୍ୟୁ ଡିପାର୍ଟମେଣ୍ଟକୁ, ତାପରେ ଏଇଟାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ

ଅନ୍ତରର ଯେତେ କଥା ଥୋଇଦେବା ପାଇଁ ପ୍ରତିଥର ଆଖି କହେ ଝରଝର ହୋଇ, ଜୀବନ ଯନ୍ତ୍ରଣା କେବେ ତ ସରେ ନା, ଅସରନ୍ତି ପଥ ତାର କେତେ ଝଡ଼ଝଞ୍ଜା ଏଠି ବହିଯାଏ ନିରନ୍ତର, ଲୁହ ତାର ସଦା ସାକ୍ଷୀ ହୋଇ ରହିଥାଏ, କେବେ ତତଲା ଝାଞ୍ଜି କାଳବୈଶାଖୀର ତାଣ୍ଡବ କିଛି ଗଢ଼େ କିଛି ଭାଙ୍ଗି ଦେଉଥାଏ, କେବେ କେଉଁ ଝଡ଼ ମନେ ତୋଳେ ଘର ସାଥୀ କରେ ଆଖିକୁ ସେ କିଛି ଦୁଃଖ ବାଣ୍ଟି ଦେବା ପାଇଁ, ବହିଯାଏ ନଈ ପରି ବୋଝ ଅବା ଯାଏ ଝରି, ମନ ହୁଏ ହାଲୁକା ହାଲୁକା, ମନ ହୁଏ ହାଲୁକା ହାଲୁକା।

ସୁଖର ରାହାରେ, ଦୁଃଖର ପଥରେ ତୁମେ, ହସର ଜୁଆର, କାନ୍ଦର ସାଗର, ସବୁ ତ ତୁମେ। ତୁମେ କି କେବେ ମୋତେ ଛାଡ଼ିଛ? ସାଥୀ ହୋଇ ସଦା ମନ କଥା ବୁଝିଛ, ଉବୁଡ଼ୁବୁ ସାଗରେ ବି ତୁମେ ସହ ହୋଇଛ। ହସରେ ଖୁସିରେ ଉଛୁଳି ଉଠ, ବୋହିଯାଅ ଅବିରତେ, ଦୁଃଖରେ ଦରଦରେ ଛଲ୍କି ଯାଅ ଧାର ଧାର ସତେ। ଛଟପଟ ହୃଦୟରେ କେବଳ ତୁମକୁ ହିଁ ଦେଖିପାରେ, ତୁମ ବିନା ଜୀବନ କି କେବେ ମୁଁ ଯେ ଭାବିପାରେ। ତୁମେ ଅଛ ବୋଲି ତ ଜହ୍ନ ଏତେ ସୁନ୍ଦର ଲାଗେ, ଫୁଲ ମହମହ ବାସେ, ଋତୁ ଆସେ ଋତୁ ଯାଏ, କେବେ ନିଦାଘ ସିଝାଏ କେବେ ବର୍ଷା ଭିଜାଏ, ହେଲେ ତୁମେ ଅଛ ବୋଲି କାହାକୁ ବି ଭୟ ନଥାଏ।

କେବେ ତୁମେ ନିଶବ୍ଦ ଝରଣା ନିରବରେ ଝରି ଯାଉଥାଅ, କେବେ ଆଖିର ମାଳଭୂମିରୁ ବାହାରି ଉଠର ସାଗରେ ବିଲୀନ ହୋଇଯାଅ, କେବେ ପୁଣି ଶବ୍ଦରେ ଶବ୍ଦାୟିତ ତୁମରି ସତ୍ତା ହୃଦୟର କାରଖାନା ଭିତରୁ ଶୁଭିଯାଉଥାଏ ଚିତ୍କାର ଆଉ ଚିତ୍କାର। କେତେ ଝଡ଼ ଆସେ, କେତେ ମୋଡ଼ ଆସେ, ତଥାପି ଅଟକି ଯାଏନି ଜୀବନ। ଯନ୍ତ୍ରଣାର ଜୁଇ ଉପରେ ଚାଲିଲା ବେଳେ ତୁମେ ବିଞ୍ଚିଦିଅ ଶୀତଳତା, ହସର ସାଗରେ ତୁମେ ଆସ ଢେଉ ପରି, ଛୁଇଁଯାଅ ବେଳାଭୂମି, ଚାଲିଯାଅ ଉଦା କରି। ତୁମେ ନଥିଲେ ସହଜ ନଥାନ୍ତା ଜୀବନ, ଅନ୍ତରଙ୍ଗ ହୋଇପାରୁନଥାନ୍ତି ଭାବ ଆଉ ଭାବନା।

ତୁମେ ସିନା କାନଫୁଲ ବିକି ଧାନ କିଆରୀରେ ଫୁଲ ଫୁଟାଇଲ, ସବୁଜ ସବୁଜ କରିଦେଲ କ୍ଷେତ, କିନ୍ତୁ ତୁମ ଲୁହରେ ପୁରି ଉଠିଲାନି ଶୁଖିଲା କୂଅର ଛାତି, ନିଗିଡ଼ି ଗଲାନି ହୃଦୟର ତାତି, ଜୀବନରେ କେବଳ ମିଳିଲା ହାହାକାର, ଲୁହର ବନ୍ୟା ବି ସିଞ୍ଚି ପାରିଲାନି ଶେଷ ଫସଲ ଟେକକ, ଫୁଟାଇ ପାରିଲାନି ତୁଳସୀ ଚଉରା ମୂଳେ କଅଁଳିଆ ଦୁବ ଘାସ। ହଉ ଯା କପାଳରେ ଯା ଥାଉ, ଲୁହ ଏକା ତୁମ ସାହା ହେଇଥାଉ, ଲୁହ ଏକା ତୁମ ସାହା ହେଇଥାଉ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଆସନ୍ତାକାଲି ସକାଳ 5:53 ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।